ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56:25 ଆଜି ବୁଧବାର 1948 ଶତାବ୍ଦ ବୈଶାଖ 30 ଦିନ 2026 ମସିହା ମଇ ମାସର 20 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେବ୍ରେ 317.5 meter তথা 945 kHz ও এফএম 101 MHz যোগে এবং নিউজন এআইআর মোবাইল অ্যাপ মাধ্যমে। মাঙ্গলিক

ଏଥର ଶୁଣନ୍ତୁ, ବନ୍ଦନା କାର୍ଯ୍ୟକ୍ରମର ଶେଷ ଭକ୍ତିଗୀତ ନବୀନ କୁମାର ବେହେରାଙ୍କ କଣ୍ଠରେ, ଗୀତ ରଚନା ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ।

ଏଇଠି ଶେଷ ହେଲା ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର ଶିଳ୍ପୀମାନେ ଥିଲେ ଅଜୟ କୁମାର ପାତ୍ର, ବି ବୁଧପ୍ରସାଦ ରାଓ, ଶୋଭା ରାୟ, ବୃନ୍ଦାବନ ଖଣ୍ଡୁଆଲ ଏବଂ ନବୀନ କୁମାର ବେହେରା। ଗୀତଗୁଡ଼ିକୁ ରଚନା କରିଥିଲେ ଦୀନକୃଷ୍ଣ ଦାସ, ଦୀନକୃଷ୍ଣ, ପ୍ରଫୁଲ୍ଲ କର, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ଏବଂ ପୁରାତନ ରଚନାରୁ। ଆକାଶବାଣୀ ସମ୍ବଲପୁର ପ୍ରସାର କରୁଛୁ ଆଜିର ଭାବନା। ଉପସ୍ଥାପନା ମନୋଜ ପୂଜାରୀ।

ମଣିଷର ଆଧ୍ୟାତ୍ମିକ ବିକାଶ ପଥରେ ଯେଉଁସବୁ ପ୍ରତିବନ୍ଧକ ଦେଖାଯାଏ ସେ ଭିତରୁ ତର୍କର ଆଶ୍ରୟ ଅନ୍ୟତମ ବୋଲି ବହୁ ସମୟରେ ଯୋଗୀ ଋଷି ତଥା ଅନୁଭବୀ ମହାପୁରୁଷମାନେ କହିଛନ୍ତି। ତର୍କର ଆଶ୍ରୟ ନେଇ ମଣିଷ ଜୀବନର ଗୁଢ଼ତମ ଅନୁଭବ ବା ଚରମ ସତ୍ୟର ଆବିଷ୍କାର କରିପାରିବ ନାହିଁ ବୋଲି ଉପନିଷଦର ଋଷିମାନଙ୍କଠୁ ନେଇ ଆଧୁନିକ ସମୟର ଯୁଗଜନ୍ମା ମହାମାନବଗଣ ଘୋଷଣା କରିଛନ୍ତି। ମାତ୍ର ଯୁକ୍ତିତର୍କର ଆକର୍ଷଣ ଏତେ ତୀବ୍ର ଓ ମୋହବର୍ଦ୍ଧକ ଯେ ତାକୁ ତ୍ୟାଗ କରି ତର୍କାତୀତ ଅବସ୍ଥାକୁ ଯିବା ପାଇଁ ମଣିଷ ଭାବିପାରେ ନାହିଁ। ମାତ୍ର ସେହି ସ୍ତରରେ ହିଁ ଜୀବନର ଚରମ ଅନୁଭବ ରହିଛି ବୋଲି ଅନେକ ରହସ୍ୟବାଦୀ କହିଛନ୍ତି। ତେବେ ତର୍କର ଆଶ୍ରୟ ନ ନେବାର ଅର୍ଥ ଅନ୍ଧଭାବରେ କେବଳ ବିଶ୍ୱାସ କରିବା ବୋଲି ଭାବିବା ଠିକ୍ ନୁହେଁ। ଦେଖାଯାଇଛି ଯେ ଧାର୍ମିକ ବ୍ୟକ୍ତି ପାଖରେ ମନକୁ ପାଇଲା ପରି ଯୁକ୍ତି ବା ଶାଣିତ ତର୍କ ନଥାଏ, ମାତ୍ର ଥାଏ ନିଜସ୍ୱ ଅନୁଭବ, ତାଙ୍କ ପାଖରେ ଥାଏ ଶ୍ରଦ୍ଧା। ତେବେ ବିଶ୍ୱାସ ଏବଂ ଶ୍ରଦ୍ଧା ଭିତରେ ପାର୍ଥକ୍ୟ ଲକ୍ଷ୍ୟ କରିବା କଥା। ତର୍କ ବିଶ୍ୱାସକୁ ଜନ୍ମ ଦିଏ, ମାତ୍ର ଅନୁଭବ ହିଁ ମଣିଷ ହୃଦୟରେ ସୃଷ୍ଟି କରେ ଶ୍ରଦ୍ଧା। ଏ ପ୍ରସଙ୍ଗରେ ରାମକୃଷ୍ଣ ପରମହଂସଙ୍କ ଜୀବନର ଏକ ଘଟଣାର ଅବତାରଣା କରୁଛି। ରାମକୃଷ୍ଣଙ୍କ ସମୟରେ ବଙ୍ଗଳାରେ ଥିଲେ ଜଣେ ମହାପଣ୍ଡିତ ଶାସ୍ତ୍ରଜ୍ଞ ତାର୍କିକ କେଶବଚନ୍ଦ୍ର ସେନ। ତାଙ୍କ ସମୟରେ ସେ ଥିଲେ ଅଦ୍ୱିତୀୟ ତାର୍କିକ। ତାଙ୍କୁ ତର୍କରେ ପରାସ୍ତ କରିବା ଥିଲା ଏକ ଦୁର୍ଭ ବ୍ୟାପାର। ଏକଦା ସେ ଯାଇ ପହଞ୍ଚିଲେ ରାମକୃଷ୍ଣଙ୍କ ପାଖରେ। ସନ୍ଥ ଭାବରେ ତାଙ୍କର ସୁଖ୍ୟାତି ସେତେବେଳେ ବ୍ୟାପି ସାରିଥିଲା। କେଶବଚନ୍ଦ୍ର ଭାବିଲେ ରାମକୃଷ୍ଣଙ୍କୁ ତର୍କରେ ପରାସ୍ତ କଲେ ତାଙ୍କ ପ୍ରତିଷ୍ଠା ଆହୁରି ବଢ଼ିଯିବ, ତାଛଡ଼ା ତାଙ୍କ ପରି ପଣ୍ଡିତଙ୍କ ସାମ୍ନାରେ ରାମକୃଷ୍ଣଙ୍କ ଭଲା ସାମର୍ଥ୍ୟ କେତେ। ରାମକୃଷ୍ଣ ନା ପଢ଼ିଥିଲେ ବେଶୀ ପାଠ, ନା ଥିଲେ ଶାସ୍ତ୍ରଜ୍ଞ କି ପଣ୍ଡିତ। ମାତ୍ର କେଶବଚନ୍ଦ୍ର ଭୁଲି ଯାଇଥିଲେ ଯେ ରାମକୃଷ୍ଣ ସମସ୍ତ ତର୍କ ବାଦବିବାଦର ବହୁ ଉର୍ଦ୍ଧ୍ୱକୁ ଯାଇସାରିଥିଲେ ଏବଂ ତାଙ୍କ ଭିତ୍ତିଭୂମି ତର୍କ ନଥିଲା। ସୁତରାଂ ତର୍କ ଦ୍ୱାରା ତାଙ୍କର ଭିତ୍ତିଭୂମିକୁ ଦୋହଲେଇ ଦେବା ଥିଲା ଅସମ୍ଭବ। କେଶବଚନ୍ଦ୍ର ରାମକୃଷ୍ଣଙ୍କ ସାମ୍ନାରେ ତର୍କ ପରି ତର୍କ ଉପସ୍ଥାପିତ କରିବାକୁ ଲାଗିଲେ। ରାମକୃଷ୍ଣ ତାହା ଶୁଣି ଅତ୍ୟନ୍ତ ଆନନ୍ଦରେ ତାଙ୍କୁ ବାରମ୍ବାର କଳାଗ୍ରତ କରି ପକାଉଥାନ୍ତି ଆଉ କହୁଥାନ୍ତି, ଖୁବ୍ ଚମତ୍କାର କଥା କହୁଛ, ଖୁବ୍ ଭଲ ଲାଗୁଛି ତୁମ କଥା। କେଶବଚନ୍ଦ୍ରଙ୍କ ଶିଷ୍ୟମାନେ ଆଶ୍ଚର୍ଯ୍ୟ ହେଲେ। ନିଜେ କେଶବଚନ୍ଦ୍ର ମଧ୍ୟ ଖୁବ୍ ବିସ୍ମିତ ହେଲେ। ଶାସ୍ତ୍ର ବିରୁଦ୍ଧରେ, ଈଶ୍ୱର ବିରୁଦ୍ଧରେ ସେ ତର୍କ କରୁଥିଲେ, ମାତ୍ର ରାମକୃଷ୍ଣ ତାଙ୍କ କଥାକୁ କାଟିବା ବଦଳରେ ପ୍ରଶଂସା କରି ଚାଲିଥିଲେ। ଶେଷରେ ଆଉ ଧୈର୍ଯ୍ୟ ଧରି ନପାରି ସେ ପଚାରିଲେ, ମୁଁ ତ ଧର୍ମର ବିପରୀତ କଥା, ଈଶ୍ୱରର ବିପରୀତ କଥା କହୁଛି, ଯାହାଫଳରେ ଆପଣ ତର୍କ କରିବାକୁ ତତ୍ପର ହେବେ, ମାତ୍ର ଆପଣ କହୁଛନ୍ତି ମୋ କଥାରୁ ଆପଣଙ୍କୁ ଆନନ୍ଦ ମିଳୁଛି। ରାମକୃଷ୍ଣ କହିଲେ, ଖାଲି କହୁଛି ନୁହେଁ, ପ୍ରକୃତରେ ମୋତେ ପରମ ଆନନ୍ଦ ମିଳିଲା ଏବଂ ଈଶ୍ୱରଙ୍କ ଉପରେ ମୋ ରାସ୍ତା ଆହୁରି ଦୃଢ଼ ହେଲା ତମକୁ ଦେଖି। ଆଶ୍ଚର୍ଯ୍ୟରେ କେଶବଚନ୍ଦ୍ର ପଚାରିଲେ, କେମିତି? ରାମକୃଷ୍ଣ ଉତ୍ତର ଦେଲେ, ମଣିଷ ପାଖରେ ଏଭଳି ପ୍ରତିଭା ଦେଖି ମୁଁ ଭାବିଲି ଏହା ନିଶ୍ଚୟ କୌଣସି ମହାସ୍ରୋତରୁ ହିଁ ସୃଷ୍ଟ। ଏହି ଜଗତର ସ୍ରୋତରେ ମହାପ୍ରତିଭା ନିଶ୍ଚୟ ଅଛି, ନହେଲେ ତମେ ଏତେ ପ୍ରତିଭାବାନ ହେଲ କିପରି? ମୋର ଭଲା କି ଜ୍ଞାନ, କି ପ୍ରତିଭା ଅଛି? ତମକୁ ଦେଖି ଈଶ୍ୱରଙ୍କ ସତ୍ତା ପ୍ରମାଣିତ ହୋଇଯାଉଛି। ତାଙ୍କ କଥା ଶୁଣି କେଶବଚନ୍ଦ୍ରଙ୍କ ମଥାନତ ହୋଇଗଲା। ସେ ରାମକୃଷ୍ଣଙ୍କ ପାଦ ତଳେ ପଡ଼ିଯାଇ କହିଲେ, ମୋତେ କ୍ଷମା କରନ୍ତୁ, ଏ ଯାଏଁ ମୁଁ ତର୍କ ହିଁ ସବୁକିଛି ଭାବୁଛି।

ଥିଲି। ମାତ୍ର ଆଜି ପ୍ରେମ କ'ଣ, ଅନୁଭବ କି ଜିନିଷ ତାହା ଜାଣିଲି। ମୁଁ ହାରିଯାଇଛି। କ୍ଷୁଦ୍ର ସାଂସାରିକ ମାମଲାରେ ହୁଏତ ତର୍କ କାମକୁ ଆସିପାରେ, ମାତ୍ର ଜୀବନର ଚରମ ଅନୁଭୂତିର କଥା ବିଚାରକୁ ନେଲେ ତର୍କ କେତେ ମୂଲ୍ୟହୀନ ସତେ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କରୁଛୁ ଏହାର 386ତମ ଭାଗ।

ଗୋପୀମାନେ ଶିଷ୍ଟାଚାର ବଶତଃ ଉଦ୍ଧବଙ୍କୁ ସିଧା କିଛି କହିନାହାନ୍ତି। ଭ୍ରମରକୁ ଉପଲକ୍ଷ କରି ଶ୍ରୀକୃଷ୍ଣଙ୍କ ସମ୍ବନ୍ଧରେ ସବୁ ଅଭିଯୋଗ ବାଢ଼ିଛନ୍ତି। ଉଦ୍ଧବ ସବୁ ଶୁଣିଛନ୍ତି, ସାନ୍ତ୍ୱନା ଦେଇଛନ୍ତି। ଶେଷକୁ ଶ୍ରୀକୃଷ୍ଣ ଗୋପୀଙ୍କୁ ଯେଉଁ ପରମତତ୍ତ୍ୱ ସଂଯୁକ୍ତ କଥା କହିବାକୁ କହିଥିଲେ ତାହା କହିଛନ୍ତି। ଉଦ୍ଧବଙ୍କ ମୁଖରୁ ନିଗୁଢ଼ ଅର୍ଥପୂର୍ଣ୍ଣ ବାଣୀ ଶୁଣି ଗୋପୀଗଣ ଶ୍ରୀକୃଷ୍ଣଙ୍କୁ ସର୍ବାତ୍ମା ବୋଲି ବୁଝିଛନ୍ତି। ତାଙ୍କର ବିରହ ସନ୍ତାପ ଦୂର ହୋଇଛି।

ଶୁଣୁଥିଲେ ଅତିବଢ଼ି ଜଗନ୍ନାଥ ଦଶ କୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କଲୁ ଏହାର 386ତମ ଭାଗ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ପ୍ରଥମେ ଏହି ସୂଚନା।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ବିଧାୟକମାନଙ୍କ ସାଙ୍ଗେ ଡାଲୁଆ ଧାନଘିନା ବାବଦେ ଆଲୋଚନା କରିଛନ୍। ବୈଠକଟି ମଣ୍ଡି ଭିତ୍ତିଭୂମି ଟୋକନ ବଣ୍ଟନ ଆଉ ମିଲରମାନଙ୍କର ଧାନ ଉଠାବାର ବାବଦେ ବିସ୍ତୃତ ଆଲୋଚନା କରାଯାଇଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍, ରାଜ୍ୟର ସବୁ ଅଞ୍ଚଳର ଚାଷୀମାନଙ୍କନୁ ଧାନ ଘିନ୍ବାର ଲାଗି ସରକାର ପ୍ରକ୍ରିୟା ଜାରି ରଖିଛନ୍। ଚାଷୀମାନଙ୍କର ଯେନ୍ତା କେନ୍ସି ପ୍ରକାରର ଅସୁବିଧା ନାହିଁ ହେବା ଆଉ ମିଲରମାନେ ଠିକ୍ ସମୟରେ ଧାନ ଉଠାବେ ସେଥିର୍ଲାଗି କଡ଼ା ନଜର ରଖାଯାଇଛି। ବୈଠକଟି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମ୍ବଲପୁର, ବରଗଡ଼, ଅତାବିରା ଆଉ ବିଜେପୁର ବିଧାୟକ, ମୁଖ୍ୟ ଶାସନ ସଚିବ ଆଉ ଅଲଗା ବିଭାଗୀୟ ସଚିବମାନେ ଉପସ୍ଥିତ ଥିଲେ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଲ ଆଜ ବାହାରିବା। ମଧ୍ୟାହ୍ନ 12:30 ପରିଷଦ କାର୍ଯ୍ୟାଳୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଲ ପୁସ୍ତିକା ଉନ୍ମୋଚନ କରିବେ। ଉପରବେଳା 3:00 results.orissa.gov.in ଆଉ results.digilocker.gov.in ଲଗ୍ଇନ୍ କରିକି ଛାତ୍ରଛାତ୍ରୀମାନେ ପରୀକ୍ଷା ଫଲ ଜାଣିପାରିବେ। ଏବଛର ପାଖାପାଖି 400,000 ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟ ପରୀକ୍ଷା ଦେଇଛନ୍। ରାଜ୍ୟ ସହରୀ ଯା ଆସ ବ୍ୟବସ୍ଥା, ଇ ମୋବିଲିଟି ଆଉ ସଡ଼କ ସୁରକ୍ଷା ପଦକ୍ଷେପର ସମୀକ୍ଷା ଲାଗି ଗଲାକାଲି କ୍ରୁଟ୍ର ଉଚ୍ଚସ୍ତରୀୟ ବୈଠକ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି। ବୈଠକର ସୂଚନା ଅନୁସାରେ 2 ଖେପେ ବଲାଙ୍ଗୀର, ଯାଜପୁର, ରାୟଗଡ଼ା, କୋରାପୁଟ, ଭଦ୍ରକନ ଇ ସେବାର ବିସ୍ତାର କରାଯିବା। ପିଏମ୍ ଇ ବସ୍ ସେବା ଯୋଜନା ଅଧୀନ ଡିପୋ ଓ

0: ବୈଦ୍ୟୁତିକ ଭିତ୍ତିଭୂମି କାମ ଜଲ୍ଦି ଶେଷ କରବାର୍କେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ବସ୍ମାନଙ୍କେ ଭିନ୍ ଭିନ୍ ସୁରକ୍ଷା ବ୍ୟବସ୍ଥା ଲଗାଯିବାର୍କେ ଭି ମନ୍ତ୍ରୀ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍। ଗୃହ ନିର୍ମାଣ ନଗର ଉନ୍ନୟନ ବିଭାଗ ଅଧୀନ ତିରିଶଟା ଧାରିଜ ନାଗରିକ ସେବା ଥି 94% ଆବେଦନ ଧାରିଜ ସମୟ ଭିତରେ ସେ ସମାଧାନ କରାଯାଇଛି। ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କର ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକଟି ଏହି ତଥ୍ୟ ପ୍ରକାଶ ପାଇଛି। ଏପ୍ରିଲ 1, 2024 ଏପ୍ରିଲ 27, 2026 ଭିତରେ ଡିଜିଟାଲ ପ୍ଲାଟଫର୍ମ ଜରିଏ 6,59,000 ଅଧିକା ଆବେଦନ ମିଳିଥିଲା। ସେଥିଭିତରୁ 6,07,000 ଆବେଦନ ସମୟ ଭିତରେ ସମାଧାନ ହୋଇଛି। ସେବା ଦେବାର୍ଥ ଡେରି ହେଲେ ଜିରୋ ଟଲରେନ୍ସ ନୀତି ଅପନାବାର୍କେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ଓଡ଼ିଶାର ସମନ୍ୱିତ ଜରୁରୀକାଳୀନ ଆଉ ଟ୍ରମା କେୟାର ବ୍ୟବସ୍ଥାକେ ବରକସ କରିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମାଲିଂ ଏମ୍ସ ଦିଲ୍ଲୀର ସହଯୋଗ ମାଗିଛନ୍। ଜାତୀୟ ସ୍ୱାସ୍ଥ୍ୟ ପ୍ରାଥମିକତା ପ୍ରକଳ୍ପ ଏନ୍ଏଚ୍ଆର୍ପି ଅଧୀନ ଓଡ଼ିଶାର ଗୋଟିଏ ଜିଲ୍ଲାକେ ସାମିଲ କରବାର୍କେ ସେ ଅନୁରୋଧ କରିଛନ୍। ସଡ଼କ ଦୁର୍ଘଟଣା, ହୃଦ୍ଘାତ ଆଉ ସାମ୍ପଚବା ବାଗି ଜରୁରୀ ସ୍ୱାସ୍ଥ୍ୟ ସମସ୍ୟା ଲାଗି ଏହି ମଡେଲ ଜରୁରୀ ଆଏ ବୋଲି ମନ୍ତ୍ରୀ ଡକ୍ଟର ମହାଲିଂ କହିଛନ୍। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଶୀତଳଷଷ୍ଠୀ ଯୁଗ୍ମ ସମନ୍ୱୟ ସମିତି ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିକରି ନିମନ୍ତ୍ରଣ ପତ୍ର ଦେଇଛନ୍। ଶୀତଳଷଷ୍ଠୀ ଯାତ୍ରା ଥି ଯୋଗ ଦେଇକରି ଦେବଦମ୍ପତିଙ୍କର ଆଶୀର୍ବାଦ ନେବାର୍କେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ଏ ବଛର ଯାତ୍ରାକେ ଅତ୍କା ଆକର୍ଷଣୀୟ ଆଉ ଶୃଙ୍ଖଳିତ କରିବା ଲାଗି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରତି ଦେଇଥିବା ସମିତି ତରଫରୁ କୁହାଯାଇଛି। ତାଲଚେରନ ଥିବା ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଆଉ ହସ୍ପିଟାଲକେ ଖୁବ୍ ଜଲ୍ଦି କାର୍ଯ୍ୟକ୍ଷମ କରିବା ଲାଗି ଗଲାକାଲି ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ସ୍ୱାସ୍ଥ୍ୟ ବିଭାଗ କମିଶନର ଆଉ ଶାସନ ସଚିବ ଅଶ୍ୱତୀ ଏସ୍କର ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି କଲେଜର ଭିତ୍ତିଭୂମି, ଏକାଡେମିକ୍ ଚିକିତ୍ସା ଉପକରଣ, କର୍ମଚାରୀ ନିଯୁକ୍ତି, ହଷ୍ଟେଲ, ଖେଲ ପଡ଼ିଆ ବାଗି ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଏହି ମେଡିକାଲ କଲେଜ ତାଲଚେର ଆଉ ଆଖପାଖର ଇଲାକାନ ସ୍ୱାସ୍ଥ୍ୟ ସେବାକେ ଆହୁରି ବରକସ କରିବା ବୋଲି ଆଶ କରାଯାଉଛି। ମଧ୍ୟପ୍ରାଚ୍ୟନ ଦେଖାଦେଇଥିବା ତେଲ ସଙ୍କଟର ମୁକାବିଲା ଲାଗି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦରଙ୍କ ଅଧ୍ୟକ୍ଷତାରେ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାର ଡିଜେଲ ଓ ପେଟ୍ରୋଲର ସ୍ଥିତି ବାବେ ସମୀକ୍ଷା କରାଯାଇଥିଲା। ପମ୍ପ ମାଲିକମାନେ ତେଲ ସଙ୍କଟ ନାହିଁଥିବା ଓ ଭରପୁର ମାତ୍ରାରେ ମହଜୁଦ ଥିବାର ବାବେ ଗ୍ରାହକମାନଙ୍କୁ ବୁଝାବାର୍କେ ନିର୍ଦ୍ଦେଶ ଦିଆଯାଇଛି। କଳାବଜାରୀ ଓ ଅବୈଧ କାରବାର ନଜରକେ ଆଇଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ଚେତାବନୀ ଦିଆଯାଇଛି। କଳାହାଣ୍ଡି ଜିଲ୍ଲାପାଳ ଆଉ ଜିଲ୍ଲା ନିର୍ବାଚନ ଅଧିକାରୀ ପାୱାର ସଚିନ ପ୍ରକାଶଙ୍କର ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳମାନଙ୍କ ସଙ୍ଗେ ଗୋଟିଏ ବୈଠକ ହୋଇଯାଇଛି। ବୈଠକଟି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ବାବଦେ ଆଲୋଚନା କରାଯାଇଛି। ନୂଆପଡ଼ା ଜିଲ୍ଲାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ 2026କେ ନେଇକରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରାଜନୈତିକ ଦଳମାନଙ୍କ ସଙ୍ଗେ ବୈଠକ ହୋଇଯାଇଛି। ଫି ବୁଥ୍ ଲାଗି ବିଏଲ୍ଏ ନିଯୁକ୍ତ କରିକରି ତିନି ଦିନ ଭିତରେ ତାଲିକା ଦେବାର୍କେ ଦଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାଣିପାଗ ରାଜ୍ୟର ବଡ଼ଭାଗୀ ଜାଗାନ ଗରମ ଆଉ ଗୁଳୁଗୁଳି ପାଗ ଲାଗି ରହିଛି। ପଶ୍ଚିମ ଓଡ଼ିଶାର ବହୁଟେ ଜାଗାନ ତାପମାତ୍ରା 40 ଡିଗ୍ରୀ ଉପରେ ରହୁଥିବାର ସୂଚନା ମିଳିଛି। ଗଲାକାଲି ଝାରସୁଗୁଡ଼ାନ ସବୁନୁ ଜହତାତି 44.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଏବେ 5 ଦିନ ତକ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାର ତାପମାତ୍ରା 2-3 ଡିଗ୍ରୀ ତକ ବଢ଼ବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏଠାରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।
1: ଶୁଣୁଥିଲେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ।

ଆଜି ସକାଳ 7:10 ଶୁଣିବେ ସ୍ୱାସ୍ଥ୍ୟ ସୂଚନା। ଏଥିରେ ଶୁଣିବେ ବୃକକ୍‌ରେ ପଥୁରୀ ରୋଗ ବିଷୟରେ, କହିବେ ଡାକ୍ତର ସୁଧାଂଶୁ ଶେଖର ପଣ୍ଡା। 7:30 ଶୁଣିବେ ପରିବେଶ ସୂଚନା, ପରିସଂସ୍ଥା ପୁନରୁଦ୍ଧାର ଓ ଜଙ୍ଗଲ ସଂରକ୍ଷଣ ବିଷୟରେ କହିବେ ଡକ୍ଟର ସମାପିକା ଦାସ। 7:35 ଶୁଣିବେ ଉଦିଆ ତରା, ସମ୍ବଲପୁରୀ ଗୀତର ଆମର ବିଶେଷ କାର୍ଯ୍ୟକ୍ରମ। ଆଜି ଏଥିରେ କଣ୍ଠଶିଳ୍ପୀ ରାମେଶ୍ୱର ଦାସ ଏବଂ ମିନତୀ ପାଣିଗ୍ରାହୀଙ୍କୁ ଶୁଣିବେ। ଗୀତ ରଚନା କରିଛନ୍ତି ଲାଲ ରତ୍ନାକର ସିଂ ଏବଂ ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। 7:50 ଶୁଣିବେ ସୁଗମ ସଙ୍ଗୀତ, ଆଜିର କଣ୍ଠଶିଳ୍ପୀ ସର୍ବେଶ୍ୱର ବେହେରା ଏବଂ ମଞ୍ଜୁଶ୍ରୀ ମହାନ୍ତି। 8:30 ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ରାଜକୁମାର ଚାଲ, ରେଖାରାମ ବାଗ। 8:45 ଶୁଣିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ରଶ୍ମିତା ସାହୁ ଏବଂ କବିତା ମିଶ୍ର। ଆଜି 9:00 ଶୁଣିବେ ହେଲୋ ଅନୁରୋଧ କାର୍ଯ୍ୟକ୍ରମ, ଆମର ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଦିନ 11:05 ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଗୀତାଞ୍ଜଳି ପୋଢ଼, ଦିଲୀପ କୁମାର ପଣ୍ଡା, ଅଶୋକ କୁମାର ସୁନା ଏବଂ ଶେଷଦେବ ଦାସଙ୍କ କଣ୍ଠରେ। 11:30 ଶୁଣିବେ ଆମର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝର୍କା। ଦିନ 12:00 ଶୁଣିପାରିବେ ବାତାୟନ, ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। 12:30 ଶୁଣିବେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଦିନ 1:05 ଶୁଣିପାରିବେ ସୁଗମ ସଙ୍ଗୀତ, ଆଜିର କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର, ଅଭିପ୍ସା ନାୟକ ଏବଂ ଅଧିରଥ କୁମାର ଚକ୍ରବର୍ତ୍ତୀ। ଦିନ 1:20 ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ତରୁଲତା ସୁନାନି, ତପସ୍ୱିନୀ ପଟେଲ, ରେଣୁରଞ୍ଜନ ବାଗ ଏବଂ ପ୍ରତିଭା ରାଣୀ ଭୁଏ। ଅପରାହ୍ନ 2:45 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଦିନ 3:00 ଶୁଣିବେ ମାକା ପୁପୁ ଛକା ଛକା, କିଷାନ ଭାଷାର ସାମାଜିକ ଏବଂ ସାଂସ୍କୃତିକ ଧାରା ଉପରେ ଆଧାରିତ କିଷାନ ଭାଷାର ଆମର ବିଶେଷ କାର୍ଯ୍ୟକ୍ରମ ଉପସ୍ଥାପନ କରିବେ ସନ୍ତୋଷ ପିଂ। ଦିନ 4:02 ଶୁଣିବେ ପୁଣି ଥରେ ହେଲୋ ଅନୁରୋଧ କାର୍ଯ୍ୟକ୍ରମ, ଆଜିର ହେଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣୁଛୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ବିଧାୟକମାନଙ୍କ ସହ ରବିଧାନ ସଂଗ୍ରହ ସମ୍ପର୍କରେ ଆଲୋଚନା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ସମସ୍ତ ଅଞ୍ଚଳର ଚାଷୀମାନଙ୍କଠାରୁ ଧାନ କ୍ରୟ ପ୍ରକ୍ରିୟା ଜାରି ରହିଛି। ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବା ଏବଂ ମିଲରମାନେ ଠିକ୍ ସମୟରେ ଧାନ ଉଠାଇବା ନେଇ ପଦକ୍ଷେପ ନିଆଯାଉଛି। ଚାଷୀମାନଙ୍କୁ ଧାନ କ୍ରୟ ସମୟରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଭୁବନେଶ୍ୱରରେ ସହରୀ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ରାସ୍ତା ସଂଯୋଗୀକରଣରେ ଉନ୍ନତି ଆଣିବା ଲକ୍ଷ୍ୟରେ ସରକାର 37 ରାସ୍ତାର ପୁନଃନିର୍ମାଣ କରିବେ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। 2025-26 ଆର୍ଥିକ ବର୍ଷରେ ଏଥିପାଇଁ 7,826.15 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଶ୍ରୀ ହରିଚନ୍ଦନ ଭୁବନେଶ୍ୱରରେ 2 ରାସ୍ତା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ମଧ୍ୟାହ୍ନ 12:30 ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। ଅପରାହ୍ନ 3:00 results.odisha.gov.in ଏବଂ results.digilocker.gov.in ଲଗ୍ଇନ୍ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ଫଳ ଜାଣିପାରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ 12 ଶ୍ରେଣୀ ବୋର୍ଡ ପରୀକ୍ଷା 2026 ପାଇଁ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଁ ଆବେଦନ କରିବାର ସମୟସୀମା ବୃଦ୍ଧି କରାଯାଇଛି। ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 23 ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରାଯାଇପାରିବ। ପରିଷଦର ୱେବ୍ସାଇଟ୍ରେ ସୃଷ୍ଟ ସମସ୍ୟା ଏବଂ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସିବିଏସ୍ଇ କହିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଓଡ଼ିଶା ସେବା ଅଧିକାର ଆଇନ ଅଧୀନରେ ନାଗରିକ ସେବାର କାର୍ଯ୍ୟ ଦକ୍ଷତା ଓ ଡିଜିଟାଲ ସେବା ବ୍ୟବସ୍ଥାର ଅଗ୍ରଗତି ସମୀକ୍ଷା କରିଛନ୍ତି। ବିଭାଗ ଅଧୀନରେ ରହିଥିବା 30 ବିଜ୍ଞପିତ ନାଗରିକ ସେବାରେ ପ୍ରାୟ 94% ଆବେଦନକୁ ଆଇନଗତ ଭାବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରାଯାଇଛି। ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶାରେ ସହରାଞ୍ଚଳ ଯାତାୟତ ବ୍ୟବସ୍ଥାର ବିସ୍ତାର, ଭିତ୍ତିଭୂମି ବିକାଶ, ସଡ଼କ ସୁରକ୍ଷା ପଦକ୍ଷେପ ନେଇ କ୍ରୁଟ୍ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କ୍ରୁଟ୍ର ପ୍ରଥମ ପର୍ଯ୍ୟାୟ ବିସ୍ତାର ଯୋଜନା ଅଧୀନରେ ବିଭିନ୍ନ ରୂପରେଖ ସମ୍ପର୍କରେ ଆଲୋଚନା ହୋଇଥିଲା। ପିଏମ୍ ଇ ବସ୍ ସେବା ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ସମୀକ୍ଷା ହୋଇଥିଲା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ବୈଠକ ହୋଇଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ସିଏମ୍ ସମ୍ପଦା ପ୍ଲାଟଫର୍ମର କାର୍ଯ୍ୟକାରିତା ସହ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା ହୋଇଛି। ବୈଠକରେ ଅର୍ଥ ବିଭାଗ ସମ୍ବନ୍ଧିତ କ୍ରେଡିଟ୍ ଡିପୋଜିଟ୍ ଅନୁପାତ ବୃଦ୍ଧି କରି ରାଜ୍ୟର ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ନେଇ ଗୁରୁତ୍ୱ ଦିଆଯାଇଥିଲା। ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲକୁ କାର୍ଯ୍ୟ

0: କାର୍ଯ୍ୟକ୍ରମ କରାଯିବା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବିଭାଗୀୟ କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱରରେ ଆୟୋଜିତ ବୈଠକରେ ହସ୍ପିଟାଲର ଭିତ୍ତିଭୂମି ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ ସମ୍ପର୍କରେ ସମୀକ୍ଷା ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ପ୍ଲାଷ୍ଟିକ୍ ବ୍ୟବହାରକୁ ହ୍ରାସ କରିବା ନେଇ ପ୍ରଶାସନ ପକ୍ଷରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନର ଶୁଭାରମ୍ଭ କରାଯାଇଛି। ଏଥିପାଇଁ କପଡ଼ା ତିଆରି ବ୍ୟାଗ୍ ଓ ପୁନଃ ବ୍ୟବହାରଯୋଗ୍ୟ ସାମଗ୍ରୀ ବ୍ୟବହାର କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଏଥିପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। କଟକ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବୁଥ୍ସ୍ତରୀୟ ଏଜେଣ୍ଟମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା। ନୂଆପଡ଼ା ଜିଲ୍ଲାରେ ମଧ୍ୟ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ରାଜନୈତିକ ଦଳମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୋଟର ତାଲିକାର ସଠିକତା ଓ ପାରଦର୍ଶିତା ନିଶ୍ଚିତ କରିବା ପାଇଁ ଆଲୋଚନା ହୋଇଥିଲା। କନ୍ଧମାଳ ଜିଲ୍ଲାରେ ସର୍ବଦଳୀୟ ବୈଠକରେ ବୁଥ୍ସ୍ତରୀୟ ଏଜେଣ୍ଟ ନିଯୁକ୍ତି ପାଇଁ ଆଲୋଚନା ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ କେନ୍ଦ୍ରରୁ ବର୍ତ୍ତମାନ ପ୍ରଚାର କରୁଛୁ ସ୍ୱାସ୍ଥ୍ୟ ସୂଚନା। ଆଜି ଏଥିରେ ଶୁଣନ୍ତୁ ବୃକକ୍‌ରେ ପଥୁରୀ ରୋଗ। ଏ ବିଷୟରେ କହୁଛନ୍ତି ସୁଧାଂଶୁ ଶେଖର ପଣ୍ଡା।
2: ଶରୀରର ବିଭିନ୍ନ ସ୍ଥାନରେ ପଥୁରୀ ରୋଗ ହୋଇଥାଏ। ସାଧାରଣତଃ ପିତ୍ତକୋଷ, ଅଗ୍ନାଶୟ ଏବଂ କିଡ୍ନୀ ବା ବୃକକ୍‌ରେ ଷ୍ଟୋନ୍ ହୋଇଥାଏ। ଆମେ ଆଜି ରିନାଲ୍ ଷ୍ଟୋନ୍ ବା ବୃକକ୍ ପଥୁରୀର ଲକ୍ଷଣ ଏବଂ ସାବଧାନତା ବିଷୟରେ ଆଲୋଚନା କରିବା। ରିନାଲ୍ ଷ୍ଟୋନ୍ ହେଉଛି କିଡ୍ନୀ ଭିତରେ ତିଆରି ହୋଇଥିବା ଏକ ଧାତବ ପଦାର୍ଥ ଏବଂ ଲବଣରୁ ତିଆରି ହୋଇଥିବା ଏକ ଷ୍ଟୋନ୍। ଏହା କିଡ୍ନୀ, ୟୁରେଟର୍, ପରିସ୍ରାଥଳୀ ଏବଂ ପରିସ୍ରା ନିଷ୍କାସନ ରାସ୍ତାରେ ହୋଇଥାଇପାରେ। ଏହାର ବିଭିନ୍ନ ଲକ୍ଷଣ, ପ୍ରଥମ ଲକ୍ଷଣ ହେଲା ପେଟ ବଥା। ଏହି ପେଟ ବଥା ଆପଣ ଷ୍ଟୋନ୍ କେଉଁ ଜାଗାରେ ଅଛି, ତାର ଅବସ୍ଥାନ କେଉଁ ଜାଗାରେ ଅଛି ତା ଉପରେ ନିର୍ଭର କରେ। କିଡ୍ନୀ ଭିତରେ ଛୋଟ ଷ୍ଟୋନ୍ ଥାଏ ତାହେଲେ ସାଧାରଣ ଭାବେ ଏହା କିଛି ବଥା କରେ ନାହିଁ, କିନ୍ତୁ ଯେତେବେଳେ ତା ଟିକେ ତଳକୁ ପଳେଇ ଆସେ, ଯେଉଁଟା ଆମ କିଡ୍ନୀ ଏବଂ ତା ନିଷ୍କାସନ ରାସ୍ତା ଯେଉଁଟା ହେଉଛି ତା ମଧ୍ୟରେ ଯଦି ରହିଲା, ଯେଉଁଟା ପେଲ୍ଭି ୟୁରେଟେରିକ୍ ଜଙ୍କସନ୍ କହନ୍ତି, ସେଇଟିରେ ରହିଲେ ଆପଣଙ୍କ ବାଁ କିମ୍ବା ଡାହାଣ ପାର୍ଶ୍ୱ ପେଟର ପାର୍ଶ୍ୱରେ ଏବଂ ବେକେକ୍ ଅଣ୍ଟା ବଥା ଏଇ ଟାଇପ୍ର ବଥା ସିଭିୟର ଭାବରେ ହୁଏ। ଯଦି ଷ୍ଟୋନ୍ଟା ୟୁରେଟର ଅପର ପାର୍ଟରେ ବା ଉପର ଭାଗରେ ରହିଲା ତାହେଲେ ଆପଣଙ୍କର ଉପର ପେଟରେ ଏବଂ ପାର୍ଶ୍ୱରେ ବଥା ହୋଇଥାଏ। ଯଦି ମଝି ଭାଗ ଏବଂ ତଳ ଭାଗରେ ୟୁରେଟର ରହିଲା ତାହେଲେ ତଳ ଭାଗରେ ବଥା ହୋଇଥାଏ ଏବଂ ସେହି ବଥା ଆପଣଙ୍କ ଜଙ୍ଘକୁ କିମ୍ବା ପୁରୁଷମାନଙ୍କ ପାଖରେ ଅଣ୍ଡକୋଷକୁ ମଧ୍ୟ ବ୍ୟାପିଥାଏ। ତାହେଲେ ଦେଖିବା ଯେ ପେଟ ବଥା ହେଲେ ଆଉ କ'ଣ ହୁଏ। ପେଟ ବଥା ଯଦି ହେଲା ଆପଣଙ୍କର ବାନ୍ତି ମଧ୍ୟ ହୋଇଥାଏ, ବାରମ୍ବାର ପରିସ୍ରା ଲାଗେ, ପରିସ୍ରା ଜଳାପୋଡ଼ା ହୁଏ। ପରିସ୍ରାରେ କ'ଣ ହୁଏ, ଯେତେବେଳେ ଆପଣଙ୍କର ଷ୍ଟୋନ୍ ଉପରୁ ତଳ ପର୍ଯ୍ୟନ୍ତ ଖସିଥାଏ, ମ୍ୟୁକୋସା ତାକୁ ସେ ଆଘାତ ଦେଇଥାଏ, ଆଘାତ ଦେଇଥିଲେ ପରିସ୍ରାରେ ରକ୍ତ ପଡ଼େ, ଶୀତ କମ୍ପ ହେଇକି ଭୀଷଣ ଜ୍ୱର ଆସେ। ଥରେ ଥରେ ଯେଉଁ ଷ୍ଟୋନ୍ଟି କିମ୍ବା ଯେଉଁଟା ଆମର ପଥରଟି ପରିସ୍ରା ନଳୀର ରାସ୍ତାରେ କିମ୍ବା ପରିସ୍ରା ଥଳୀର ରାସ୍ତାରେ ଯାଇକି ଅଟକିଯାଏ ତାହେଲେ କ'ଣ ହେବ, ଯେ ପରିସ୍ରା ଆଉ ହେବ ନାହିଁ, ପରିସ୍ରା ବନ୍ଦ ହେଇଯାଏ, ପେଟ ଫୁଲିଯାଏ। ଏହିସବୁ ଲକ୍ଷଣ ଯଦି ଆପଣଙ୍କ ପାଖରେ ଦେଖାଯାଏ ଆପଣ ଡାକ୍ତରଙ୍କ ପରାମର୍ଶ କରିବାଟା ଉଚିତ। ଅଲ୍ଟ୍ରାସାଉଣ୍ଡ ଏବଂ ଏକ୍ସରେ ମାଧ୍ୟମରେ ଏହାର ସଠିକ୍ ନିଦାନ କରାଯାଇପାରେ। ଆମେ ଦେଖିବା ଏବେ ଯେ କ'ଣ କ'ଣ ସାବଧାନତା ଆମେ ଯଦି ନେବା ତାହେଲେ ଏହି ଷ୍ଟୋନ୍ ରୋଗକୁ କମ୍ କରିପାରିବା। ଆମେ ଅତି କମ୍ରେ ଦିନକୁ 3 ଲିଟର ପାଣି ପିଇବାଟା ଉଚିତ। ଆମେ ପାଣି, ପଇଡ଼ ପାଣି, ଗାଜର, କଲରା, ପନିପରିବା ଓ ଫଳରସ, କଦଳୀ ଜାତୀୟ ଫଳ ଖାଇବାଟା ଉଚିତ। ଲେମ୍ବୁ ପାଣି ବି ବହୁତ ଉପକାରୀ, ତରଭୁଜ, କାକୁଡ଼ି, ସପୁରି ଇତ୍ୟାଦି ଫଳ ଖାଇଲେ ବହୁତ ଭଲ, ବାର୍ଲି, ଓଟ୍ସ, ଛୁଇଁ ଜାତୀୟ ଖାଦ୍ୟ ଖାଇଲେ ମଧ୍ୟ ବହୁତ ଉପକାରୀ। ବର୍ତ୍ତମାନ ଦେଖିବା ଯେ ଆଉ କ'ଣ କ'ଣ ଖାଦ୍ୟ ଯେଉଁଥିରେ କି ଖାଇଲେ ଆମେ ଏଇ ଷ୍ଟୋନ୍ ବେମାରୀ ବେଶୀ ହେଇଥାଏ, ସେଗୁଡ଼ିକ ହେଲା ପାଳଙ୍ଗ ଶାଗ ଏବଂ ପୋଇ ଶାଗ। ପାଳଙ୍ଗ ଶାଗ ଏବଂ ପୋଇ ଶାଗ ଖାଇବାଟା ଠିକ୍ ନୁହେଁ। ଫୁଲକୋବି, ବାଇଗଣ ଏବଂ ଛତୁ ଏ ଜାତୀୟ ଖାଦ୍ୟ ଯାହାକୁ ଷ୍ଟୋନ୍ ହେଉଛି ସେମାନେ କମ୍ କରିଦେବାଟା ଉଚିତ। ଚିକୁ, ଅଙ୍ଗୁର, କଖାରୁ, ଷ୍ଟ୍ରବେରୀ ଏଗୁଡ଼ା

0: ଯାକ ମଧ୍ୟ ଯେଉଁମାନେ ଖାଉଛନ୍ତି ବେଶୀ ପରିମାଣରେ କମ୍ କରିବାଟା ଉଚିତ। ଆମିଷ ଜାତୀୟ ଖାଦ୍ୟ ଚିକେନ୍ ମଟନ୍ ଫିସ୍ ଏଗ୍ ଏଗୁଡ଼ାକ ମଧ୍ୟ କମ୍ କରିଦେବାଟା ଉଚିତ। କାଜୁଟା ବି ଯେଉଁମାନଙ୍କର ପାଖରେ ଷ୍ଟୋନ୍ ରୋଗ ଅଛି ସେଗୁଡ଼ାକ ଖାଇବା ଉଚିତ ନୁହେଁ। ଅଧିକ ଲବଣ ଏବଂ ଚିନି ଥିବା କୋଲ୍ଡ ଡ୍ରିଙ୍କ୍ସ ଗୁଡ଼ାକ ମାର୍କେଟରେ ଆଭେଲେବୁଲ୍ ଅଛି ପିଇବାଟା ଉଚିତ ନୁହେଁ। ତାହେଲେ ଏହାର ଆମେ କ'ଣ ଚିକିତ୍ସା କରାଯାଇପାରିବ? ଯଦି ଜଣଙ୍କର ପାଖରେ ଛୋଟ ଛୋଟ ଷ୍ଟୋନ୍ ଥିବ 2 ମିଲିମିଟର 3 ମିଲିମିଟର 4 ମିଲିମିଟର ତାହେଲେ ତାକୁ କିଛି ଚିକିତ୍ସା ନ କଲେ ମଧ୍ୟ ଖାଲି ଯଦି ଯଥେଷ୍ଟ ପାଣି ପିଇଲା ତାହେଲେ ସେଇଟା ପରିସ୍ରା ରାସ୍ତାରେ ବାହାରିଯାଏ।
1: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲେ ବ୍ରୁକକ୍ରେ ପଥୁରୀ ରୋଗ ବିଷୟରେ। ଏ ବିଷୟରେ କହିଲେ ସୁଧାଂଶୁ ଶେଖର ପଣ୍ଡା, ଆକାଶବାଣୀ ସମ୍ବଲପୁର। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ. କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ସଂସଦୀୟ ମିଳିତ କମିଟି ଗଠନ କଲେ ଲୋକସଭା ବାଚସ୍ପତି. ଜେନେଭାରେ ଆୟୋଜିତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ. ଆସନ୍ତା 23 ତାରିଖରୁ ଭାରତକୁ 4 ଦିନିଆ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ. ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ. ପଞ୍ଚରାଷ୍ଟ୍ରୀୟ ଗସ୍ତର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀରେ ପହଞ୍ଚିଛନ୍ତି. ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍ ଏବଂ ନରୱେ ଗସ୍ତ ଶେଷ କରି ଶ୍ରୀ ମୋଦି ଇଟାଲୀରେ ପହଞ୍ଚିଛନ୍ତି. ନରୱେକୁ 2 ଦିନିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିପକ୍ଷ ଜୋନାସ୍ ଗହର ଷ୍ଟୋର୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି. ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀରେ ମଧ୍ୟ ଶ୍ରୀ ମୋଦି ଅଂଶଗ୍ରହଣ କରିଥିଲେ. ସମ୍ମିଳନୀ ପରେ ଏକ ମିଳିତ ବିବୃତ୍ତିରେ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ନେଇ ମତବ୍ୟକ୍ତ କରାଯାଇଛି. ସବୁଜ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ରଣନୈତିକ ସହଭାଗିତାକୁ ଅଧିକ ଉନ୍ନତ କରିବାକୁ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ର ଏକମତ ହୋଇଛନ୍ତି. ସ୍ଥାୟିତ୍ୱ, ନବସୃଜନ ଏବଂ ସବୁଜ ଅଭିବୃଦ୍ଧି ପ୍ରତି ଉଭୟ ପକ୍ଷର ସହଭାଗିତା ଉପରେ ଅଙ୍ଗୀକାରବଦ୍ଧତା ପ୍ରକାଶ ପାଇଛି. ଭାରତରେ ସବୁଜ ପରିବର୍ତ୍ତନ, ନୀଳ ଅର୍ଥନୀତି, ଜାହାଜ ନିର୍ମାଣ, ସ୍ୱାସ୍ଥ୍ୟ ଓ ପ୍ରତିରକ୍ଷା ଭଳି କ୍ଷେତ୍ରରେ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନିବେଶକଙ୍କୁ ପୁଞ୍ଜିନିବେଶ ପାଇଁ ଆମନ୍ତ୍ରଣ କରାଯାଇଛି. ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ରାଜିନାମା ଏବଂ ବାଣିଜ୍ୟ ଅର୍ଥନୈତିକ ସହଭାଗିତା ଚୁକ୍ତିକୁ ଦୃଷ୍ଟିରେ ରଖି ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଦୃଢ଼ ଆର୍ଥିକ ଓ ବାଣିଜ୍ୟିକ ସମ୍ପର୍କ ପାଇଁ ଭାରତ ଆଗ୍ରହ ପ୍ରକାଶ କରିଛି. ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦୃଢ଼ ନିନ୍ଦା କରିଥିଲେ. ପରବର୍ତ୍ତୀ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଫିନ୍ଲାଣ୍ଡର ହେଲସିଙ୍କିଠାରେ ଅନୁଷ୍ଠିତ ହେବ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ଲୋକସଭା ବାଚସ୍କତି ଓମ୍ ବିର୍ଲା ସଂସଦୀୟ ମିଳିତ କମିଟି ଗଠନ କରିଛନ୍ତି। ଏଥିରେ ଲୋକସଭାର 21 ଜଣ ଏବଂ ରାଜ୍ୟସଭାର 9 ଜଣ ସଦସ୍ୟ ରହିଛନ୍ତି। ଲୋକସଭାର ସଦସ୍ୟଙ୍କ ମଧ୍ୟରେ କମଲଜିତ୍ ସେହରାବତ୍, ବୈଜୟନ୍ତ ପଣ୍ଡା ଏବଂ ଡକ୍ଟର ନିଶିକାନ୍ତ ଦୁବେ ଏବଂ ରାଜ୍ୟସଭାରୁ ବିନୋଦ ଶ୍ରୀଧର ତାୱଡେ, ସୁଜିତ କୁମାର ଓ ଉଜ୍ଜଳ ଦେଓରାଓ ନିକମ୍ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଜେନେଭାରେ ଆୟୋଜିତ 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ସାର୍ବଜନୀନ ସ୍ୱାସ୍ଥ୍ୟସେବା, ଡିଜିଟାଲ ସ୍ୱାସ୍ଥ୍ୟ ନବସୃଜନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ନଡ୍ଡା ସୂଚନା ପ୍ରଦାନ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟକୁ ବିକଶିତ କରିବା ଏବଂ ଉତ୍ତରଦାୟିତ୍ୱ ଶୀର୍ଷକ ସମାବେଶକୁ ସମ୍ବୋଧନ କରି ଶ୍ରୀ ନଡ୍ଡା ପୂର୍ଣ୍ଣ ସରକାର ଏବଂ ସମ୍ପୂର୍ଣ୍ଣ ସମାଜ ଆଭିମୁଖ୍ୟ ଆଧାରରେ ଗ୍ରହଣ କରାଯାଇଥିବା ସ୍ୱାସ୍ଥ୍ୟସେବା କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। ଭାରତରେ 1,85,000 ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କାର୍ଯ୍ୟକ୍ଷମ ରହିଥିବା ସେ ସୂଚନା ଦେଇଛନ୍ତି। ଏହାଦ୍ୱାରା ସମ୍ପ୍ରଦାୟ ସ୍ତରରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ ତ୍ୱରାନ୍ୱିତ ହୋଇପାରୁଛି। ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ 880 ନିୟୁତରୁ ଅଧିକ ଡିଜିଟାଲ ସ୍ୱାସ୍ଥ୍ୟ ପରିଚୟ ସୃଷ୍ଟି ମାଧ୍ୟମରେ ଜାତୀୟ ସ୍ୱାସ୍ଥ୍ୟ ଇକୋସିଷ୍ଟମକୁ

ଅଧିକ ସଶକ୍ତ କରାଯାଇପାରିଛି। ଦୀର୍ଘକାଳୀନ ସ୍ୱାସ୍ଥ୍ୟ ରେକର୍ଡ ଏବଂ ନିରନ୍ତର ସେବା ପ୍ରଦାନକୁ ଏହା ଅଧିକ ସୁଗମ କରିପାରିଛି। ସମ୍ମିଳନୀ ଅବସରରେ ଶ୍ରୀ ନଡ୍ଡା ଭାରତର ପଡ଼ୋଶୀ ପ୍ରଥମ ନୀତି ଆଧାରରେ ଭୁଟାନ ପ୍ରତିପକ୍ଷ ଲିଓନୁପୋ ତାଣ୍ଡିନ୍ ୱାଙ୍ଗଚୁକ୍ଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଶ୍ରୀ ନଡ୍ଡା ନେପାଳର ସ୍ୱାସ୍ଥ୍ୟମନ୍ତ୍ରୀ ନିଶା ମେହେଟ୍ଟାଙ୍କ ସହ ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିଛନ୍ତି। ମହିଳାଙ୍କର ସାମାଜିକ ଏବଂ ଆର୍ଥିକ ଉନ୍ନତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଅନ୍ନପୂର୍ଣ୍ଣ ଯୋଜନା ପ୍ରଚଳନ କରିଛନ୍ତି। ଯୋଜନା ଅଧୀନରେ ମହିଳାଙ୍କୁ ମାସିକ 3,000 ଟଙ୍କାର ଆର୍ଥିକ ସହାୟତା ନିଶ୍ଚିତ କରାଯାଇପାରିବ। ମହିଳା ଓ ଶିଶୁ ବିକାଶ ଏବଂ ସାମାଜିକ କଲ୍ୟାଣ ବିଭାଗ ଦ୍ୱାରା ଆସନ୍ତା ମାସ ପହିଲାରୁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଯୋଜନା ଅଧୀନରେ ଆର୍ଥିକ ସହାୟତା ସିଧାସଳଖ ହସ୍ତାନ୍ତର ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ। 25-60 ବର୍ଷ ମଧ୍ୟରେ ମହିଳା ଏହି ଯୋଜନା ପାଇଁ ଯୋଗ୍ୟ ହେବେ। ଏଥିପାଇଁ ହିତାଧିକାରୀ ଯୋଗ୍ୟତା ନେଇ ଅନ୍ୟାନ୍ୟ ସୂଚନା ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି। ତେବେ ନାଗରିକତା ସଂଶୋଧନ ଆଇନ ଅନୁଯାୟୀ ଏସ୍ଆଇଆର୍ ଟ୍ରିବ୍ୟୁନାଲ୍ରେ ଆବେଦନ କରିଥିବା ହିତାଧିକାରୀଙ୍କୁ ମାମଲାର ଶୁଣାଣି ପରେ ଏଥିପାଇଁ ବିଚାରକୁ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ମାସ ପହିଲାରୁ ଏହି ଯୋଜନା ପାଇଁ ଅନ୍ଲାଇନ୍ ପୋର୍ଟାଲ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆସନ୍ତା 23 ତାରିଖରୁ 4 ଦିନିଆ ଭାରତ ଗସ୍ତରେ ଆସିବେ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଆମେରିକାର ବୈଦେଶିକ ବିଭାଗ ଏ ସମ୍ପର୍କରେ ଦେଇଥିବା ସୂଚନା ଅନୁଯାୟୀ ଏହି ଗସ୍ତ ଅବସରରେ ଶ୍ରୀ ରୁବିଓ କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବେ। ବିଭାଗର ମୁଖପାତ୍ର ଟମି ପିଗଟ୍ କହିଛନ୍ତି 23-26 ତାରିଖ ପର୍ଯ୍ୟନ୍ତ ଶ୍ରୀ ରୁବିଓ ଭାରତ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଶକ୍ତି, ସୁରକ୍ଷା, ବାଣିଜ୍ୟ ଓ ପ୍ରତିରକ୍ଷା ସହଯୋଗ ନେଇ ଭାରତୀୟ ନେତା ତଥା ବରିଷ୍ଠ ପଦାଧିକାରୀଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। 26 ତାରିଖରେ ଶ୍ରୀ ରୁବିଓ କ୍ୱାଡ୍ ବୈଠକରେ ଯୋଗଦେବେ। କ୍ୱାଡ୍ ଗୋଷ୍ଠୀରେ ଭାରତକୁ ମିଶାଇ ଅଷ୍ଟ୍ରେଲିଆ, ଜାପାନ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ସଦସ୍ୟ ଅଛନ୍ତି। ରେଳବାଇର ବ୍ରଡ୍ଗେଜ୍ ରେଳପଥ ବିଦ୍ୟୁତିକରଣ କ୍ଷେତ୍ରରେ 99.6% କାର୍ଯ୍ୟ ସମ୍ପନ୍ନ ହୋଇଛି। ଏ କ୍ଷେତ୍ରରେ ଭାରତୀୟ ରେଳବାଇ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗତବର୍ଷ ମାର୍ଚ୍ଚ ସୁଦ୍ଧା 69,873 କିଲୋମିଟର ବ୍ରଡ୍ଗେଜ୍ ରେଳପଥର ବିଦ୍ୟୁତିକରଣ କାର୍ଯ୍ୟ ସମ୍ପନ୍ନ ହୋଇସାରିଥିଲା। ବିଶ୍ୱର ଅନ୍ୟାନ୍ୟ ପ୍ରମୁଖ ରେଳ ଯୋଗାଯୋଗ ବ୍ୟବସ୍ଥା, ୟୁରୋପୀୟ ସଂଘ, ବ୍ରିଟେନ୍ ଏବଂ ଆମେରିକାଠାରୁ ଭାରତ ଏ କ୍ଷେତ୍ରରେ ଅଧିକ ସଫଳତା ହାସଲ କରିଥିବା ରେଳ ମନ୍ତ୍ରଣାଳୟ କହିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା 2026 ପାଇଁ ମୂଲ୍ୟାଙ୍କିତ ଉତ୍ତର ଖାତାର ସ୍କାନ୍ କପି ପାଇଁ ଆବେଦନ କରିବାର ସମୟସୀମା ବୃଦ୍ଧି କରାଯାଇଛି। ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରାଯାଇପାରିବ। ପରିଷଦର ୱେବ୍ସାଇଟ୍ରେ ସୃଷ୍ଟ ସମସ୍ୟା ଏବଂ ଛାତ୍ରଛାତ୍ରୀଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସିବିଏସ୍ଇ କହିଛି। ସଂଶୋଧିତ ସମୟସୀମା ମଧ୍ୟରେ ଆବେଦନ ପ୍ରକ୍ରିୟା ଶେଷ କରିବାକୁ ସିବିଏସ୍ଇ ପରାମର୍ଶ ଦେଇଛି। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ସରକାରୀ ଚାକିରିରେ ସଂରକ୍ଷଣ ପାଇଁ ଅନ୍ୟାନ୍ୟ ପଛୁଆବର୍ଗ ଓବିସି ତାଲିକା ସରକାର ପ୍ରକାଶ କରିଛନ୍ତି। ଏଥିରେ 66 ବର୍ଗର ପଛୁଆବର୍ଗ ସାମିଲ ହୋଇଛନ୍ତି। ପୂର୍ବରୁ ଓବିସି କ ଏବଂ ଓବିସି ଖ ଏହିପରି 2 ଅଲଗା ବର୍ଗରେ 10% ଏବଂ 7% ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଥିଲା। ଏହାକୁ କୋଲକାତା ହାଇକୋର୍ଟ ଖାରଜ କରିଦେଇଥିଲେ। ପଶ୍ଚିମବଙ୍ଗ ସରକାରଙ୍କ ପଛୁଆବର୍ଗ କଲ୍ୟାଣ ବିଭାଗ ଦ୍ୱାରା ଜାରି ଅଧିସୂଚନା ଅନୁଯାୟୀ ନୂତନ ତାଲିକାରେ 7% ସ୍ଥାନ ସଂରକ୍ଷଣ ସ୍ଥିରୀକୃତ ହୋଇଛି। ଡିଜିସି ଅଧିକାରୀଙ୍କ ଉପସ୍ଥିତିରେ ପ୍ରକୃତ ଉପକରଣ ନିର୍ମାଣ ବ୍ୟବସ୍ଥା ଅଧୀନରେ ଏୟାର ଇଣ୍ଡିଆ ବୋଇଂ 787-8 ବିମାନର ଇନ୍ଧନ ନିୟନ୍ତ୍ରଣ ପ୍ରକ୍ରିୟା ଯାଞ୍ଚ କରାଯିବ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରିଛି। ଡିଜିସିଏ କହିଛି ଗତ ଫେବୃୟାରୀ 2 ତାରିଖରେ ଏୟାର ଇଣ୍ଡିଆ ବୋଇଂ 787-8 ବିମାନ ହିତ୍ରୋ ବିମାନ ବନ୍ଦରରୁ ବେଙ୍ଗାଲୁରୁ ଅଭିମୁଖେ AIC-132 ଉଡ଼ାଣ ଆରମ୍ଭ ସମୟରେ ତ୍ରୁଟି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ବିମାନର ପାଇଲଟ୍ ତାଙ୍କ ରିପୋର୍ଟ ବାମପାଖ ଇନ୍ଧନ ନିୟନ୍ତ୍ରଣ ସୁଇଚ୍ରେ ତ୍ରୁଟି ରହିଥିବା ନେଇ ସୂଚନା ପ୍ରଦାନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଡିଜିସିଏ ପକ୍ଷରୁ ଏହି ଯାଞ୍ଚ ପ୍ରକ୍ରିୟା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି। ଜୟପୁରର ସବାଇ ମାନସିଂ ଷ୍ଟାଡିୟମ୍ଠାରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 7 ୱିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଛି। ରାଜସ୍ଥାନ ରୟାଲ୍ସ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ଲକ୍ଷ୍ନୌ 5 ୱିକେଟ୍ ବିନିମୟରେ 220 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ମିଚେଲ୍ ମାର୍ସ 57

0: ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। କର୍ପୋରେଟ୍ ଆଇନ ସଂଶୋଧନ ବିଲ୍ 2026 ଉପରେ ଅଧିକ ତର୍ଜମା ପାଇଁ ସଂସଦୀୟ ମିଳିତ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଜେନେଭାରେ ଆୟୋଜିତ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆସନ୍ତା 23 ତାରିଖରୁ ଭାରତକୁ ଚାରିଦିନିଆ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ଆମର ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷର ହାଲ।
2: ଆମର ଚାଷୀ ଭାଇ ବୁହେନମାନେ ଦୁଇ ପଇସା ଅତକା କମାବାର ଲାଗି ଭିନ୍ ଭିନ୍ କିସ୍ମର ଫଲ ଚାଷମାନେ କରୁଛନ୍, ଯେନ୍ତାକି ଆମ, କଦେଲ, ମାୟା, ଅଁଲା ଆର୍ ଲିଚୁ। ତ ଲିଚୁଟା ଗୋଟେ ମିଠା ଫଲ ହେ, ଯେନ୍ଟା ଖାଇବାର୍କେ ଭଲ ଲାଗ୍ସି। ଆର୍ ବିଶେଷ କରି ଖରାଦିନେ ଏଟା ବଜାରନ ପ୍ରଚୁର ମାତ୍ରାନ ବିକ୍ରି ହେସି। ଆର୍ ବିଶେଷ କରି ଚାଷୀ ଭାଇମାନଙ୍କର ଲାଗି ଏଟା ଅତକା ପଇସା କମାବାର ଗୋଟେ ବିଶେଷ ଜରିଆ ହେ। ତ ଯେନ୍ ଚାଷୀ ଭାଇ ବହିନମାନେ ଲିଚୁ ଚାଷ କରୁଛନ୍, ସେମାନଙ୍କର ଲାଗି ଏ ସମୟଟା ଗୋଟେ ବିଶେଷ ସମୟ ହେ। କାହିଁଥିର ଲାଗି କି ଇ ସମୟଥି ଆମକୁ ଗଛମାନଙ୍କର ବିଶେଷ ଯତ୍ନ ନେବାରକେ ପଡ଼ବା, ଯାହାର ଦ୍ୱାରା ଆମେ ଭଲ ଫଲ ପାଇପାରମା ଆର୍ ତାକେ ବିକି କରି ବଜାର ନଦୀ ପଇସା ଅତକା କମେଇ ପାରମା। ତ ଭଲ ଫଲ ପାଇବାରକେ ହେଲେ ଲିଚୁ ଗଛକେ ରୋଗ ପୋକନୁ ବଚାବାରକେ ପଡ଼ବା, ତାର ଭଲସେ ଯତ୍ନ ନେବାରକେ ପଡ଼ବା। ଲିଚୁ ଗଛ ଭଲସେ ବଢ଼ବାର ଲାଗି ତାକେ ଟିକେ ଭଲ ଭାବେ ଖରା ଦରକାର, ଯେନ୍ତାକି ଦିନକୁ 6-8 ଘଣ୍ଟା ଲେଖା। ମାଟିଟା ଟିକେ ଅମ୍ଳୀୟ ହେବାର କଥା ଆର୍ ତାଙ୍କର ମୂଲେ ପାନ ଜମିକରି ନାଇଁ ରହିବାର କଥା। ତ ଆମେ କହିପାରମା କି ଲିଚୁ ଚାଷ ଯେନ୍ ଜାଗାରେ କରୁଛୁ, ତ ଯେନ ଲିଚୁ ଗଛମାନେ ଲାଗିଛେ ତାର ମୂଲ ପାଖେ ପାନ ନିଷ୍କାସନର ବ୍ୟବସ୍ଥା ଭଲ ଥିବାର କଥା। ବଛରକୁ ଦୁଇଥର ଲେଖା ଫେବୃଆରୀ, ମାର୍ଚ୍ଚ ଆର୍ ଜୁନ୍ ଜୁଲାଇ ବେଲକେ ଜୈବିକ ସାର, ଯେନ୍ତାକି ଗୋବର ଖତ ହଉ କି ଭର୍ମି କମ୍ପୋଷ୍ଟ, ଆମକୁ ସମୟ ସମୟକେ ଦେବାରକେ ପଡ଼ବା। ସେଦିନେ ପାନ କମ୍ ଦେମା ଆର୍ ଖରାଦିନେ ମାଟିଟା ଯେନ୍ତାକି ଉଦା ରହିବା ସେ ହିସାବେ ଆମେ ପାନ ଦେମା। ଆର୍ ବିଶେଷ କରି ଆମେ ଧ୍ୟାନ ରଖମା କି ଗଛେ ଯେତେବେଳେ ଫୁଲ ଧରବାର ସମୟ ଆସିଲାନ ସେ ସମୟଥି ପାନ ଦେବାଟା ଟିକେ କମ୍ କରିନେମା, ଆର୍ ଫଲ ଧରିଲା ବେଲକେ ଭରପୁର ମାତ୍ରାରେ ପାନ ଦେମା। ଗଛମାନଙ୍କୁ ଯେନ୍ ଡାହିମାନେ ଶୁଖିଯାଇଥିସି କି ଯେନ୍ଥି ରୋଗ ଲାଗିଯାଇଥିସି ତାକେ ଆମେ କାଟିକିରି ଅଲଗେଇ ନେମା, ଯେନ୍ଟାକି ଗଛ ଭଲସେ ବଢ଼ିପାରବା। ଆର୍ ଯେନ୍ ଡାହିଥି ରୋଗ ଲାଗିଛେ ସେ ଡାହିଟା ଯଦି କାଟିକିରି ଅଲଗେଇ ନଉଛୁ ବେଲେ କାଣା ହଉଛେ, ସେ ଜାଗାରେ ସେ ଗଛମାନଙ୍କୁ ଯେନ୍ ରୋଗ ଲାଗିଛେ ସେ ଅଲଗା ଡାହି ପୋଖରାମାନଙ୍କୁ ମାନେ ସେଟା ଗଛମାନଙ୍କୁ ଅଲଗା ଆଡ଼େ ବ୍ୟାପିକରି ଯାଇ ନାଇଁପାରେ। ଲିଚୁ ଗଛମାନଙ୍କୁ ଫଲସଢ଼ା ରୋଗରୁ ବଞ୍ଚାବାରକେ ହେଲେ ଫଲ ଧରବାର 15-20 ଦିନ ଆଗରୁ ପାନଥି ଲିଟର ପିଛା 2 ଗ୍ରାମ କାର୍ବନଡିଜମ୍ ମିଶେଇ କରି ଆମେ ଝିଟମା, ଯାହାର ଦ୍ୱାରା କାଣ ହେବା କି ଫଲ ମାନେ ଯେନ୍ ସଢି ଯାଉଥିସି ସେଟା ନାଇଁ ସଢେ, ଫଲଟା ଭଲସେ ହେବା ଆର୍ ଆମେ ଭଲ ଅମଲ ପାଇପାରମା। ଲିଚୁ ଗଛେ ବୋରନ୍ ଦିଆଯାଏସି, ଯେନ୍ଟାକି ତାର ବହୁତ ଲାଭ ଅଛେ, ଯେନ୍ଟାକି ଏଟା ଲିଚୁ ଫଲ ମାନଙ୍କୁ ଫାଟବାରନୁ ବଞ୍ଚାସି ଆର୍ ଫଲ ଟିକେ ଅତକା ହେବା ଆର୍ ଟିକେ ବଡ଼ ବଡ଼ ହେବା। ଆର୍ ଗୋଟେ ରୋଗ ଲିଚୁ ଗଛମାନଙ୍କୁ ଦେଖାଯାଏସି, ଯେନ୍ଥିକି ତାର ପତର ମାନେ ଅଧା ଶୁଖିଯାଇଥିସି ଆର୍ ଅଧା କଞ୍ଚାଥିସି। ଇତାରନୁ ବଞ୍ଚାବାରକେ ହେଲେ ଫଲତୁଲାଟା ସହିଲେ ଗୋଟେ ଗଛ ପିଛା ଆମେ 20-25 ଗ୍ରାମ ଲେଖା କାର୍ବୋଫ୍ୟୁରନ୍ ଆମେ ମାଟିଥି ତାର ଚେରର ଚାରିଆଡ଼େ ଆମେ ହେ ଜାଗାରେ କୁଡ଼ିନେମା ଆର୍ ମିଶେଇକରି ହେନ ଦେଇନେମା। ଲିଚୁ ଗଛର ଡାହିମାନଙ୍କୁ ଭୁଲ ଆର୍ ଗୋଟେ ପ୍ରକାର ରୋଗ ହେସି, ଯେନ୍ଥିକି ସେ ଡାହିମାନେ ସରି ସରି ଗଲା ବେଗରେ ଦିଶ୍ସି। ତ ସେନ ଆମେ କାଣ କରମା, ପାନଥି ଚୁନ୍ ଘୁଲିକରି ଏନ୍ତା କାନ୍ଥି ଆମେ ଯେନ୍ତା ଚୁନ୍ ଲେପ୍ସୁ ଘରେ, ସେନ୍ତା ଚୁନ୍ ଲେପ୍ଲା ଲେଖେନ୍ ସେ ଗଛ ସାରା ଆମେ ଲେପି ନେମା, ଯାହାର ଦ୍ୱାରା କାଣ ହେବା କି ସେ ପୋକ ମାନେ ଆର୍ ସେନ ନାଇଁ ଲାଗନ୍। ଆର୍ ଗୋଟେ ଗୋଟେ ଲିଚୁ ଗଛମାନଙ୍କୁ କଣା କଣା ହେଇକରି ସେନ ପୋକ ମାନେ ଏନ୍ତା ହୁଦା ହୁଦା ହେଇକରି ଜାଲି ବାଗିର ଘର କରିଥିସନ୍। ତ ହେନେ ଆମେ କାଣ କରମା, କିରୋସିନ ଦେଇକରି ଚିକନ ମାଟିଥି ସେ କଣା ମାନଙ୍କୁ ଚୁଟି ନେମା, ତ ହେଲେ ଇ ପୋକ ମାନେ ଆର୍ ନାଇଁ ବଢ଼ିପାରନ୍। ତ ଏଇ ପୋକ କଥା ମୁଁ ଯେନ୍ କହିଲି, ଇମାନେ ଗଛର ବନ୍ଧୁ ନେଇକରି ପୁରା ସେ ଡାହି ପଖରା ଯେନ ବାହାରିଥିସନ୍ ସେ ତ କେନ୍ସି ଜାଗାକେ ଇମାନେ ନାଇଁ ଛାଡ଼ନ୍। ଆର୍ ଏତାକେ ଯଦି ଆମେ ଠିକ୍ ଭାବେ ତାର ଉପଚାର ନାଇଁ କଲା, ଯଦି ଇମାନଙ୍କୁ ଆମେ ହଟାବାର ବ୍ୟବସ୍ଥା ନାଇଁ କଲା, ତ ଗଛମାନେ ପୁରା ମରିଯିବେ। ତେହେରୁ ଫଲ ଧରିଲା ପରେ ଆମକୁ ବିଶେଷ ଭାବେ ଏ କଥାମାନଙ୍କର ଧ୍ୟାନ ରଖବାର ପଡ଼ବା କି କେନ୍ତା କରି ଫଲ ଭଲ ହେବା, ଯାହାର ଦ୍ୱାରା ଆମେ ତାକେ ବଜାରରେ ନେଇକରି ବିକି ପାରମା। ତାର ଲାଗି ପହଲା କାଣ କରମା, ଆମେ ଲିଟର ପିଛା 2 ଗ୍ରାମ ବୋରିକ ଏସିଡ୍ କି ବୋରନ୍ ଆମେ ମିଶେଇକରି ଝିଟମା। ଗଛମାନେ ଯେତେବେଳେ ଫଲ ଧରିଛନ୍ ସେତେବେଳେ ତାଙ୍କୁ ଆମେ ଜାଲିଥି ଢାଙ୍କି ନେମା, ଯାହାର ଦ୍ୱାରା କାଣ ହେବା କି ଚଢ଼େଇମାନେ ସେ ଫଲମାନଙ୍କୁ ନାଇଁ ଖାଇପାରନ୍। ଆର୍ ଫଲ ତୁଲିଲା ବେଲକେ ବିଶେଷ କରି ଆମକୁ ଏ କଥା ଧ୍ୟାନ ରଖବାରକେ ପଡ଼ବା କି ତାକେ ଭଲ ଭାବେ ଟିକେ ଆରାମସେ ଆମେ ତୁଲମା, ଯେନ୍ଟାକି ତାର ଡାହିମାନେ ନାଇଁ ଭାଙ୍ଗିଯାଉ। ଫଲ ତୁଲା ସରିଲା ବେଲକେ ଆମେ ଏ କଥାକେ ବିଶେଷ ଭାବରେ ନଜରଥି ରଖମା କି ତାର ଆର୍ଦ୍ରତାଟା ଶତକଡ଼ା 85-90% ରହିବା, ଯାହାର ଦ୍ୱାରା ଗଛମାନେ ଭଲସେ ରହିବେ ଆର୍ ଆମର ବଗିଚାଟା ସୁରକ୍ଷିତ ରହିବା।

0: ଏନ୍ତା କରି ଆମେ ଲିଚୁ ଗଛର ଯତ୍ନ ବାତନ ନେଲେ ଲିଚୁ ଗଛ ମାନେ ଆମର ସୁରକ୍ଷିତ ରହିବା, ଆମର ବଗିଚାରେ ଅତକା ଫଲ ହେବା, ଆର୍ ସେ ଫଲ ମାନେ ମିଠା ଲାଗବା, ଆର୍ ଫଲ ଟିକେ ବଡ଼ ବଡ଼ ହେବା, ଯାହାଦ୍ୱାରା ଏଟାକେ ଆମେ ବଜାରରେ ବିକି କରି ଦୁଇ ପଇସା ଅତକା ଲାଭ କରିପାରମା।
1: ଶୁଣିଲେ ଚାଷର ହାଲ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ ପରିବେଶ ସୂଚନା। ଏଥିରେ ଶୁଣନ୍ତୁ ପରିସଂସ୍ଥା ପୁନରୁଦ୍ଧାର ଓ ଜଙ୍ଗଲ ସଂରକ୍ଷଣ, ଏ ବିଷୟରେ କହୁଛନ୍ତି ଡକ୍ଟର ସମାପିକା ଦାସ।
2: ଏ କିଛିଦିନ ଆଗରୁ କେରଳର ୱେନାଡ଼ଠାରେ ହୋଇଥିବା ଭୂସ୍ଖଳନ ସାରା ବିଶ୍ୱ ପାଇଁ ଏକ ସତର୍କ ସୂଚନା ଦେଇଛି। ଅବିଚାରିତ ଜଙ୍ଗଲ ଅପସାରଣ, ବୃକ୍ଷଛେଦନ, ସହରୀକରଣ, ବେପରୁଆ କୋଠାବାଡ଼ି ନିର୍ମାଣ, ଅନିୟନ୍ତ୍ରିତ ପର୍ଯ୍ୟଟନର ବିକାଶ, ଭୂମିକମ୍ପ, ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ ଭଳି ଅନେକ ମାନବଜନିତ ସମସ୍ୟା ଯୋଗୁଁ ଏଭଳି ବିପର୍ଯ୍ୟୟ ବାରମ୍ବାର ଘଟୁଥିବା କୁହାଯାଇଛି। ୱେନାଡ଼ ହେଉଛି ପଶ୍ଚିମଘାଟର ଏକ ଉଚ୍ଚ ମାଳଭୂମି ଅଞ୍ଚଳ। ବୃକ୍ଷଲତା ଭରା ଜଙ୍ଗଲର ପ୍ରାକୃତିକ ଦୃଶ୍ୟକୁ ଉପଭୋଗ କରିବା ପାଇଁ ପ୍ରତିବର୍ଷ ପର୍ଯ୍ୟଟକ ଏଠାକୁ ଆସନ୍ତି। ଜୈବ ବିବିଧତା ଭରା ଏହି ପାର୍ବତ୍ୟ ଅଞ୍ଚଳରେ 13 ଜାତୀୟ ଉଦ୍ୟାନ ସମେତ ଅନେକ ଅଭୟାରଣ୍ୟ ରହିଛି। ଅନେକ ବିରଳ ପ୍ରାଣୀ ତଥା ଉଦ୍ଭିଦ ଏଠାରେ ଦେଖାଯାଆନ୍ତି। ୟୁନେସ୍କୋ ଦ୍ୱାରା ବିଶ୍ୱରେ ସ୍ୱୀକୃତିପ୍ରାପ୍ତ 8 ଜୈବ ବିବିଧତା କେନ୍ଦ୍ରୀଭୂତ ଅଞ୍ଚଳ ମଧ୍ୟରେ ପଶ୍ଚିମଘାଟ ପର୍ବତମାଳା ସ୍ଥାନ ପାଇଛି। ମାତ୍ର ଯେଉଁ ପରିମାଣରେ ମାନବୀୟ କାର୍ଯ୍ୟକଳାପ ଚାଲିଛି ଏବଂ ଫଳସ୍ୱରୂପ ପ୍ରାକୃତିକ ପରିସଂସ୍ଥା ନଷ୍ଟ ହୋଇଚାଲିଛି, ଏହାର ପୁନରୁଦ୍ଧାର ଆବଶ୍ୟକ। ଏହା ସମସ୍ତେ ହୃଦୟଙ୍ଗମ କରିବା ଦରକାର। ନିକଟରେ ଦିଲ୍ଲୀ ଆରାବଳି ପାର୍ବତ୍ୟାଞ୍ଚଳ ରିଡଜ୍ ସେକ୍ଟରରେ ରାସ୍ତା ନିର୍ମାଣ ପାଇଁ ଅନେକ ବୃକ୍ଷଛେଦନ କରାଗଲା। ଏହି ଅଞ୍ଚଳରେ ଜଙ୍ଗଲ ଭରପୁର ଥିଲା ଏବଂ ଅତି ପ୍ରଦୂଷିତ ଦିଲ୍ଲୀ ନଗରବାସୀଙ୍କର ଏହା ଫୁସ୍ଫୁସ୍ ଭାବେ ବିବେଚିତ ହୁଏ। ଏହା ଏକ ବନ୍ୟଜୀବମାନଙ୍କର କରିଡର ଭାବେ ପରିଚିତ। ରାଜସ୍ଥାନର ସରିସ୍କାଠାରେ ବ୍ୟାଘ୍ର ପ୍ରକଳ୍ପ ଚତୁଃପାର୍ଶ୍ୱରେ ମାର୍ବଲ ପଥର, ଡୋଲୋମାଇଟ୍, ଚୂନପଥରର ଖନନ ଯୋଗୁଁ ବ୍ୟାଘ୍ର ତଥା ଅନ୍ୟ ବନ୍ୟପ୍ରାଣୀଙ୍କ ବାସସ୍ଥାନ ପ୍ରତି ବିପଦ ସୃଷ୍ଟି ହେଉଛି। ଯେକୌଣସି ବିକାଶମୂଳକ ପ୍ରକଳ୍ପ ପାଇଁ ବୃକ୍ଷଛେଦନ ଏକ ସାଧାରଣ ଘଟଣା ହୋଇଗଲାଣି। ଏଥିପାଇଁ କ୍ଷତିପୂରଣ କରିବାକୁ ହେଲେ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ହେବ। 1000 କାଟିବା ବଦଳରେ 10000 ଗଛ ଲଗାଯିବ। ଆମେ ଯେତେବେଳେ ଗଛ କାଟୁ ତା ସହିତ ରହିଥିବା ଆଉ ଛୋଟ ବଡ଼ ଗଛ ସବୁ ନଷ୍ଟ ହୋଇଯାଇଥାଏ, କିନ୍ତୁ ଆମେ କ୍ଷତିପୂରଣ ପାଇଁ ବୃକ୍ଷରୋପଣ କଲାବେଳେ ବଛା ବଛା କିଛି ହାତଗଣତି ଗଛ ହିଁ ଲଗାଯାଇଥାଏ। ତେଣୁ ପରିସଂସ୍ଥାର ସନ୍ତୁଳନରେ ବାଧା ଦେଖାଯାଏ। ପ୍ରାକୃତିକ ପରିସଂସ୍ଥା ଜଳଚକ୍ର ନିୟନ୍ତ୍ରଣ, ଉତ୍ତାପ ନିୟନ୍ତ୍ରଣ, ବୃଷ୍ଟିପାତ, ଅଙ୍ଗାରକାମ୍ଳ ଅବଶୋଷଣ, ଅମ୍ଳଜାନ ସୃଷ୍ଟି, ମୃତ୍ତିକା ସଂରକ୍ଷଣ, କୀଟପତଙ୍ଗ, ଉଦ୍ଭିଦଙ୍କୁ ଆଶ୍ରୟ ପ୍ରଦାନ, ପରିସଂସ୍ଥା ସନ୍ତୁଳନ ପରି ଅନେକ ଭୂମିକା ନିଭାଇଥାଏ। ଗ୍ଲୋବାଲ୍ ଫରେଷ୍ଟ ୱାଚ୍ ରିପୋର୍ଟ 2024 ଜଣାଯାଇଛି ଯେ ଭାରତବର୍ଷରେ 2000 2024 ପର୍ଯ୍ୟନ୍ତ ବିଭିନ୍ନ କାରଣରୁ 233 ଲକ୍ଷ ହେକ୍ଟର ଜଙ୍ଗଲ କାଟି ଦିଆଯାଇଛି। ଜାତୀୟ ସବୁଜ ଟ୍ରିବ୍ୟୁନାଲ ଏବଂ ସର୍ଭେ ଅଫ୍ ଇଣ୍ଡିଆ ତତ୍ତ୍ୱାବଧାନରେ ଅନୁଧ୍ୟାନ କରାଯାଇଛି ଯେ ଗତ 2 ଦଶନ୍ଧି ମଧ୍ୟରେ କେତେ ପରିମାଣର ଜଙ୍ଗଲ ଅପସାରଣ କରାଯାଇଛି ସେ ଉପରେ ଧ୍ୟାନ ଦେବା ପାଇଁ। ମାନବୀୟ କାର୍ଯ୍ୟକଳାପ ଯେମିତିକି ଜଙ୍ଗଲ ସଫା, ଅପରିକଳ୍ପିତ ନିର୍ମାଣ କାର୍ଯ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ବହୁତ ଗୁଣରେ ବଢ଼ାଇଥାଏ। ବର୍ଷ ବର୍ଷ ଧରି ବୃକ୍ଷଛେଦନ ଏବଂ ଜଙ୍ଗଲ କଟା ଅହରହ ଚାଲିଛି। 2021-2030 ଯାଏଁ 10 ବର୍ଷ ପାଇଁ ମିଳିତ ଜାତିସଂଘ ଏକ ପରିସଂସ୍ଥା ପୁନରୁଦ୍ଧାର ଦଶନ୍ଧି କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି। ଏହାର ଆଭିମୁଖ୍ୟ ହେଉଛି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ପରିସଂସ୍ଥା ପୁନରୁଦ୍ଧାର କାର୍ଯ୍ୟକ୍ରମ ଅପରିହାର୍ଯ୍ୟ।
1: ଶୁଣିଲେ ପରିବେଶ ସୂଚନାରେ ପରିସଂସ୍ଥା ପୁନରୁଦ୍ଧାର ଓ ଜଙ୍ଗଲ ସଂରକ୍ଷଣ ଉପରେ। ଆଲୋଚିକା ଥିଲେ ଡକ୍ଟର ସମାପିକା ଦାସ, ଆକାଶବାଣୀ ସମ୍ବଲପୁର। ଶ୍ରୋତାବନ୍ଧୁ, ବର୍ତ୍ତମାନ ଖରାର ପ୍ରକୋପ ବଢ଼ି ବଢ଼ି ଚାଲିଛି, ଅଂଶୁଘାତର ବିପଦ ମଧ୍ୟ ଲାଗି ରହିଛି। ତେଣୁ ସାବଧାନ ରହିବା ନିହାତି ଆବଶ୍ୟକ। ଏଥିପାଇଁ ଆପଣମାନେ ଟାଣ ଖରାରେ ପଦାକୁ ଜମା ବାହାରନ୍ତୁ ନାହିଁ, ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଯଦି ଜରୁରୀ କାମରେ ବାହାରକୁ ଯାଉଛନ୍ତି ତାହେଲେ କଳା ଚଷମା, ଚପଲ, ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ୟବହାର କରନ୍ତୁ। ବାହାରକୁ ଯିବା ସମୟରେ ପାଣି ବୋତଲ ନିଶ୍ଚୟ ସାଙ୍ଗରେ ନିଅନ୍ତୁ। ଚେଷ୍ଟା କରନ୍ତୁ ହାଲୁକା ଏବଂ ଢିଲା ପୋଷାକ ପରିଧାନ କରିବା ପାଇଁ। ହଁ, ମାଦକଦ୍ରବ୍ୟ ଜମା ସେବନ କରନ୍ତୁ ନାହିଁ। ଆଉ ନିଜେ ସତର୍କ ରୁହନ୍ତୁ, ଅନ୍ୟମାନଙ୍କୁ ମଧ୍ୟ ସଚେତନ କରନ୍ତୁ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଓଦିଆ ତରା। ଆଜିର ଶିଳ୍ପୀ ହେଉଛନ୍ତି ରାମେଶ୍ୱର ଦାସ ଏବଂ ମିନତୀ ପାଣିଗ୍ରାହୀ। ଗୀତଗୁଡ଼ିକୁ ରଚନା କରୁଛନ୍ତି ଲାଲ ରତ୍ନାକର ସିଂ। ସଙ୍ଗୀତର ପରିଚାଳନା କରିଛନ୍ତି ପ୍ରଫୁଲ୍ଲ କୁମାର ମିତ୍ର। ପ୍ରଥମ ଗୀତଟି ଶୁଣନ୍ତୁ ମିନତୀ ପାଣିଗ୍ରାହୀଙ୍କ କଣ୍ଠରେ।

ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆତରା। ଆଜି ଏଥିରେ ଶିଳ୍ପୀ ରାମେଶ୍ୱର ଦାସ ଏବଂ ମିନତୀ ପାଣିଗ୍ରାହୀଙ୍କ କଣ୍ଠରେ କେତୋଟି ସମ୍ବଲପୁରୀ ଗୀତ ଶୁଣିଲେ। ଗୀତ ରଚନା କରିଥିଲେ ଲାଲ ରତ୍ନାକର ସିଂ, ସଙ୍ଗୀତ ଦେଇଥିଲେ ପ୍ରଫୁଲ୍ଲ କୁମାର ମିତ୍ର। ଆକାଶବାଣୀ ସମ୍ବଲପୁର ଆଜି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ବିଷୟରେ ଶୁଣନ୍ତୁ। 5:02 ଶୁଣିବେ ଲୋକଗୀତ, ଏଥିରେ ଶୁଣିବେ ଖଞ୍ଜଣୀ ଭଜନ, ପରିବେଷଣ କରିବେ କେଦାର ସୁନାନୀ ଓ ସାଥୀ। 5:30 ଶୁଣିବେ ଯୁବବାଣୀ, ଏଥିରେ ସଂକଳ୍ପ କାର୍ଯ୍ୟକ୍ରମରେ ଶୁଣିବେ ଆଲୋଚନା, ନଗର ଯୋଜନାକାରୀ ଭାବରେ କ୍ୟାରିୟର, ଆଲୋଚନା କରିବେ ଆଦ୍ୟାଂଶା ମାଝି। 6:10 ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ, 6:30 ଉଜ୍ଜଳ ଆମ ଦେଶ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:25 ଶୁଣିବେ ଜିଲ୍ଲା ହାଲଚାଲ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 ଚାଷୀ ଭାଇଙ୍କ ପାଇଁ କାର୍ଯ୍ୟକ୍ରମରେ କୃଷି ସଂସାରରେ ଶୁଣିବେ ଚାଷୀଙ୍କ ସହିତ ସାକ୍ଷାତକାର କ୍ରମରେ ଶିଶିର ମଲ୍ଲିକଙ୍କ ସହ ସାକ୍ଷାତକାର। 8:02 ଶୁଣିବେ ସମ୍ବଲପୁରୀ ଗୀତ, ଏଥିରେ କଣ୍ଠଶିଳ୍ପୀ ନବୀନ କୁଅଁର ଓ ଗୀତାଞ୍ଜଳି ପୋଢ଼ଙ୍କୁ ଶୁଣିବେ। 8:15 ଶୁଣିବେ ଭକ୍ତି ସଙ୍ଗୀତ, 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ, ଏଥିରେ ଲଘୁ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିବେ ଶୋଭା ଗୁଟ୍ଟୁ, ସାରଙ୍ଗୀରେ ତାଙ୍କୁ ସହଯୋଗ କରିବେ ସୁଲତାନ ଖାନ, ତବଲାରେ ସବୀର ଖାନ, ହାରମୋନିୟମରେ ପୁରୁଷୋତ୍ତମ ଦିଲାୱାଲେକର। 9:30 ଶୁଣିବେ ସମ୍ବଲପୁରୀ ନାଟକ କାଲ, ରଚନା ପ୍ରଶାନ୍ତ କୁମାର ମାଝି, ପରିବେଷଣ ଚେତନା ସାଂସ୍କୃତିକ ଅନୁଷ୍ଠାନ ଧନୁପାଲି ସମ୍ବଲପୁର, ନିର୍ଦ୍ଦେଶନା ଡକ୍ଟର ଦ୍ୱାରିକାନାଥ ନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ଶିଳ୍ପୀ ସର୍ବେଶ୍ୱର ବେହେରାଙ୍କ କଣ୍ଠରେ ଏହି ଗୀତଟି, ରଚନା ନିଜାମ।

ଗୀତ ରଚନା କରିଥିଲେ ନିଜାମ ଏବଂ ପ୍ରେମଲତା ସାମଲ। ଆକାଶବାଣୀ ସମ୍ବଲପୁର, ସମୟ ସକାଳ 8ଟା ହେବାକୁ ଯାଉଛି। ଶୁଣନ୍ତୁ ସମାଚାର ପ୍ରଭାତ ଏବଂ ପରେ ପରେ ଶୁଣିପାରିବେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଡେଲିଭରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଗୀତରେ। ପ୍ରଥମେ ଶୁଣନ୍ତୁ ଶିଳ୍ପୀ ରାଜକୁମାର ଜାଲଙ୍କୁ, ଗୀତ ରଚନା ପୂର୍ଣ୍ଣଚନ୍ଦ୍ର ମାଣିଗ୍ରାହୀ।

ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ଓଡ଼ିଆ ସୁଗମ ସଙ୍ଗୀତ। ପ୍ରଥମେ ଶୁଣନ୍ତୁ ଶିଳ୍ପୀ ରଶ୍ମିତା ସାହୁଙ୍କ କଣ୍ଠରେ ଗୀତ ରଚନା ସଫିକ ଅହମ୍ମଦ ସିଦ୍ଦିକୀ।

ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ। ଶିଳ୍ପୀମାନେ ଥିଲେ ରଶ୍ମିତା ସାହୁ ଏବଂ କବିତା ମିଶ୍ର। ରଚନା କରିଥିଲେ ସଫିକ ଅହମ୍ମଦ ସିଦ୍ଦିକୀ, ସତ୍ୟ ପଟ୍ଟନାୟକ ଏବଂ କୃତିଭାଷ ନାୟକ। ଆକାଶବାଣୀ ସମ୍ବଲପୁର।

ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଶ୍ରୋତାବନ୍ଧୁ

ହ୍ୟାଲୋ, ଆକାଶବାଣୀ ସମ୍ବଲପୁର। ହଁ ଭାଇ, କିଏ କହୁଥିଲେ? ନମସ୍କାର। ନମସ୍କାର ଭାଇ, ବଢିଆ, ଆପଣ ଚିହ୍ନିଛନ୍? କେନ୍ତା ଅଛନ୍? ଆପଣଙ୍କ ପରିଚୟ ଟିକେ ଦେବେ ଭାଇ? ବଢିଆ। ଆଚ୍ଛା ଆଚ୍ଛା, ବହୁତ ବଢିଆ, ଆପଣଙ୍କୁ ଶୁଣିକି ବହୁତ ବଢିଆ ଲାଗିଲା ଭାଇ। କେନ୍ତା ଦେହ ପା ଭଲ ଅଛେ? ହଁ ହଁ ହଁ, ଯା ହଉ ଯା ହଉ ଭାଇ, ଆପଣ ମାନଙ୍କର ଭଲ ପାଇବା ଏନ୍ତା ଥାଉ। ଫୋନ ଇନ୍ ରେ ଫୋନ କରିଛନ୍ ଭାଇ, ପ୍ରଥମ କଲର ଆପଣ। ଆଜ୍ଞା, ଆଜି କେନ୍ଟା ଶୁନମା ଭାଇ? ଆଚ୍ଛା, ବଢିଆ ଗୀତଟେ ବାଛିଛନ୍ ପହିଲା ପହିଲା କାର୍ଯ୍ୟକ୍ରମ ତି। ଯେ ଭାଇ, ଖରା ତ ବନେ ହଉଛେ, କେନ୍ତା କେନ୍ତା କରୁଛନ୍? ଆପଣ ସବୁ ସତର୍କତା ମାନୁଛନ୍ କି ନାଇଁ? ହଁ, ପାଣି ଟିକେ ବନେ ମାତ୍ରାରେ ପିଉନ୍। ହଁ ବଢିଆ, ଆମର ମା ମାନେ ଘରୁ ବାହାରିଲା ବେଳେ କହୁଛନ୍ ନା, ତୁରେନ୍ ଟିକେ ପିଇକିରି ଯା, ହଁ କାଙ୍କିର କୁକିର ଟିକେ ଖାଉନ୍। ତରଭୁଜ ଫରଭୁଜ ଖାଉଛନ୍ ତ? ବଢିଆ। ଆପଣଙ୍କ ଗାଁରେ ସମସ୍ତେ ଭଲ ଭଲ ବେଲେ ଆପଣଙ୍କର ପସନ୍ଦର ଗୀତ କାହାକେ ଡେଡିକେଟ୍ କର୍ମା? ଆଜ୍ଞା, ଯା ହଉ, ବହୁତ ବହୁତ ଧନ୍ୟବାଦ। ଆଜ୍ଞା ଆଜ୍ଞା।

ବନେ ପରିବାର ଆମର ବଡ଼ ହେଇଗଲେ ନ ବହୁତ ପରିବାର ବଢେଇ ହେଇଗଲେ ନ ଆମର ନେଇକେ ଯା ହଉ ବେଲେ ଆପଣ ଯାହା ଯାହାକେ କହିଲେ ସମସ୍ତଙ୍କୁ ଆମେ ଏଇ କାର୍ଯ୍ୟକ୍ରମ ମାଧ୍ୟମ ଜଣେଇ ଦଉଛୁ ଆପଣଙ୍କ ଡେଡିକେସନଟା ଆଉ ଆପଣ ବନେ ଥାଉନ୍ ସୁସ୍ଥ ଥାଉନ୍ ଆପଣଙ୍କର ପସନ୍ଦର ଗୀତଟା ଶୁଣମା ଆଜ୍ଞା ନମସ୍କାର ନମସ୍କାର ଛାଇ ଛାଇ।

0: ଗୀତଟା କେନ୍ଟା ଶୁନମା ଟିକେ ଜାନମା ଭାଇ?
1: ଆଜି ସ୍ୱପ୍ନ ସାଗର ବାଟୋଇ ଭାଇ ଯାଉଛ,
0: ବଢିଆ ଫିଲ୍ମଟେ ବାଛିଛନ୍, ବଢିଆ ଗୀତଟେ ବାଛିଛନ୍, ଯେ ବାଟୋଇ ଭାଇ ଗୀତଟା କାହା କାହାକେ ସମର୍ପିତ କରମା?
1: ଇଟା ସମର୍ପିତ କରମା ନାନୀ ଆପଣଙ୍କ ସାଙ୍ଗେ, ଆପଣ ପୁରୁଣା ପଚାରିଲେ
0: ଆପଣଙ୍କୁ ଧନ୍ୟବାଦ,
1: ଯେହେତୁ ପହିଲା କଥା ଲାଗିଛେ।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ଆପଣଙ୍କୁ ସ୍ପେଶାଲ ଡେଡିକେଟ ଆନି, ପୁରା ସ୍ପେଶାଲ ଡେଡିକେଟ ଆ ଗୀତଟା।
0: ବହୁତ ବହୁତ ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ ଆନ୍ତରିକ।
1: ଆମେ ଶ୍ରୋତା ମାନେ ତ ବଢେ ପରିବାରରେ ଅଛୁ ନାନୀ,
0: ଆଗରୁ
1: ଯଶବନ୍ତ ଭାଇ ବି ଆପଣଙ୍କୁ କହିଲେ।
0: ଆଜ୍ଞା ଆଜ୍ଞା,
1: ସମ୍ପ୍ର ନାଁ ଟିକେ ଟିକେ ନେମା ନାନୀ।
0: ନିଶ୍ଚିତ ନିଶ୍ଚିତ ଭାବରେ
1: ଶ୍ରୋତା ମାନେ ହେଲେ ହରେଶ କୁମାର ପରୁଆ, ଯଶବନ୍ତ ପାଇକ, କରମ ସାନି ସାହୁ, ଚୈତନ୍ୟ ପଟେଲ, ସେବାରାମ ମେହେର, ମୁରଲୀ ମେହେର, ରବୀନ୍ଦ୍ରନାଥ ମେହେର, ଦେବରାଜ ମେହେର, ଗୋବିନ୍ଦ ମେହେର, ଲିଙ୍ଗରାଜ ମେହେର, ସତ୍ୟଭାମା ମେହେର, ଆମର କୁମାରୀର ଜଗପାଲ ବେହେରା, ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ପ୍ରଧାନ ଲୋକନାଥ ସାହୁ, ଭକ୍ତଚରଣ ଭୋଇ, ରାଧାକାନ୍ତ ଭୋଇ, ଉପେନ୍ଦ୍ର ସୁନା, ପଞ୍ଚାନନ ପଞ୍ଜିହାର,
0: ଆର
1: ଭଉଣୀ ମାନ ଅଛନ୍ ସ୍ୱର୍ଣ୍ଣ ପୁରାକର, ଦୀକ୍ଷା ଗୋପାଳ, ଚୁଙ୍କି ଗୁରୁ, ଗୀତାଞ୍ଜଳି ସାହୁ, ସୌଦାମିନୀ ସେନାପତି, ଆରୁ ଆମର ନୂଆ ଶ୍ରୋତା ଯେ ଅଛନ୍ ନାନୀ, ତାଙ୍କ ନାମ ମୁଁ ନେଇ ଧରିପାରୁଛି। ଆଜି ଆମର
0: ନିହାତି ନିହାତି, ଆପଣଙ୍କର ନୂଆ ଶ୍ରୋତା ଯେନ୍ ଭାଇ ଆନନ୍ଦ ଭାଇ, ତା ସାଙ୍ଗେ ଯେତିକି ଲମ୍ବା ଆମର ପ୍ରଶଂସକ ମାନଙ୍କର, ଆପଣ ମାନଙ୍କର ଯେନ୍ କନେକ୍ସନରେ ଅଛନ୍ ସାଙ୍ଗସାଥୀ ମାନେ, ଯେନ୍ ମାନେ ସବୁ ରେଡିଓ ଶ୍ରୋତା ସଂଘ ସମ୍ମିଳନୀ ହଉ ବା ନିଜେ ପାରିବାରିକ ସ୍ତରରେ ଯୋଡି ହେଇଛନ୍, ସମସ୍ତଙ୍କୁ ଆମେ ଆଜି କାର୍ଯ୍ୟକ୍ରମ ମାଧ୍ୟମରେ ଗୀତଟାକେ ସମର୍ପିତ କରି ଦଉଛୁ। ବହୁତ ବହୁତ ଧନ୍ୟବାଦ ଭାଇ, ଆମେ ସବୁବେଳେ ଆପଣଙ୍କ ଋଣୀ ରହୁଛୁ ଏଥିଲାଗି, ଭଲ ପାଇବାର ଲାଗି। ବେଲେ ଭାଇ ଗୀତଟା ଶୁନମା, ଫେର ଆଗକେ କଥା ହେଲେ ମା ଫୋନ କଲେ ଆପଣ।
1: ଠିକ ଅଛି
0: ଆଜ୍ଞା, ଆଜ୍ଞା ନମସ୍କାର ଆଜ୍ଞା।

0: हेलो, आकाशवाणी संबलपुर। हेलो, अनुरोध कार्यक्रम।
1: ହଁ ମ୍ୟାଡ଼ାମ ନମସ୍କାର ମ୍ୟାଡ଼ାମ
0: ନମସ୍କାର ନମସ୍କାର ଆଜ୍ଞା, କିଏ କହୁଥିଲେ କି?
1: ମ୍ୟାଡ଼ାମ ମୁଁ ଶଶିଭୂଷଣ କୁମାର କହୁଥିଲି ରେହନମାଲ ପାଠାଙ୍କର ବ୍ଲକ ବଲାଙ୍ଗୀର ଡିଷ୍ଟ୍ରିକ୍ଟରୁ।
0: ଯାହା ହଉ ଶଶି ଭାଇ, ଆପଣ ଆମ କାର୍ଯ୍ୟକ୍ରମକୁ ଫୋନ କରିଛନ୍ତି ଆଗରୁ?
1: ନାଇଁ ହଁ ଆଗରୁ କରିଛି, ବହୁତ ଥର କଲ୍ କରିଛି, କଲ୍ ସାମିଲ ବି ହେଇଛି।
0: ଆଜ୍ଞା ଆଜ୍ଞା, ବହୁତ ବଢ଼ିଆ କଥା।
1: ହେଲେ ଫାର୍ଷ୍ଟ ଟାଇମ୍ ଆପଣଙ୍କ ସହିତ ଏଇଟା ମୁଁ କଥା ହଉଛି ଏଇଟା।
0: ଆଚ୍ଛା ଆଚ୍ଛା ଆଚ୍ଛା, ବହୁତ ବହୁତ ଧନ୍ୟବାଦ ସେଥିପାଇଁ। ଆପଣ ରେଡିଓ କେବେଠୁ ଶୁଣୁଛନ୍ତି?
1: ମ୍ୟାଡ଼ାମ ମୁଁ 2009ରୁ କଷ୍ଟ ପଡ଼ୁଥିଲି, 2009ରୁ ହିଁ ଶୁଣୁଛି।
0: ଆପଣଙ୍କୁ ଆମର
1: ସମ୍ବଲପୁର ସେତେବେଳେ ଭଲ ଟିକେ କ୍ଲିଅର ଭାବେ ଶୁଣାଯାଉନି।
0: ହଁ ହଁ ହଁ ହଁ, ତ ଏବେ ଏବେ ଠିକରେ ଆପଣ ଆପ୍ ରେ ଶୁଣୁଛନ୍ତି?
1: ଏବେ ଆପ୍ ରେ ବଢ଼ିଆ ମ୍ୟାଡ଼ାମ କ୍ଲିଅର ଭାବେ ଶୁଣା ହେଉଛି।
0: ବହୁତ ବଢ଼ିଆ ବହୁତ ବଢ଼ିଆ। ତାହେଲେ ଆପଣମାନଙ୍କର ପାଖକୁ ଆମ ରେଡିଓ କାର୍ଯ୍ୟକ୍ରମ ସବୁ ପହଞ୍ଚି ଯାଉଛି ନାଇଁ? ତ ଆପଣ କୋଉ କୋଉ କାର୍ଯ୍ୟକ୍ରମ ଶୁଣିବାକୁ ଭଲ ପାଉଛନ୍ତି? ଯାହା ହଉ, ଆପଣ ଆମ ଶ୍ରୋତା ବନ୍ଧୁମାନଙ୍କ ସହିତ ଯୋଡ଼ି ହେଇଛନ୍ତି। ଆଚ୍ଛା ଆଚ୍ଛା ଭାଇ, ମୁଁ ତ ପ୍ରଥମ ଆପଣଙ୍କ ସହିତ କଥା ହେଉଛି, ତାହେଲେ ଆପଣ କଣ କରୁଛନ୍ତି ଟିକେ ଯଦି ଆପତ୍ତି ନଥାଏ କହିବେ? ଆଜ୍ଞା, କଣ କରୁଛନ୍ତି ଆପଣ? ମ୍ୟାନେଜର ମାନେ ସବୁ ଦେଖାଶୁଣା ଆପଣଙ୍କର ଦାୟିତ୍ୱ? ତାହେଲେ ଆପଣ ଗାଁରେ କରୁଛନ୍ତି ନା କୋଉଠି ବାହାରେ ଚାକିରି କରୁଛନ୍ତି? ଆଚ୍ଛା ଆଚ୍ଛା ଆଚ୍ଛା, ବାଇକ୍ରେ ଯାଉଛନ୍ତି 22 କିଲୋମିଟର? ନାଇଁ, ସେଟା ତ ସ୍ୱାଧୀନ ସ୍ୱାଧୀନ ଭାବରେ ଆପଣ ଯାଇପାରିବେ, ଠିକ କଥା ଯେ ଭାଇ। ବଲାଙ୍ଗୀରଟା ଟିକେ ଟିଟିଲାଗଡ଼ ପାଖାପାଖି ତତଲାଗଡ଼, ତ ଖରା ପ୍ରବଳ ହଉଛି। ହଁ ନାଇଁ, ସେଇଥିପାଇଁ ମୁଁ ନିହାତି କହିବାକୁ ଚାହିଁବି ଆପଣ ଗାଡ଼ିରେ ବସିବା ପୂର୍ବରୁ। ହଁ ନିହାତି ନିହାତି, ଆପଣ ସମ୍ବଲପୁରୀରେ ବି ବଢ଼ିଆ କଥା ଲାଗିପାରିବେ। ବଢ଼ିଆ ବଢ଼ିଆ, ଆପଣ ମୋ କଥା ମାନିକି ପ୍ରଥମେ ଗାମୁଛାକୁ ଓଦା କରିକି ମୁଣ୍ଡରେ ନିଶ୍ଚିତ ଭାବରେ ଦେବେ, ହେଲା? ଆଉ ପାଣି ବୋଟଲ ଛତା ତ ଆପଣଙ୍କୁ ଦରକାର ପଡ଼ିବନି, ପାଣି ବୋଟଲ ନିଶ୍ଚିତ ଭାବେ ସାଙ୍ଗରେ ନେବେ। ଆଉ ସେପଟେ ତ ଆମେ ଜାଣିଛୁ ତରଭୁଜ ଚାଷ ବଢ଼ିଆ ହୁଏ, ତରଭୁଜ ଫରଭୁଜ ବି ଖାଇବେ। ତ ଭାଇ ଆଜି କି ଗୀତ ଶୁଣିବେ କହିବେ? ଯାହା ହଉ, ଗୀତଟି କେତେ ଭଲ ପାଉଛନ୍ତି ଆପଣ, ତାର ପୁରା ଲାଇନ୍ ଟି ଆପଣ ମନେ ରଖିଛନ୍ତି, ବହୁତ ଖୁସି ଲାଗିଲା। ଆଚ୍ଛା ଘରେ ବହୁତ ବଢିଆ କଥା, ବହୁତ ବଢିଆ କଥା ଯେ ଘରେ କିଏ କିଏ ଅଛନ୍ତି ଭାଇ? ଆଚ୍ଛା, ପୁତୁରା ପୁତୁରୀ ସମସ୍ତେ ଅଛନ୍ତି, ଆମର ପୁରା ଲୋକାଲ ଲାଙ୍ଗୁଏଜରେ ବଢିଆ କହିଲେ, ଠିକ କଥା। ତାହେଲେ ବାପା ମାଙ୍କୁ ଆମର ନମସ୍କାର ଜଣେଇବେ। ଆଚ୍ଛା, ପୁତ୍ର ମାନଙ୍କ ନାଁ କହିଲେ ନିଜେ? ଆଚ୍ଛା, ବହୁତ ବଢିଆ। ଆମେ ଆମ ପୁତୁରା ଝିଆରୀ ସମସ୍ତଙ୍କୁ, ବାପା ମାଙ୍କୁ, ଆଉ କାହାକୁ ଆମେ ସମର୍ପିତ କରିବା? ଏଇଠି ମୁଁ ମୋ ତରଫରୁ ତ ଧନ୍ୟବାଦ ଜଣାଉଛି। ମୁଁ ପୁଣି କହି ରଖୁଛି, ଭାଇ ଭଉଣୀ, ବାପା ମା ଏବଂ ପୁତୁରା ଝିଆରୀ ସମସ୍ତଙ୍କୁ, ତା ସହିତ ଆକାଶବାଣୀର ସମସ୍ତ ଶ୍ରୋତାଙ୍କୁ ଆପଣଙ୍କର ଏଇ ଗୀତଟି ଆମେ ସମର୍ପିତ କରୁଛୁ। ଶୁଣିବା ତାହେଲେ ଭାଇ ଗୀତଟି।
1: ନମସ୍କାର ମ୍ୟାଡମ,
0: ନମସ୍କାର, ନମସ୍କାର, ଜୟ ଜଗନ୍ନାଥ।

0: हेलो, आकाशवाणी संबलपुर, हेलो, अनुरोध कार्यक्रम।
1: हाँ मैडम नमस्कार।
0: नमस्कार। नमस्कार भाई, टिके परिचय दमा आम बाकी श्रोता मान कर लागी।
1: मैं डोमाल उदयनारपुर कलाहांडी रो मनोज कुमार पटेल कहूँ।
0: मनोज भाई, बहुत दिन परे कथा हला।
1: हाँ
0: मने
1: मुझे तो
0: रखछ।
1: आपन कर पहले बहुत दिन परे कथा होता
0: आज्ञा
1: है।
0: आज्ञा आज्ञा
1: 3-4 वर्ष हो गला ना।
0: आज्ञा, कथा नु तो बढ़िया लागुचे। खुश अछन? परिवार ठीक अछन?
1: हाँ सब ठीक अछन आज्ञा।
0: अच्छा,
1: छुआ पिला भी सब भल अछन।
0: ଭଲ ଅଛନ୍?
1: ହଁ
0: ଏଇଟା ତ ଛୁଟି ଚାଲିଛେ। ଆପଣ ଚାଷ ବାସ କରୁଛନ୍ କି ନାଇଁ?
1: ହଁ ଚାଷ ବାସ ବି ଚାଲିଛି ମ୍ୟାଡ଼ମ।
0: ଯେ କାଁ କାଁ ଚାଷ କରିଛନ୍?
1: ଏବେ କରଲା, ଭେଣ୍ଡି, ଝୁଲେର ଆଉ
0: ବଢ଼ିଆ ତ
1: ଭାକ
0: ଆଦେ।
1: କରିଛ ଆଉ ଲାଉ କରିଛ।
0: ଆଚ୍ଛା, ବଢ଼ିଆ ଜିନିଷ ମାନେ କରିଛନ୍। ଖରାଦିନିଆ ପନିପରିବା ଯେ ଜୈବିକ ଖତ ବ୍ୟବହାର କରୁଛନ୍ କି ଆଉ କାଣା ଅଲଗା ସାର ଦଉଛନ୍?
1: ହଁ ଜୈବିକ ସାର ତ ଦେବାକେ ପଡୁଛେ। ଆମର କମ୍ପୋଷ୍ଟ ଯେନ୍ ଆମେ ଘରର ଯେନ୍ ପତଳା ସରଲା ଯେନ୍
0: ରାଶି ପିଡ଼ିଆ
1: ପନିପରିବା
0: ଆସୁଛି।
1: କେ ଇଏ କରୁଛ
0: ଆଜ୍ଞା ଆଜ୍ଞା ଆଜ୍ଞା।
1: ଆଉ ପକଉଛ, ଆଉ ଫେର ବି ଆମେ ରାସାୟନିକ ସାର ଟିକେ ଟିକେ ଦେବାକେ ପଡୁଛି।
0: ହଁ, ହେଟା ଟିକେ ଟିକେ ଦେବେ ଯେ ଟିକେ କମ୍ କରିକିରି ଆପଣ ଜୈବିକ ଖତଟା ଟିକେ ଯହ ବ୍ୟବହାର କଲେ ଆମର ଲାଗି ବି ଭଲ, ସ୍ୱାସ୍ଥ୍ୟର ଲାଗି ବି ଭଲ। ଆପଣ କରୁଛନ୍ ବୋଲି ଆମେ ଭଲ ଜୈବିକ ସାର ପଡ଼ଲା ବାଲା ଜିନିଷ ଖାଇମୁ, ଭେଜାଲଟା ଟିକେ ନାଇଁ ଖାଉ। ହେଁ ଯେ
1: ଆଜ୍ଞା
0: ଭାଇ,
1: ନିହାତି।
0: ବିକ୍ରି ବଟା ଠିକ ହଉଛେ?
1: ହଁ ସବୁ 40-50-60 ଏନ୍ତା ଚାଲିଛି ଆଜ୍ଞା।
0: ଆଚ୍ଛା, ବଢ଼ିଆ। ଆମର ଭାଇର ସବୁବେଳେ ବ୍ୟବସାୟ ଭଲ ହଉ, ବଢ଼ିଆ ଅର୍ଥ ପାକ୍କେ ଆସୁ, ଏଇଟା ତ ଆମେ ସବୁବେଳେ କାମନା କର୍ମା। ବାକି ଖରାକେ ଜଗି ରଖିକିରି କାମ କରୁଥିବେ। ହଁ,
1: ଆଜ୍ଞା ଆଜ୍ଞା।
0: ଆଉ ଆଉ
1: ବାକି
0: କାଣା
1: ତ
0: କହ?
1: ନିହାତି ଆମେ ମାନେ ସତର୍କ ହେମା, ମାନେ କଲା ଚଷମା, ଛତା, ଜୋତା, ଟୋପି ସବୁ ଲଗେଇମା ଆରୁ ଯିମା ଆଜ୍ଞା।
0: ଯା ହଉ ଭାଇ, ଆମର ସବୁ ଶ୍ରୋତା ବନ୍ଧୁ
1: ଆଉ
0: ମାନଙ୍କ ଲାଗି
1: ନିହାତି ପାଣି ବୋତଲ ଧରବାକେ ପଡ଼ବା
0: ହଁ
1: ଆଜ୍ଞା।
0: ହଁ ହେଟା ତ ଜରୁରୀ କଥା ହେ। ହେଁ, ଆମେ
1: ଆଜ୍ଞା
0: ଛାଇ ତଲେ ଗଛ ତଲେ ବସବା ଲାଗି ଗଛଟେ ଖୁଜିଲେ ଆଜିକାଲି ନାଇଁ ମିଲବାର ବେଲେ ଗଛ ବି ଟିକେ ଟିକେ ଲଗାମା ଭାଇ।
1: ହଁ
0: ଆପଣ ତ
1: ନିହାତି
0: ଚାଷ କରୁଛନ୍, ଆମକୁ
1: ଗଛ
0: ଖାଇବାକେ
1: ଲଗାବୋଲି ତ
0: ଦଉଛନ୍?
1: ନାଇଁ ହୁଏ ଆଜ୍ଞା।
0: ହଁ, ନିହାତି ନିହାତି।
1: ଆଉ ମୁଇଁ
0: ହେଲେ
1: ଯେନ୍ତା କେ ବସିଛି ଯେ ଆଜ୍ଞା, ମାନେ ଗଛ ତଲେ ଏକା ବସନି ଆଉ ବଜାରରେ ଗଛ ତଲେ ଏକା ବସନି।
0: ନାଇଁ, ନିହାତି ନିଜର ଯତ୍ନ ନିଜେ ନେଲେ ଫେର ଆମର ଉପରେ ପରିବାରର ସମସ୍ତେ ନିର୍ଭର କରୁଥିବେ, ସେମାନଙ୍କ ଲାଗି
1: ହଁ
0: ବି
1: ଆଜ୍ଞା,
0: ଆମକୁ।
1: ଆମେ ତ ଟଙ୍କା କମେଇମା ଆଜ୍ଞା।
0: ହଁ
1: ଟଙ୍କା
0: ହଁ ହଁ
1: କମେଇବାର ସାଙ୍ଗେ ସାଙ୍ଗେ ଆମେ ଯଦି ଆମର ସ୍ୱାସ୍ଥ୍ୟ ବି ନେଇ ଦେଖମା ବେଲେ ନେଇ କାମ ଦିଏ ଆଜ୍ଞା।
0: ନିହାତି ନିହାତି। ଯେ ଭାଇ, ବାକି ଶ୍ରୋତା ମାନେ ଆଜି କହୁଥିବେ ତେଜଶ୍ରୀ ନାନୀ ତାଙ୍କର ପୁରୁଣା ଭାଇମାନଙ୍କ ସାଙ୍ଗେ କେତେ କଥା ଲାଗୁଛନ୍, ହେଲେ ଆଜି ଆପଣ କେନ୍ ସିନେମା କହିଦେଲେ ଟିକେ ଭଲ ହେତା।
1: ଆଜି କେବେ ତମେ ନାହ କେବେ ମୁଁ ନାହିଁ ର ସତ ଋତୁ ଗଲା ବୋଧେ ଛୁଇଁ।
0: ଆଚ୍ଛା, ବଢ଼ିଆ ଗୀତଟେ
1: ଇଏ
0: ବାଛିଛ।
1: ଡେଡିକେଟେଡ୍ କର୍ମା
0: କର୍ମା କର୍ମା, କାହାକେ କର୍ମା କୁନ୍?
1: ଚିତ୍ରସେନ ସବର, ସୀମାନ୍ତ ପାଲ ସବର, କ୍ଷମା ସବର ସାହୁ, ନିରାକାର, ତାପରେ ଆମର ନାଗ ପାତ୍ର, କରମ ସାନି, ରାଧାକାନ୍ତ ସୁବଲ, ଲୋକନାଥ ପ୍ରଧାନ, ଲୋକନାଥ ସାହୁ, ପଞ୍ଚାନନ ପଞ୍ଚପ୍ରିୟା, ମୁରଲୀ, ଯଶବନ୍ତ, ଉପେନ୍ଦ୍ର, ପର୍ଣ୍ଣପ୍ରଭା କର, ଏବଂ ଆମର ଜଣେ ଭାଇ ସୁବଲ ସାହୁଙ୍କ ପାଖରେ ଅଛନ୍ତି,
0: ହଁ ହଁ ହଁ
1: ଚୈତନ୍ୟ ପଟେଲ।
0: ଠିକ ଠିକ ଠିକ। ଆମେ ଚୈତନ୍ୟ ଭାଇକେ ଆପଣଙ୍କର ପାଖେ
1: ଯା
0: ଅଛୁ,
1: ଯା କେ ମାନେ ପାଖରେ ହେଇଗଲା ଆଜ୍ଞା, ସବକେ
0: ସମସ୍ତଙ୍କୁ
1: ଡେଡିକେଟ୍ କରୁ।
0: କେହି ଦୁଃଖମନା।
1: ଆପଣ କେ
0: ଆଜ୍ଞା
1: ପାଇବା
0: ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ। କେହି ଦୁଃଖମନା ନାଇଁ ହୁଅନ୍। ଆମର ଭାଇ ମନୋଜ ଭାଇ ଯାହାର ଯାହାର ନାଁ ଧରିଲେ ଆଉ ଯାହାର ଯାହାରଟା ନାଇଁ ବି ଧରିଲେ, ସମସ୍ତଙ୍କୁ ଇ ପସନ୍ଦିଦା ଗୀତ ତାଙ୍କରଟା ଆମେ ସମର୍ପିତ କରୁଛୁ। ଆସୁନ୍ ସମସ୍ତେ ମିଶିକିରି ଶୁନ୍ମା ଭାଇ।
1: ନମସ୍କାର ମ୍ୟାଡ଼ାମ।
0: ହଁ ନମସ୍କାର।

0: ଚିନ୍ତା ରଖିଛନ୍, ଲେଖୁଛନ୍?
1: ଏକ
0: ପେଡ଼ ମା କେ ନାମ, ବହୁତ ବଢିଆ। ଆମର ସରକାରଙ୍କ ଦ୍ୱାରା ଏଇଟାକେ ପ୍ରୋତ୍ସାହନ କରାଯାଉଛି ସମସ୍ତଙ୍କର ଲାଗି। ଗଛଟେ ଲଗାଲେ ତ ଛାଇଟେ ପାଇମା ଭାଇ,
1: ହଁ
0: ବେଲେ ଛୁଟିଆଟେ କବିତା ବେଲେ ପଢି ଯାଇପାରେ। ଠିକ ଠିକ, ଆଜ୍ଞା ଆଜ୍ଞା, ଆମେ ସୂଚନା ଦେମା ଆମର ଯେତିକି ଶ୍ରୋତା ବନ୍ଧୁ ଅଛନ୍। ହଉ ବଢିଆ, ଏକଦମ ଠିକ କହୁଛନ୍ ଭାଇ, ଏକଦମ ଠିକ କହୁଛନ୍। ମଝିନୁ ଆପଣଙ୍କୁ ଅଟକାଲି ଏଥିଲାଗି ଯେ ଠିକ କଥା କହୁଛନ୍, ଆଉ ପୁରା ସମସ୍ତଙ୍କୁ ଭେଦଲା ବାଗି କଥା କହିଛନ୍। ଯେତେବେଳେ ଜୁଏ ଜଲୁଥିସି ଆଉ ଜଙ୍ଗଲକେ ଆମେ ଦେଖୁଥିସୁ, ଆଖି ଯେତିକି ଆମକୁ ମାନେ ତତଲା ଚେତାସି, ଆମର ଶରୀରକେ ବି ସେ ହାବାଟା ଆସି। ତ ସଭେ ଦାୟିତ୍ୱ ସମ୍ପନ୍ନ କର୍ମା ଆମେମାନେ। ବଢିଆ କଥା କହିଲେ, ବହୁତ ବହୁତ ଧନ୍ୟବାଦ କବିତା ଲାଗି, ଆମର ଶ୍ରୋତା ବନ୍ଧୁମାନଙ୍କ ଲାଗି ବଢିଆ ସୂଚନା ବି ଇତି ଥିଲା। ବେଲେ ଭାଇ କେନ୍ ଗୀତଟା ଶୁଣମା ବୋଇଲେ? ଆଚ୍ଛା, ବେଲେ ଆମେ ତ ପହେଲା ଆପଣଙ୍କ ଆଜି ଏତେ ବଢିଆ କବିତା ଦେଇଛନ୍ତି, ଆପଣଙ୍କୁ ଆମର ତରଫରୁ ସମର୍ପିତ କରିଦେଲୁ ଆପଣଙ୍କର ପସନ୍ଦଟା କି। ହଁ, ଆଉ କାହା କାହାକେ ସମର୍ପିତ କରିବାକେ ଚାହିଁବେ କି ଭାଇ? ଶୁଣମା ଆରମ୍ଭ କର୍ମା, କାହିଁ ବହୁତଟେ ଆମର ଶ୍ରୋତା ବନ୍ଧୁମାନେ ଡାକିଥିବେ। ବହୁତ ବଢିଆ, ବହୁତ ବଢିଆ, ସମସ୍ତଙ୍କୁ ଭାଇଙ୍କର ଇ ଗୀତଟା ଆମେ ସମର୍ପିତ କରୁଛୁ। ଆସୁନ୍ ସମସ୍ତେ ମିଳିମିଶିକିରି ଶୁନ୍ମା ଭାଇ, ଆଗକେ ଫେର୍ ଫୋନ୍ କଲେ କଥା ହମା। ନମସ୍କାର ଭାଇ।

ତୁମେ ଏଇଠି ଶେଷ କରୁଛୁ ଓଡ଼ିଆ କଥା ଚିତ୍ର ଗୀତର ଲାଇଭ୍ ଫୋନିଂ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନାରେ ତେଜଶ୍ରୀ ମିଶ୍ର, ବୈଷୟିକ ସହାୟତା ସୁଜୟ କୁମାର ପ୍ରାମାଣିକ ଏବଂ ଅଶୋକ କୁମାର ପ୍ରଧାନ। ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନପସନ୍ଦର ଓଡ଼ିଆ କଥା ଚିତ୍ରର ଗୀତ ଶୁଣିବା ପାଇଁ ପ୍ରତ୍ୟେକ ବୁଧବାର 9-10 ମଧ୍ୟରେ ଆମକୁ ଫୋନ୍ କରନ୍ତୁ। ଆମ ଫୋନ୍ ନମ୍ବର 2 ହେଲା 0663-241-240 ଏବଂ 0663-241-231।

0: ଓୟୁଇଟି ଅଧୀନରେ ଓମ୍ବାଡ଼ିସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବିସିଆଇ ବିକାଶ ପ୍ରକଳ୍ପରେ 6 ମାସିଆ ସାର୍ଟିଫିକେଟ୍ ପାଠ୍ୟକ୍ରମ ସମର୍ଥ କାର୍ଯ୍ୟକାରୀ ହେଉଅଛି। ଖଣି ଖାଦାନପୂର୍ଣ୍ଣ ରାଜ୍ୟର 7ଟି ଜିଲ୍ଲାର ଗ୍ରାମୀଣ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ କୃଷି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ, ମତ୍ସ୍ୟ ବିଜ୍ଞାନରେ ପିଲାମାନେ 3 ମାସର କ୍ଲାସରୁମ୍ ପଢ଼ା ଓ 3 ମାସର ପ୍ରାକ୍ଟିକାଲ୍ ପାଠ ପଢ଼ିବାର ସୁବିଧା ରହିଛି। ତେବେ ଆଉ ଡେରି ନ କରି ଶୀଘ୍ର ଝାରସୁଗୁଡ଼ା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: ଏଥର ଶୁନ୍ମା କ୍ରିମିନାଲ ସିନେମାର ଇ ଗୀତଟା ଗାଇଚନ୍ କୁମାର ବାପି ଆଉ ପାମେଲା ଜୈନ। ଗୀତର ରଚନା କରିଚନ୍ ନିଜାମ, ସଙ୍ଗୀତ ଦେଇଚନ୍ ଦୀପକ କୁମାର।

ଇନୋ ଶେଷ ହେଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଆଜି ଏଥିରେ ଶୁଣୁନ୍ ହମେସା ସିନେମାର କେତେଟା ଗୀତ ଗୀତମାନଙ୍କୁ ସଙ୍ଗୀତ ଥି ସଜେଇଛନ୍ ଅନୁ ମଲ୍ଲିକ ପହଲା ଗୀତକେ ଗାଇଛନ୍ କୁମାର ସାନୁ ଆର୍ ଅଲକା ୟାଗ୍ନିକ ଗୀତ ଲେଖିଛନ୍ ଦେବ କୋହଲି

ଇନ ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା। କାର୍ଯ୍ୟକ୍ରମର ପହଲା ଗୀତକେ ଗାଇଛନ୍ କେକେ ଆର୍ ଶ୍ରେୟା ଘୋଷାଲ, ସିନେମା ଜିସ୍ମି ଟୁ। ଲେଖିଛନ୍ ଆର୍କୋ ଆର୍ ମୁନିଷ ମଖିଜା, ସଙ୍ଗୀତ ସଜେଇଛନ୍ ଆର୍କୋ ପ୍ରଭୋ ମୁଖାର୍ଜୀ।

0: ସାବିତ୍ରୀ, ମୋ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ନାଚ ସିନେମାର ଏ ଗୀତକେ ଗାଇଛନ୍ ସୋନୁ କକ୍କର ଆର୍ ଅଦନାନ ସାମି। ଗୀତ ଲେଖିଛନ୍ ନୀତିନ ରାଇକୱାର, ସଙ୍ଗୀତ ସଜେଇଛନ୍ ଅମର ମୋହିଲେ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କ୍ୟା ୟହି ପ୍ୟାର ହେ ସିନେମାର ଏ ଗୀତକେ ଗାଇଛନ୍ ସୁନିଧି ଚୌହାନ ଆର୍ କେକେ। ଲେଖିଛନ୍ ଜଲେଶ ରଶିଦ, ସଙ୍ଗୀତ ସଜେଇଛନ୍ ସାଜିଦ ୱାଜିଦ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କୁଛ ନା କହୁ ସିନେମାର ଏଇ ଗୀତକେ ଗାଇଛନ୍ ଶଙ୍କର ମହାଦେବନ ଆର୍ ମହାଲକ୍ଷ୍ମୀ। ଗୀତ ଲେଖିଛନ୍ ଜାଭେଦ ଅଖ୍ତର, ସଙ୍ଗୀତ ସଜେଇଛନ୍ ଶଙ୍କର ଏହସାନ ଲୟ।

0: ଏଇ ଗୀତକେ ଗାଇଛନ୍ ବେନି ଦୟାଲ, ଅପେକ୍ଷା ଦାଣ୍ଡେକର, ରୋଶନ ଆବାସ। ସିନେମା କଭି କଭି ଯୋ ଦିଲ କରେ ୱହି କରୋ। ଗୀତ ଲେଖିଛନ୍ ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ସଜେଇଛନ୍ ପ୍ରୀତମ ଆଶିଷ।
1: Antenna, frequency.

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ପୁକାର କଥାଚିତ୍ରରୁ କଣ୍ଠଶିଳ୍ପୀ କିଶୋର କୁମାର, ଆଶା ଭୋସଲେ ଏବଂ ଆର୍ଟି ବର୍ମାନ, ଗୀତ ରଚନା ଗୁଲସନ ବାବରା, ସଙ୍ଗୀତ ନିର୍ଦ୍ଦେଶନା ଆର୍ଟି ବର୍ମାନ।

ଶ୍ରୋତା ବନ୍ଧୁ, ଗ୍ରୀଷ୍ମ ଋତୁରେ ଖରାର ପ୍ରକୋପ ବଢ଼ିବା ସହିତ ଅଂଶୁଘାତର ଆଶଙ୍କା ମଧ୍ୟ ବଢ଼ି ଚାଲିଛି। ଅଂଶୁଘାତରୁ ରକ୍ଷା ପାଇବାକୁ ହେଲେ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ଏବଂ କେତୋଟି କଥା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଦିନ 11ଟାରୁ 3ଟା ମଧ୍ୟରେ ଟାଣ ଖରାରେ ବାହାରକୁ ବାହାରନ୍ତୁ ନାହିଁ। ଟାଣ ଖରାରେ ବାହାରକୁ ଯାଉଥିଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାନ୍ତୁ, ଛତା, ଚପଲ ଏବଂ କଳା ଚଷମା ବ୍ୟବହାର କରନ୍ତୁ। ଘରେ ଟିଣ ବା ଆଜବେଷ୍ଟସ୍ ଛାତ ଥିଲେ ତା ଉପରେ ନଡ଼ା ବିଛାନ୍ତୁ କିମ୍ବା ଧଳା ରଙ୍ଗ ଲେପ ଦିଅନ୍ତୁ। ପ୍ରଚୁର ପରିମାଣରେ ପାଣି, ତୋରାଣି, ପଣା, ଘୋଳ ଦହି ଏବଂ ସର୍ବତ ପିଅନ୍ତୁ। ଏଥର ଶୁଣନ୍ତୁ ଆଦମୀ ଅର୍ ଇନ୍ସାନ୍ କଥାଚିତ୍ରର ଏହି ଗୀତଟି। କଣ୍ଠଶିଳ୍ପୀ ମହମ୍ମଦ ରଫି, ଗୀତ ରଚନା ସାହିର, ସଙ୍ଗୀତ ନିର୍ଦ୍ଦେଶନା ରବି।

ଶ୍ରୋତା ବନ୍ଧୁ, ବାହାରକୁ ଯିବା ସମୟରେ ହାଲିଆ ଲାଗିଲେ ଛାଇ ଏବଂ ପବନ ଚଳାଚଳ ସ୍ଥାନ କିମ୍ବା ଗଛ ତଳେ ବିଶ୍ରାମ ନିଅନ୍ତୁ। କୌଣସି ବ୍ୟକ୍ତିଙ୍କଠାରେ ଅଂଶୁଘାତର ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରନ୍ତୁ। ଢିଲା ହାଲୁକା ରଙ୍ଗ ଏବଂ ସୂତା କପଡ଼ାର ପୋଷାକ ପିନ୍ଧନ୍ତୁ। ଦିନ 11ଟାରୁ 3ଟା ମଧ୍ୟରେ ଖରାର ପ୍ରକୋପ ଅଧିକ ଥାଏ, ତେଣୁ ଏହି ସମୟରେ ଟାଣ ଖରାକୁ ଯାଆନ୍ତୁ ନାହିଁ। ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହରେ ପୀଡ଼ିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ଅଧିକ ଖରା ସମୟରେ ନିଆଁ ପାଖରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଏଥର ଶୁଣନ୍ତୁ ଜନି ମୀରା ନାମ କଥାଚିତ୍ରର ଏହି ଗୀତଟି। ଗାଇଛନ୍ତି ଲତା ମଙ୍ଗେସ୍କର, ଗୀତ ରଚନା କରିଛନ୍ତି ଇନ୍ଦିବର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କଲ୍ୟାଣଜୀ ଆନନ୍ଦଜୀ।

0: ଚଲତି କା ନାମ ଗାଡ଼ି କଥାଚିତ୍ରର ଏହି ଗୀତଟିକୁ ଗାଇଛନ୍ତି କିଶୋର କୁମାର। ଗୀତ ରଚନା କରିଛନ୍ତି ମଜରୁ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏସ୍ଡି ବର୍ମନ।
1: ବାଜୁ।

ଏଇଠି ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀମାନେ ଥିଲେ ଅଭିଜିତ ମଜୁମଦାର, ଅଭିପ୍ସା ନାୟକ ଏବଂ ଅଧିରଥ କୁମାର ଚକ୍ରବର୍ତ୍ତୀ। ଗୀତଗୁଡ଼ିକୁ ରଚନା କରିଥିଲେ ବୃନ୍ଦାବନ ଜେନା, ଦୁର୍ଗା ମାଧବ ପଣ୍ଡା ଏବଂ ବଳରାମ ହୋତା। ଶ୍ରୋତାମାନଙ୍କୁ ଜଣାଇ ଦେଉଛୁ ଯେ ଆଜି ରାତି 9:30 ଶୁଣିପାରିବେ ସମ୍ବଲପୁରୀ ନାଟକ କାଲ, ରଚନା ପ୍ରଶାନ୍ତ କୁମାର ମାଝି, ନିର୍ଦ୍ଦେଶନା ଡକ୍ଟର ଦ୍ୱାରିକାନାଥ ନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା। ପରିବେଷଣ କରିବେ ଚେତନା ସାଂସ୍କୃତିକ ଅନୁଷ୍ଠାନ ଧନୁପାଲି ସମ୍ବଲପୁରର କଳାକାରମାନେ। ରାତି 10:30 ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଏ ଥିଲା ଆଜି ପ୍ରସାରିତ ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିର କଣ୍ଠଶିଳ୍ପୀ ତରୁଲତା ସୁନାନୀ, ଗୀତ ରଚନା ରାସ ବିହାରୀ ଉର୍ମା।

ଏହି ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ରେଣୁ ରଞ୍ଜନ ବାପ୍ ଏବଂ ପ୍ରତିଭା ରାଣୀ ଭୁଏ। ଗୀତ ରଚନା କରିଛନ୍ତି ଗଣେଶ ରାମ ସେଠ।

ଶ୍ରୋତା ବନ୍ଧୁ, ଅଂଶୁଘାତର ରକ୍ଷା ପାଇବା ପାଇଁ ହେଲେ ଆମକୁ କେତୋଟି ସାବଧାନତା ପ୍ରତି ଧ୍ୟାନ ରଖିବାକୁ ପଡ଼ିବ। ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ, ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଜରୁରୀ କାମରେ ବାହାରକୁ ଯିବାକୁ ହେଲେ କଳା ଚଷମା, ଚପଲ, ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ୟବହାର କରନ୍ତୁ। ବାହାରକୁ ଯିବା ସମୟରେ ପାଣି ବୋତଲ ସାଙ୍ଗରେ ନିଅନ୍ତୁ। ହାଲୁକା ଏବଂ ଢିଲା ପୋଷାକ ପରିଧାନ କରନ୍ତୁ। ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକ ପାଣି, ଓଆର୍ଏସ୍ ଦ୍ରବଣ, ପଣା, ତୋରାଣି, ଘୋଳ ଦହି ଏବଂ ଆଖୁରସ ପିଅନ୍ତୁ। କାକୁଡ଼ି, ତରଭୁଜ ଆଦି ଖାଆନ୍ତୁ। ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତୁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ। ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ଦିଆଯାଉଥିବା ସତର୍କ ସୂଚନା ପ୍ରତି ସର୍ବଦା ଧ୍ୟାନ ଦିଅନ୍ତୁ। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ଇଂରାଜୀରେ ଓ ହିନ୍ଦୀରେ ସମ୍ବାଦ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଇଟାଲୀ ଗସ୍ତ ଅବସରରେ ତାଙ୍କ ପ୍ରତିପକ୍ଷଙ୍କ ସହ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ଆଗତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ଆଜିଠାରୁ ଆରମ୍ଭ ହୋଇଛି ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026। ଅଂଶଗ୍ରହଣ କରିଛନ୍ତି ଭାରତର 12 ବନ୍ଧୁରାଷ୍ଟ୍ର। ବେଜିଂଠାରେ ବିଭିନ୍ନ ଦ୍ୱିପାକ୍ଷିକ ଓ ବୈଶ୍ୱିକ ପ୍ରସଙ୍ଗ ନେଇ ଚୀନ୍ ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ହୋଇଛି ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କର ଇଟାଲୀ ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଉପରେ ଏହି ଗସ୍ତ ଅବସରରେ ଧ୍ୟାନ କେନ୍ଦ୍ରୀଭୂତ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ରୋମ୍ରେ ଅବତରଣ ପରେ ରାତ୍ରିଭୋଜନରେ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କୁ ସାକ୍ଷାତ କରିବାର ସୁଯୋଗ ମିଳିଥିଲା। ଏହାପରେ ପ୍ରତୀକାତ୍ମକ କୋଲୋଜିୟମ୍ ପ୍ରତିଷ୍ଠା କରିଥିଲେ। ଉଭୟ ନେତା ବିଭିନ୍ନ ପ୍ରସଙ୍ଗରେ ଦୃଷ୍ଟିକୋଣ ଆଦାନ ପ୍ରଦାନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗସ୍ତ ଅବସରରେ ଶ୍ରୀ ମୋଦି ଇଟାଲୀ ପ୍ରତିପକ୍ଷ ମେଲୋନି ଏବଂ ରାଷ୍ଟ୍ରପତି ସର୍ଗିଓ ମାଟାରୋଲାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବେ। 2025-2029 ଦ୍ୱିପାକ୍ଷିକ ମିଳିତ ରଣନୈତିକ କାର୍ଯ୍ୟଯୋଜନାର ଏହି ଅବସରରେ ମଧ୍ୟ ସମୀକ୍ଷା କରାଯିବ। ବିଶ୍ୱ ଖାଦ୍ୟ ସୁରକ୍ଷା ପ୍ରତି ଭାରତର ଅଙ୍ଗୀକାରବଦ୍ଧତାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସେଠାରେ ଜାତିସଂଘର ଖାଦ୍ୟ କୃଷି ସଂଗଠନ ମୁଖ୍ୟାଳୟ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଇତିମଧ୍ୟରେ ଭାରତ ଇଟାଲୀ ଦ୍ୱିପାକ୍ଷିକ ସମ୍ପର୍କ ବ୍ୟାପକ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ ଇଟାଲୀ ପ୍ରତିପକ୍ଷ ମେଲୋନିଙ୍କ ଦ୍ୱାରା ଲିଖିତ ଏକ ମିଳିତ ଆଲେଖ୍ୟରେ ଆଲୋକପାତ କରି ଦୁଇ ନେତା କହିଛନ୍ତି ସୌହାର୍ଦ୍ଦପୂର୍ଣ୍ଣ ବନ୍ଧୁତ୍ୱର ଉଭୟ ଦେଶର ସମ୍ପର୍କ ରଣନୈତିକ ସହଭାଗିତାରେ ପରିଣତ ହୋଇଛି। ଗଣତନ୍ତ୍ର ଏବଂ ଭବିଷ୍ୟତ ପାଇଁ ଏକ ସମାନ ଦୃଷ୍ଟିକୋଣ ଏହି ସମ୍ପର୍କର ମୂଳ ଆଧାର ବୋଲି ଉଭୟ ନେତା ବର୍ଣ୍ଣନା କରିଛନ୍ତି। ବୈଷୟିକ ସ୍ତରରେ ଘଟୁଥିବା ବିଭିନ୍ନ ପରିବର୍ତ୍ତନ ପରିପ୍ରେକ୍ଷୀରେ ମଧ୍ୟ ଭାରତ ଇଟାଲୀ ସହଭାଗିତା ସର୍ବୋଚ୍ଚ ରାଜନୈତିକ ଏବଂ ସାଂଗଠନିକ ସ୍ତରରେ ନିୟମିତ ଆଦାନ ପ୍ରଦାନ ମାଧ୍ୟମରେ ଦୃଢ଼ୀଭୂତ ହେଉଛି। ଉଭୟ ନେତା କହିଛନ୍ତି ଦ୍ୱିପାକ୍ଷିକ ଆର୍ଥିକ ବିକାଶ, ସାମାଜିକ ସୃଜନଶୀଳତା ଏବଂ ସାଂସ୍କୃତିକ ସଭ୍ୟତା ସହଭାଗିତା କ୍ଷେତ୍ରରେ ଏକ ନୂତନ ମାର୍ଗ ଉନ୍ମୁକ୍ତ କରିଛି। ଭାରତୀୟ ସଂସ୍କୃତି ଉପରେ କାର୍ଯ୍ୟ କରିଥିବା ଇଟାଲୀୟ ଚିତ୍ରକର ଜିଆମ୍ପୋଓଲୋ ଟିମାସେଟ୍ଟିଙ୍କୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ସଂସ୍କୃତି ପ୍ରତି 4 ଦଶନ୍ଧିରୁ ଅଧିକ ସମୟ ଧରି ଶ୍ରୀ ଟୋମାସେଟ୍ଟି ଆଗ୍ରହ ପ୍ରକାଶ କରିଆସିଛନ୍ତି। ବାରାଣସୀ ଉପରେ ପ୍ରସ୍ତୁତ ଚିତ୍ରକଳାକୁ ଶ୍ରୀ ଟୋମାସେଟ୍ଟି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ରୋମ୍ ଗସ୍ତ ଅବସରରେ ପ୍ରଦାନ କରିଛନ୍ତି। ଜାତିଭିତ୍ତିକ ଜନଗଣନାକୁ ବିରୋଧ କରି ସୁପ୍ରିମକୋର୍ଟରେ ଆଗତ ଏକ ଆବେଦନ ଖାରଜ ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି କହିଛନ୍ତି ଏହା ସରକାରଙ୍କ ନୀତିଗତ ନିଷ୍ପଭି, ଏଥିରେ ଅଦାଲତ ହସ୍ତକ୍ଷେପ କରିବେ ନାହିଁ। ପଛୁଆବର୍ଗଙ୍କ ପାଇଁ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିବାରେ ସେମାନଙ୍କ ସଂଖ୍ୟା ଜାଣିବାରେ ସରକାରଙ୍କର ଆବଶ୍ୟକତା ରହିଛି ବୋଲି କୋର୍ଟ ସ୍ୱଷ୍ଟ କରିଛନ୍ତି। ଏଭଳି ତଥ୍ୟ ସଂଗ୍ରହରେ କୌଣସି ଭୁଲ୍ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ଦକ୍ଷିଣ କୋରିଆର ସିଓଲଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କର ଦକ୍ଷିଣ କୋରିଆ ପ୍ରତିପକ୍ଷ ଆହନ୍ ଗ୍ୟୁ ବାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ମତ ବିନିମୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ବୈଠକ ଅତ୍ୟନ୍ତ ସକାରାତ୍ମକ ଥିଲା। ଦ୍ୱିପାକ୍ଷିକ ପ୍ରତିରକ୍ଷା, ଶିଳ୍ପ ଏବଂ ରଣନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ପ୍ରତିରକ୍ଷା ସାଇବର ସହଯୋଗକୁ ଅଧିକ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଭାରତ ଓ ଦକ୍ଷିଣ ଦକ୍ଷିଣ କୋରିଆ ମଧ୍ୟରେ କେତୋଟି ଚୁକ୍ତିନାମା ହୋଇଥିବା ଶ୍ରୀ ସିଂହ ସୂଚନା ଦେଇଛନ୍ତି। ଭାରତର ଜାତୀୟ ପ୍ରତିରକ୍ଷା କଲେଜ, କୋରିଆ ଜାତିରକ୍ଷା ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ ଏବଂ ଜାତିସଂଘ ଶାନ୍ତିରକ୍ଷା ସହଯୋଗ ସଂସ୍ଥା ମାଧ୍ୟମରେ ଏହି ବୁଝାମଣାପତ୍ରଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ପୂର୍ବରୁ ଶ୍ରୀ ସିଂହ କୋରିଆର ଜାତୀୟ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମାନବବିହୀନ ବାୟୁଯାନ ପ୍ରେରଣରେ ପ୍ରିସିସନ୍ ଗାଇଡେଡ୍ ମିସାଇଲ୍ ୟୁଏଲ୍ପିଜିଏମ୍ଭି3ର ଶେଷ ପର୍ଯ୍ୟାୟ ବିକାଶ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ଆନ୍ଧ୍ରପ୍ରଦେଶର କୁର୍ନୁଲ୍ ନିକଟସ୍ଥ ଡିଆର୍ଡିଓ ପରୀକ୍ଷଣ ପରିସରରେ ଆକାଶରୁ ଭୂମି ଏବଂ ଆକାଶରୁ ଆକାଶ ବର୍ଗରେ ପରୀକ୍ଷଣ କରାଯାଇଛି। ଆତ୍ମନିର୍ଭର ଭାରତ ପଦକ୍ଷେପ ଅଧୀନରେ ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏହି ସଫଳତା ଉଲ୍ଲେଖନୀୟ ସାବ୍ୟସ୍ତ ହେବ। ଯୁଦ୍ଧ ପରିସ୍ଥିତିରେ କ୍ଷେପଣାସ୍ତ୍ରର ସଠିକ୍ ଆକ୍ରମଣ ଦକ୍ଷତା, ନିର୍ଭରଯୋଗ୍ୟତା ଏବଂ ପ୍ରଭାବଶାଳୀ ପ୍ରଦର୍ଶନ ସମ୍ଭବ ହୋଇପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ମେଘାଳୟର ଉମ୍ରୋଇ ସାମରିକ ଘାଟିରେ ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026 ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି କାର୍ଯ୍ୟକ୍ରମରେ 12 ବନ୍ଧୁତ୍ୱ ରାଷ୍ଟ୍ର ଅଂଶଗ୍ରହଣ କରିଛନ୍ତି। ସେଗୁଡ଼ିକ ହେଲେ ଭୁଟାନ, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ, ମାଲେସିଆ, ମାଳଦ୍ୱୀପ, ମ୍ୟାମାର, ନେପାଳ, ଫିଲିପାଇନ୍ସ, ସେଚେଲ୍ସ, ଶ୍ରୀଲଙ୍କା ଏବଂ ଭିଏତନାମ। ଏହି ଅଭ୍ୟାସ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକୁ ସେନା ପରିଚାଳନା କ୍ଷେତ୍ରରେ ବୃତ୍ତିଗତ ଆଦାନ ପ୍ରଦାନ, ପରସ୍କରର ଅଭିଜ୍ଞତାରୁ ଶିକ୍ଷା ଏବଂ ସୁଦୃଢ଼ ସାମରିକ ସମ୍ପର୍କ ଗଠନ କରିବାରେ ଏକ ମଞ୍ଚ ପ୍ରଦାନ କରିବ। ଉଦ୍ଘାଟନୀ ସମାରୋହକୁ ସମ୍ବୋଧନ କରି ଭାରତୀୟ ସେନାର ପଦାତିକ ବାହିନୀର ଅତିରିକ୍ତ ମହାନିର୍ଦ୍ଦେଶକ ମେଜର ଜେନେରାଲ୍ ସୁନୀଲ ସିଓରାଙ୍ଗ ସୁରକ୍ଷା ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା କରିବାରେ ପାରସ୍କରିକ ସମ୍ପର୍କର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। 2 ସପ୍ତାହ ଧରି ଏହି ଅଭ୍ୟାସ ଜାରି ରହିବ। ବେଜିଂଠାରେ ଆଜି ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ସମ୍ପର୍କ, ଇରାନ୍ ଓ ୟୁକ୍ରେନ୍ ସଂଘର୍ଷ ଏବଂ ଆନ୍ତର୍ଜାତିକ ବାଣିଜ୍ୟ ସମେତ ବିଭିନ୍ନ ପ୍ରମୁଖ ବୈଷୟିକ ପ୍ରସଙ୍ଗ ଉପରେ ଉଭୟ ନେତା ମତ ବିନିମୟ କରିଥିବା ଜଣାପଡ଼ିଛି। ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ଏହି ଆଲୋଚନା ବେଜିଂ ଓ ମସ୍କୋ ମଧ୍ୟରେ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ। ଏଥିସହ ଜାତିସଂଘ, ଏସ୍ସିଓ ଏବଂ ବ୍ରିକ୍ସ ଭଳି ସଂଗଠନଗୁଡ଼ିକ ମାଧ୍ୟମରେ ସମନ୍ୱୟକୁ ଅଧିକ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଉଭୟ ନେତା ମତ ବିନିମୟ କରିଛନ୍ତି। ମନ୍ତ୍ରଣାଳୟ କହିଛି ଚୀନ୍ ଓ ରୁଷ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର 200 ବିଲିୟନ୍ ଆମେରିକୀୟ ଡଲାରକୁ ଅତିକ୍ରମ କରିଛି। ଫ୍ରାନ୍ସରେ ଆସନ୍ତା ମାସରେ ଆୟୋଜିତ ହେବାକୁ ଥିବା G7 ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗଦେବେ। ହ୍ୱାଇଟ୍ ହାଉସ୍ର ଜଣେ ପ୍ରବକ୍ତା ଦେଇଥିବା ସୂଚନା ଅନୁଯାୟୀ ଦକ୍ଷିଣ ପୂର୍ବ ଫ୍ରାନ୍ସର ଏଭିଆନ୍ ଲେସ୍ ଭେନ୍ସରେ ଆସନ୍ତା 15-17 ତାରିଖ ପର୍ଯ୍ୟନ୍ତ ଏହି ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତା, ବାଣିଜ୍ୟ, ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ, ବିଶ୍ୱ ସୁରକ୍ଷା ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଇରାନ୍ ସଂଘର୍ଷ ପରିପ୍ରେକ୍ଷୀରେ ୱାଶିଂଟନ୍ ଏବଂ ଅନ୍ୟ ୟୁରୋପୀୟ ସହଯୋଗୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ହ୍ରାସ ପାଉଥିବା ସମ୍ପର୍କ ପରିପ୍ରେକ୍ଷୀରେ ସମ୍ମିଳନୀରେ ଶ୍ରୀ ଟ୍ରମ୍ପଙ୍କ ଯୋଗଦାନକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଇବୋଲା ପ୍ରକୋପରେ କଙ୍ଗୋରେ ମୃତ୍ୟୁ ସଂଖ୍ୟା 136କୁ ବୃଦ୍ଧି ପାଇଛି। ଦେଶର ପୂର୍ବ ଭାଗରେ ଏହା ଅଧିକ ବ୍ୟାପିଥିବା ସେଠାକାର ସ୍ୱାସ୍ଥ୍ୟମନ୍ତ୍ରୀ ରୋଜର ପାମ୍ବା ସୂଚନା ଦେଇଛନ୍ତି। କଙ୍ଗୋ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଦେଶରେ 543 ସନ୍ଦିଗ୍ଧ ରହିଥିବା ବେଳେ 32 ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ପଡ଼ୋଶୀ ଉଗାଣ୍ଡାରେ ମଧ୍ୟ 2 ସଂକ୍ରମିତ ମାମଲା ରିପୋର୍ଟ ହୋଇଛି। କଙ୍ଗୋ ଏବେ 17ତମ ଇବୋଲା ପ୍ରକୋପର ସମ୍ମୁଖୀନ ହୋଇଛି। ପୂର୍ବରୁ 2007 ଏବଂ 2012 ମଧ୍ୟ 2 ଲେଖାଏଁ ଇବୋଲା ସଂକ୍ରମଣ ଦେଖିବାକୁ ମିଳିଥିଲା। ସେତେବେଳେ ସଂକ୍ରମିତ ଲୋକଙ୍କ ମଧ୍ୟରୁ ପ୍ରାୟ 30%ଙ୍କର ମୃତ୍ୟୁ ହୋଇଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 7 ୱିକେଟ୍ରେ ପରାସ୍ତ କରିଥିଲା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ପରୀକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ 85.85% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳା ପାଠ୍ୟକ୍ରମରେ 84.5%, ବିଜ୍ଞାନରେ 88.82%, ବାଣିଜ୍ୟରେ 88.07% ଏବଂ ଧନ୍ଦାମୂଳକ ପାଠ୍ୟକ୍ରମରେ 77.62% ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭୁବନେଶ୍ୱରସ୍ଥିତ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷାଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ।
1: ଯେଉଁ ଛାତ୍ରଛାତ୍ରୀମାନେ ଦୀର୍ଘ ଦିନ ଧରି ଯେଉଁମାନେ ପରୀକ୍ଷା ଦେଲା ପରେ ତାଙ୍କର ଫଳାଫଳ ପାଇଁ ଯେଉଁ ଅପେକ୍ଷା କରି ରହିଥିଲେ ତା'ର ଆଜି ଅନ୍ତ ଘଟିଛି। ଆଜି ଯେଉଁମାନେ ତାଙ୍କର ରିଜଲ୍ଟ ଜାଣିବା ପାଇଁ ଚାହିଁବେ ତାଙ୍କର ବି ଆଜି 3 ସମୟରେ ସେମାନେ ଆମର ଯେଉଁ ୱେବସାଇଟ୍ ରହିଛି results.odisha.gov.in ଇଏ ଗୋଟେ ୱେବସାଇଟ୍ ରହିଛି। ତା ସହିତ ଆହୁରି ବି ରହିଛି results.digilocker.gov.in। ଏ 2 ୱେବସାଇଟ୍ ମାଧ୍ୟମରେ ଆଜି 3 ସମୟରେ ସେମାନେ ତାଙ୍କର ରିଜଲ୍ଟ ବିଷୟରେ ଅବଗତ ହୋଇପାରିବେ।
0: ଚଳିତ ବର୍ଷ ପ୍ରାୟ 4 ଛାତ୍ରଛାତ୍ରୀ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ଗତ ମଧ୍ୟରାତ୍ରିରୁ ପୁରୁଣା ଭୋଟର ତାଲିକାକୁ ରଦ୍ଦ କରାଯାଇଛି। ଆଜିଠାରୁ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟର 3,40,00,000 ଅଧିକ ଭୋଟରଙ୍କ ପାଇଁ ସମାନ ସଂଖ୍ୟକ ପରିଗଣନା ବା ଏନୁମେରେସନ ଫର୍ମ ମୁଦ୍ରଣ କାର୍ଯ୍ୟ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି। ଏହି ଫର୍ମ ମୁଦ୍ରଣ ହେବା ପରେ ଚଳିତ ମାସ 30 ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ପ୍ରତ୍ୟେକ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରିବେ। ଆବଶ୍ୟକସ୍ଥଳେ ସମ୍ପୃକ୍ତ ଭୋଟରଙ୍କ ଅନୁପସ୍ଥିତିରେ ବୁଥ୍ସ୍ତରୀୟ ଅଧିକାରୀମାନେ ସର୍ବାଧିକ 3 ଭୋଟରମାନଙ୍କ ନିକଟକୁ ଯିବେ। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ ପରିଗଣନା ଫର୍ମଗୁଡ଼ିକର ମୁଦ୍ରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ ଏହି ଫର୍ମରେ ଭୋଟରଙ୍କ ଫଟୋ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି। ଏନେଇ ଶ୍ରୀ ମିଶ୍ର କହନ୍ତି,
2: ଯେଉଁ ଏନ୍ୟୁମେରେସନ ଫର୍ମ ଗୁଡ଼ିକ ବର୍ତ୍ତମାନ ଡାଉନଲୋଡ ହୋଇଗଲାଣି, ସବୁ ଜିଲ୍ଲାରେ ସବୁ କନଷ୍ଟିଚୁଏନ୍ସି ପାଇଁ ଡାଉନଲୋଡ ହୋଇଯାଇଛି। ଆମେ ତାପରେ ୟାକୁ ତାର ଯେଉଁ ପ୍ରିଣ୍ଟିଂ କାମ ସାରିବ ତାକୁ ଆମେ ମୁଦ୍ରଣ କରିବୁ। ଏଇଟା ସରିସାରିଲା ପରେ 30/5 ଆରମ୍ଭ କରିକି 28/6 ପର୍ଯ୍ୟନ୍ତ ପାଖାପାଖି ଗୋଟେ ମାସ ଆମର ଯେଉଁ ବିଏଲ୍ଓ ମାନେ ବୁଥ୍ସ୍ତରୀୟ ଅଧିକାରୀମାନେ ଅଛନ୍ତି ସେମାନେ ଘରକୁ ଘର ଯାଇ ଏଇ ଯେଉଁ ଫର୍ମ ଗୁଡ଼ିକ ବିତରଣ କରିବେ। ସେଇ ଫେଜ୍ଟି ଆମ ପାଇଁ ବହୁତ କ୍ରୁସିଆଲ ଅଛି। ଆମେ ଚେଷ୍ଟା କରୁଛୁ ସେଇଠି ଯେମିତି କୌଣସି ପ୍ରକାର ଅସୁବିଧା ନହୋଇକି ସମସ୍ତଙ୍କ ପାଖକୁ ସେମାନେ ପହଞ୍ଚି ପାରିବେ। ସେ ଯେଉଁ ବିଏଲ୍ଓ ମାନେ ଅଛନ୍ତି ସେମାନେ ଅନ୍ତତଃ 3-4 ପର୍ଯ୍ୟନ୍ତ ତାଙ୍କର ବୁଥ୍ରେ ସେମାନେ ରହିବେ। ଯଦି କୌଣସି କାରଣବଶତଃ କେହି ତାଙ୍କୁ ଭେଟିପାରିଲେ ନାହିଁ କିମ୍ବା ଇଏ ତାଙ୍କୁ ମଧ୍ୟ ପାଇଲେ ନାହିଁ, ତାହେଲେ ସେଇଠି ଆସିକି ମଧ୍ୟ ସେ ତାଙ୍କର ଫର୍ମ ନେଇପାରିବେ ଏବଂ ଦେଇପାରିବେ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6 ରାତି 10 ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ଜନଜାତୀୟ ଗରିମା ଉତ୍ସବ 2026 ଜନଭାଗିଦାରୀ ସବୁଠୁ ଦୂର ସର୍ବପ୍ରଥମ ଅଭିଯାନର ଦ୍ୱିତୀୟ ଦିନରେ ଆଜି ସୁବର୍ଣ୍ଣପୁର ଜିଲ୍ଲାର 3 ଅନୁସୂଚିତ ଜନଜାତି ଗ୍ରାମରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗ୍ରାମଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ବିଭାଗର ଅଧିକାରୀମାନେ ସମ୍ପୃକ୍ତ ବିଭାଗର ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇଛନ୍ତି। ବୀରମହାରାଜପୁର ବ୍ଲକର କୁଞ୍ଜାପାଲ୍ଲୀ, ଉଲୁଣ୍ଡା ବ୍ଲକର ବ୍ରାହ୍ମଣୀପାଲ୍ଲୀ ଏବଂ ବିନିକିଆ ବ୍ଲକର ଆଖିଦାଦର ଗ୍ରାମରେ ସ୍ୱାସ୍ଥ୍ୟ ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଛି। ପୃଥିବୀକୁ ସୁସ୍ଥ ରଖିବାରେ ମହୁମାଛିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନେ ସମ୍ମୁଖୀନ ହେଉଥିବା ଅନେକ ଆହ୍ୱାନର ମୁକାବିଲା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମହୁମାଛି ଦିବସ ପାଳନ କରାଯାଉଛି। ପରାଗ ରେଣୁ ବହନକାରୀ ଭାବରେ ମହୁମାଛିର ମହତ୍ତ୍ୱ, ସମାଜରେ ସନ୍ତୁଳନ ରକ୍ଷାକାରୀ ଭାବେ ସଚେତନତା ଜାଗ୍ରତ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘର ସାଧାରଣ ସଭା ପକ୍ଷରୁ 2018 ମସିହାଠାରୁ ଆଜିର ଦିନକୁ ବିଶ୍ୱ ମହୁମାଛି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ମହୁମାଛି ସହିତ ଏକାଠି ଲୋକଙ୍କ ପାଇଁ ଓ ପୃଥିବୀ ପାଇଁ ଏହି ସହଭାଗିତା ଆମ ସମସ୍ତଙ୍କୁ ବଞ୍ଚାଇ ରଖିବ। ମନୁଷ୍ୟ ଓ ପରିବେଶର ମଙ୍ଗଳ ପାଇଁ ହଜାର ହଜାର ବର୍ଷ ଧରି ମହୁମାଛି ଚାଷର ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ପ୍ରଯୁକ୍ତିର ମିଶ୍ରଣ ଦ୍ୱାରା ଉଭୟ ମହୁମାଛି ଏବଂ ମଣିଷ ଲାଭବାନ ହୋଇପାରିବେ ବୋଲି ଚଳିତ ବର୍ଷ ବାର୍ତ୍ତା ଦେଇଛି। ସ୍ଥାୟୀ ମହୁମାଛି ପାଳନ, ଖାଦ୍ୟ ସୁରକ୍ଷା ଏବଂ ପରିବେଶ ପରିସଂସ୍ଥାନରେ ଏହି ପରାଗମାନଙ୍କ ଅତ୍ୟାବଶ୍ୟକ ଭୂମିକା ଉପରେ ପରିବେଶବିତ୍ମାନେ ଗୁରୁତ୍ୱାରୋପ କରିଥାନ୍ତି। ବୌଦ୍ଧ ଜିଲ୍ଲାରେ ଖରିଫ୍ ବିପଣନ ବର୍ଷ 2025-26 ପାଇଁ ରବି ଧାନ ସଂଗ୍ରହ ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲାସ୍ତରୀୟ ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଣ୍ଟାମଳ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କହ୍ନେଇ ଚରଣ ଡାଙ୍ଗ ଯୋଗଦେଇ ଚାଷୀମାନଙ୍କ ସୁବିଧା ଓ ଧାନ ସଂଗ୍ରହକୁ ସୁବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଚଳିତ ରବି ଋତୁ ପାଇଁ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ 188,950 କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ 8,290 ଜଣ ଚାଷୀ ପଞ୍ଜିକୃତ କରିଛନ୍ତି। 24 ପ୍ୟାକ୍ସ ଏଥିରେ ଅଂଶଗ୍ରହଣ କରିବେ। 13 ମିଲ୍ ଧାନ ସଂଗ୍ରହ କାର୍ଯ୍ୟରେ ସାମିଲ ହୋଇଥିବା ଜଣାପଡ଼ିଛି। ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଢେଙ୍କାନାଳ ସଦର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରି ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ଦିଗରେ ସେ ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି। ଏହି ଅବସରରେ ପାନୀୟ ଜଳ ସମସ୍ୟାର ସମାଧାନ ଦିଗରେ କେଉଁ ପ୍ରକାର ପଦକ୍ଷେପ ନିଆଯାଉଛି ସେ ନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ପଞ୍ଚାୟତିରାଜ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗ୍ରାମ୍ୟ ଉନ୍ନୟନ, ସଡ଼କ ଓ ଗୃହ ନିର୍ମାଣ, ସ୍ୱାସ୍ଥ୍ୟ, କୃଷି ଓ କୃଷକ କଲ୍ୟାଣ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲାକୁ ସ୍ୱଚ୍ଛ ଓ ସୁନ୍ଦର କରି ଗଢ଼ି ତୋଳିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ ଆରମ୍ଭ ହୋଇଛି। ଅଭିଯାନର ଲକ୍ଷ୍ୟ ହେଉଛି ଗଞ୍ଜାମ ଜିଲ୍ଲାକୁ ପ୍ଲାଷ୍ଟିକ୍ ମୁକ୍ତ କରିବା। ରାୟଗଡ଼ା ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ସିଏମ୍ ଟ୍ରଫି 2026 ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ପ୍ରତିଭା ଅନେକ ଲକ୍ଷ୍ୟ ଏକ ପଡ଼ିଆରୁ ପୋଡ଼ିୟମ୍ର ଆନ୍ତଃ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପିଏମ୍ସି ଜିସିଡି ଉଚ୍ଚ ବିଦ୍ୟାଳୟରେ ସମ୍ପନ୍ନ ହୋଇଛି। ଫୁଟବଲ ବାଳିକା ବିଭାଗରେ ମା ମାଝିଗୁରି ଏଫ୍ସି, ବାଳକ ବିଭାଗରେ ଏମ୍ଏମ୍ଜି ଏଫ୍ସି ଚାମ୍ପିୟନ୍ ହୋଇଥିବାବେଳେ କବାଡ଼ି ବାଳକ ବିଭାଗରେ ବିଜାପୁର ଓ ବାଳିକା ବିଭାଗରେ ପାହାଡ଼ିଆନ ଦଳ ଚାମ୍ପିୟନ୍ ହୋଇଛି। ଖୋଖୋ ବାଳକ ବିଭାଗରେ ଗୋପବନ୍ଧୁ ଟିମ୍, ବାଳିକା ବିଭାଗରେ ମା ମାଝିଗୌରୀ ଟିମ୍ ଏବଂ ଭଲିବଲ ପ୍ରତିଯୋଗିତାର ଉଭୟ ବାଳକ ଓ ବାଳିକା ବିଭାଗରେ ହାଲୁଆ ଏଚ୍ଏସ୍ ବିଜେତା ହୋଇଛନ୍ତି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟର ପଶ୍ଚିମ ଭାଗରେ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଅଧିକ ରହୁଛି। ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ସହିତ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଚଳିତ ସପ୍ତାହ ଶେଷ ସୁଦ୍ଧା ତାପମାତ୍ରା ଆହୁରି 2-3 ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇବ। ଓଡ଼ିଶାରେ ପୁଞ୍ଜିନିବେଶ ଓ ଶିଳ୍ପାୟନ କ୍ଷେତ୍ରରେ ଜାପାନ ଅଧିକ ସହଯୋଗ କରିବ କହିଲେ ମୁଖ୍ୟମନ୍ତ୍ରୀ। ଯୁକ୍ତ 2 ପରୀକ୍ଷା ଫଳରେ 85.85% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ। ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ 2-3 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ଅନୁମାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁ
1: ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଟୁ ଷ୍ଟେଟ୍ସ କଥାଚିତ୍ରରୁ କଣ୍ଠଶିଳ୍ପୀ ଅର୍ଜିତ ସିଂ ଏବଂ ଚିନ୍ମୟ ଶ୍ରୀପାଦ, ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଆହସାନ ଲୟ।

ଅଲ୍ ଇଜ୍ ୱେଲ୍ କଥାଚିତ୍ରର ଏହି ଗୀତଟିକୁ ଗାଇଛନ୍ତି ଅରିଜିତ ସିଂ। ଗୀତ ରଚନା ସବୀର ଅହମ୍ମଦ, ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ।

ଅରିଜିତ ସିଂ ଗାଇଥିବା ଏହି ଗୀତଟି ଶୁଣନ୍ତୁ ଫାଣ୍ଟମ୍ କଥାଚିତ୍ରରୁ। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ୍।

0: ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଆଧାରିତ କାର୍ଯ୍ୟକ୍ରମ ମାକ୍କା ପୁପୁ ଝକ୍କା ଝକ୍କା।
1: ମାକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଉଠିଆରିନ୍ ଏମ୍ହେ ଜୁହାର। ଆୟାଙ୍ଗ ଆତିଲି ହେଲେ ଯେତେ ଦାତିଲି, ଆରୁ ଆୟାଙ୍ଗ ମାଲ୍ଲାଦିନ ହେଲେ ଏନ୍ଦିରି ମାଲ୍ଲାଦିନ। ମା ଯଦି ଆତିଲି ହେଲେ ଏକାବଧି ଉଣା ମାଲ ମାନିଦ, ମା ରାଜା ହେଲେ ପୁର୍ଥିନ୍ତା ଯେତେଦ ସୁବିଧା ମାନିକି, ଇ କଥାନ୍ ନାମ ଯେତେ ଦା ହାଲ ଦାତ। ମା ଦଣ୍ଟା ନିଜର ହାଦୁ ବଚୁରଗେ ଲଗାନ୍ ଯେତେ ଇନ୍ ସମର୍ପଣ କାମିଛି, ହାଦୁ ବଚୁର ଏକାନେ ଭଲକିରି ରର, ଭଲକିରି ଅନର ମହର, ଭଲକିରି ପିନ୍ଧନୁଢ ନାନର, ଭଲ ଜାଗା ସାନ୍ଗେ କର ପାଢ଼ର ଚାପରାରୁ, ଇ ସମାଜନୁ ଭଲ ହେଇକିରି ରର, ଇ କଥାନ୍ ତାନ୍ ସବୁବେଳେ ଚିନ୍ତା ନାନି। ଆରୁ ଧର୍ମେ ବେଲ ଆସାନ୍ ତାନ୍ ବି ପ୍ରାର୍ଥନା କାମି ଯେ ଏଙ୍ଗି ହାଦୁ ବଚୁ ଗୁଠିଆର ଭଲକିରି ରାନାର ବୁଲିକିରି, ନିଜେ କିଡ଼ାଖି ହେଲେ ନିଜର ହାଦୁ ସେ କୁଲୁଦୁଡ଼ା କାମାଲ୍ଲା ଯେ ଆଦାନ୍ ତାନ୍ ଚିନ୍ତା ନାନି। ଆଦ ପଚା ଛେଛରିବନ୍ ପଛେନ୍ କୁରି ହେଲେ ହାଦୁ ବଚୁ ରେକା ନେକିରି ପୁନା ପୁନାର ଆତର, ଆ କଥାନ୍ ଚିନ୍ତା ନାନି। ମାଲକାସ୍ତା ଦାର୍ବୁ ଖାଞ୍ଜା ନାନି ଆରୁ ତା ମାଗେ ଲଗାନି ଇ ଚିକିରି। ଆର୍ ଯଦି ଆ ହାଦୁ ବଚୁର ଠିକ୍ ମାଞ୍ଜାର କେରାର ସମାଜନୁ ତମେ ନାମେ ଗାର୍ମେ ମାଞ୍ଜା ହେଲେ ହାଦୁ ବଚୁରକେ ନେଇକିରି ଏ ହେ ନେରି ହେଲେ ଯେନ୍ ମା ବୋଧ ନିଜେ କିଡ଼ା ସାହି ଆରୁ ହାଦୁ ବଚୁରି ନନ୍ତି ପଅଁସି ପାଡ଼ି ଆରୁ ତମେ ଭବିଷ୍ୟତ ଗେ ଲଗାନ ଚିନ୍ତା ନାନି। ହେଲେ ଆ ମା ଗେ ଲଗାନ ନାମ ଇନ୍ଦିର କମାଲ ଦାତ, ଇ କଥାନ୍ ଥରେ ଏକଲା ଭାବଚି ଏରକା ଦାତ। ଆରୁ ହନ୍ୟ ବୋଧ ହେଲେ ନାମେ ଇ ଧର୍ତି ପୁର୍ଥି ଧି ଅଣ୍ଟା ମା ଦୁ ଆଧି ତାଙ୍ଗେ କୋଡ଼ୁନୁ ଅକାଲ ଦାତ, ଇଲାଲ ଦାତ, ବେଚାଲ ଦାତ, ଭିନ୍ ଭିନ୍ ଫାଡ଼ୁଗି ରୂପନୁ ତାନ୍ ନାମା ମହାଗି ଚିଆଲି, ପିନ୍ଧନ ଉଢ଼ନ୍ଗେ ଲଗାନ୍ ଭି ଅସୁବିଧା ନାନାଲି, ଏକାନିକିରି ନାମ ଭଲକିରି ରଥ ଆଡ଼ପାପାଲି ନାନତ, ଆଦ୍ଗେ ଲଗାନ୍ ଭି ତାନ୍ ଯାହା ଦରକାର ଖାତଲାଲି ଆଦାନ୍ ହି ତାନ୍ ଚିଆଲି। ଇ ଧର୍ତି ପୁର୍ଥିତ ନାମାନ୍ ଆମ୍ମୁ ଭିଲ୍ ଚିଆଲି, କାଙ୍କୁ ଭି ଚିଆଲି, ଆରୁ ଋତୁ ଜାନି ହୁର୍ମି ଯେନ୍ ଫାଡ଼ୁ ଦାତିଲି ଖିଜିରି ବା ତେଲା ଟାଠା ଜାମ୍ବୁ ଇନ୍ନେ ହୁର୍ମି ଜିନିଷ ଗୁଠିନ୍ ଫାଡ଼ ଗୁଠିନ୍ ନାମା ମହତାଲି। ହେଲେ ତାଙ୍କେ ଲଗାନ୍ ନାମ ଏକଲା ଚିନ୍ତା ରାଞ୍ଜିକା ଦତ୍, ଏକଲା ହି ମଲ୍ଲା ତାନ୍ ଯେନ୍ ଶାଗୁଆ ଶାଢ଼ୀ ଆତ୍ କିଛି ବାଜକୁନ୍ ଯେନ୍ ତାଙ୍କେ ହାର୍ବୁ ଆତିଲି ଆଦାନ୍ ନାମ ମୁର୍କା ଚାଲ ଦତ୍, ତାଙ୍କେ ହାଜୁଗେ ଏକାନେ ବତର ବଦର ଆ କଥାନ୍ ନାମ ମାଲ୍ଲା ଚିନ୍ତା ନାନୁତ୍। ଆରୁ ଯେତେବେଳେ ନାମ ଚାଷ କାମାଲ ଦାତ ସାର ଚିଆଲେ ବଡ଼ାଲ ଦାତ ସାରଗେ ପ୍ରଭାବତି ତାଙ୍କେ ମେଦୁ ଧିନ ଆସରା କାଲି ନାମ ନାମେ ଲାଗାନ ହାଜୁନ ଆରହା ଚାଲଦାତ ଯେ ଆରହା ଚାଲଦାତ ଯେ କେତେନି କେତେ ଏକାସାନ ଢଡ଼ା ଏକାସାନ ଖାଲିହା ଏକାସାନ ଏନ୍ଦିର ମାନା କାଲି ଯେ ତାନ୍ ହିଁ ନାହାଲି ତାଙ୍କେ ଅହ୍ଲାବନ ନାମ ଏକଲା ମେଞ୍ଜିକା ଦାତ ମାଲ୍ଲା ମେନୁତ ଏକାସାନ ସୋନା ଉର୍ଖ ଏକାସାନ କୋଇଲା ଉର୍ଖ ଏକାସାନ ଏନ୍ଦିର ଧାତୁ ଉର୍ଖାଲି ଆ ବନ୍ ନାମ ନିଘାନାଲ ଦାତ ଆରୁ ଖାଲି ଆଦାନ ହଟ ତେଲ କାଲ ଦାତ ଚା ଚା ଗୁଠିନି ନାମ ଫସାଲ ଦାତ ହେଲେ ତାଙ୍କେ ମେଦୁ ନୁଜାଲିକା ମାଲ୍ଲା ଯେ ଏକଲା ନାମ ହେଜିକା ଦାତ।

0: ତାନେ କାନିକିରି ସୁନ୍ଦର ଏଥର ଆଦ୍ଗି ଲାଗାର ନାମ ଲୋହଖାଣି କା ମାନ୍ନୁଣ୍ଟା ଇଦିକା ଦାତ ଏକଲା ହି ମାରିଲା ହେଲେ ବି ମାଦ ମାଦୁ ଖାଲି ଚିଆ ବେନ୍ଦାଲି ଆରୁ ନାମ ହୁଆଲ ଦାତ ଖାଲି ହେଲେ ଇନ୍ନା ସାମିଆ ବାର୍ଚ କିଛି ନାମେ ଧରତି ପୂର୍ତ୍ତି ଗେ ମେଦୁ ଦେଖାନେ ଭଲକିରିର ତାନ ନାମାନ ଯେନ୍ତା ହାଦୁ ବୋଚର ଗେ ଲାଗାନ ଚିନ୍ତା ନାନାଲି ଆର ସେବା ନାନାଲି ନାମ ଭି ଇନ୍ନାନ୍ତା ଉଲ୍ଲାନୁ ତାଙ୍କେ ଲାଗାନ ଅଣ୍ଟା ଚିନ୍ତା କାମତ ଇ ପୃଥିନୁ ଇ ଧରତିନୁ ରାମେ ଜନ୍ମ ମାଞ୍ଜିକିଛି ନାମ ଏକାନିକିରି ଉଜ୍ଜତ ଅକତ ଆଦ୍ଗେ ଲାଗାନ ଯେତେ ତା ଖାଞ୍ଜା କାମଚିଛି କିଛି ଇ ଧରତି ମାତା ଇ କଥାନ୍ତା ନା ମେଞ୍ଜକାତ ହେଲେ ନାମେ ଜିଆନୁ ନାମେ ଯେନ୍ ପ୍ରତିଭା ଆଥିଲି ନାମେ ଯେନ୍ ଟ୍ୟାଲେଣ୍ଟ ଆଥିଲି ଆବନ୍ ହିଁ ଇ ମାଦ ଏକାନିକିରି ପୁଇଦ ଆର୍ ଏକାନିକିରି ମାହାକାର ଯେ ଆ କଥାନ୍ ବି ଚିନ୍ତା ନା ନିଆରୁ ଭିନ୍ ଭିନ୍ ସାମିଆନୁ ନାମେ ଉଲାନ୍ତା ଯେନ୍ ଜିନିଷ ଆଥିଲି ଆଦାନ ଘାଏ ଘାଏ ବାହାରି ଅଥରି ହେଲେ ତାଙ୍କେ ସୁଖାନ ବାହାରି ମାଲ ବାରି ଆଦ୍ଗେ ଲଗାନ ନାମାନ ଭି ଆନୁ ଲଗ୍ନାଗେ ଖାତିରି ନେ ନିଜର ମେଦୁନୁ ଯେନ୍ ପ୍ରତିଭା ଥିଲି ଆଜାନ ଯଦି ଚିଞ୍ଚାର ହେଲେ ଆଦ୍ଗେ ଲଗାନ ତାନ ଯଦି ପରିଶ୍ରମ ନା ନସାଲେ ଆଦ୍ଗେ ଫାଡ଼ୁନ୍ ତାନ ହିଁ ଆଖସ କଥାତ ମାଞ୍ଜା ଯେ ନାମ ଯଦି ସହଜେ ହନ୍ନେ ଏନ୍ଦିରଟା ହାକ୍ଷତ କଥ ହନ୍ନେ ମାରିଲି ଆଦ୍ଗେ ଲେଖାନ ନାଲ୍କୁ ବି ନାନତ ଆଦାନ କାମଚକୁନ୍ କେତିନି କେତେ ବାଧା ବିଘ୍ନ ବି ବାରି ହେଲେ ଆଦାନ ଯଦି ନାମ ସାହତ ଆରୁ ନିଜର ନାଲ୍କୁ ଗେମିଆନ୍ ନାମ ଯଦି ଧ୍ୟାନ ଚିଅତ ହେଲେ ଇନ୍ନାମ ଅଲ୍ଲା ହେଲେ ନେଲା ଆଦାଦ ପୁଇଦ ଆରୁ ହନ୍ନେ ମହ ମହ ମାହାକାର ଇ କାନ୍ଥାବନ ନାମ ଚିନ୍ତା ନାନ୍ନା କଥାତ
1: ଗୁଣ୍ଡୁରୁ ଘୁରି ଦାଦା ଗୁଣ୍ଡୁରୁ ଘୁରି ଦେ

0: ಈ ಪ್ರಕಾರ ಟೇಡನಾ ಗೀತವನ್ನು ಪಾಡನಾಬೋದು ಬಡಿಟಿ ಕಥಾದು ಎಕ್ಕನಗ್ರಿ ನಿಮ್ ಈ ಗೀತವನ್ನು ಎಕ್ಕನ ಎಕ್ಕನಗ್ರಿ ನಿಮ್ಮ ಮೋನ್ಗೆ ಬರ್ಚಾರ ನಿಮ್ ಅಕ್ಕನ್ ಇದನ್ನು ಪಾಡಲ್ದಾರ್ವಿ ಹೂಕ ತಂಡಿಕೆ ತಂಗೋರು
1: ಛೋಟೆ ವಾಕ್ಯಂದಿತ ಉಂಟ ರಾಜಕ್ಕೆ ಬುವಾ ಗಾರ ಅಗಲಿ ಪಾಡಲ್ ಯಾರ ಅದಿ ಲಗನ್ ಬೋಧೆ ಬುವಾ ಗರಿ ಹನ್ನಿ ಬೋಧ ಎತ್ತಿಗೆ ಚೆಂಗಾಗೆ ಛೋಟೆ ವಾಕ್ಯಂದಿ ಟಿಕೆ ರಿಜುವಲ್ ರಾಚನ್ ಪಾಡಲ್ ಯಾರ ಇನ್ನೆ ಧೀರೆ ಧೀರೆ ಟಿಕೆ ಟಿಕೆ ಪಾಡ್ಯಾನ್ ತಾಪರೆ ಹುನೆ ಮೌಕಾ ಹಾಕ್ಯಾನ್ ಟಿಕೆ ಟಿಕೆ ಇನ್ನೆ ಸ್ಟೇಜ್ ಫಿಸ್ಟೇಜ್ ಉಂಟ ಅಂಟ ಪಾಡಾನು ನೀನ್ ಅಂತೀನ್ ಇದನ್ ಕೂಡೇನು ಅನುಷ್ಠಾನ ಉಂಟ ಮಂಚ ಅನ್ನು ಎಮೆ ಬುಧದೇವ್ ಬುಧಲಾಗ್ಯಾರ್ ಎಮೆ ಪಾಡ ಚಹಂತ ಲೊಲುಬಿರಂತ
0: ಆರ್
1: ಉಂಟ ಅನುಷ್ಠಾನ ಕಮ್ಚಾರ್ ಅನ್ನು ಮೌಕಾ ಚಿಚ್ಚಾರಂಗಾಗೆ ಅಂತೀನ್ ಅನುಷ್ಠಾನ ಬನ್ನಿ ಚಲಾವಾಗೆ ಬಹುತ್ ಸಹಯೋಗ ಕಮ್ಚಾರ್ ಜೆ ಇನ್ನೆ ಕಮ್ಚಕುನ್ ನಿಮ್ತ ಪಾಡಲ್ತಾರ್ ಹೇಳೆ ನಮ್ಮೆ ଭାଷା ବୋଧ ନାମେ ସଂସ୍କୃତି ବୋଧ ନା ପରମ୍ପରା ଯେନ୍ରାଇ ବାଚରର ଆଜିକାଲି ତ ଯେତେ ଆମ୍ବା ଚାଲନା ଭାଷା ବନି ପାରିଲା ନାଇଁ ତେଙ୍ଗାଗେ ବାକି ଇନଟା ନାମଟା ଧାରା ବନ ଆଗଲି ହତ୍ ହେଲେ ଯେତେ ଆହାଙ୍ଗର ବାଚାର ତାମ ତମେ ଆଶୀର୍ବାଦ ନୁ
0: ଇନି ଅନୁଷ୍ଠାନ ନିମ୍ ଭି ବାର୍ଷିକାର ଆରୁ ଇଦା ଚାଲରାଲି ଆକୁନ୍ ତକ ବି ତା ଅଣ୍ଟା କଥା ହିସନ୍ ତେଙ୍ଗର ଯେ ନାମ ତା ନାମେ ଯେନ୍ ସାମାଜିକ ଯେତେବେଳେ ନାମ କାର୍ଯ୍ୟକ୍ରମ ଉଠି ମାନି ସଠି ଉଠିଆଡ଼ି ବରୁ କା ବେଞ୍ଜା ଇନେ ନାମେ ଭିନ୍ ଭିନ୍ କାର୍ଯ୍ୟକ୍ରମ ଗୁଠିନ୍ ମାନି ନାମେ ସମାଜ ନୁ ତା ହୁ ବାକେନ୍ ଇନେ ପ୍ରକାର ଗୀତ ଗୁଠିନ୍ ପାଡ଼ା ଖାତ୍ରି ହେଲେ ବିଶେଷ କରି ନାମ ଯେନ୍ ଯୁବପିଢ଼ି ଉଠିତ ଏନ୍ଦ୍ର କମଲ ଦାତ କା ଯେନ୍ ବେଞ୍ଜା ବାକେନ୍ ଯେନ୍ ନାଲନାର ଗୀତ ପାଡ଼ନାର ଆରୁ ନାଲନାର ହୁ ପ୍ରକାର ଗୀତ ନୁ ନାମ ବେଶୀ ମାନେ ସାମିଲ ମାନ ଦାତ ଏନ୍ଦ୍ର କାଦା ଟିକେ ଭଲ ଲାଗି ଆର୍ ଯେତେ ମାନେ ଖୁସି ବାସିନୁ ନାଲନାର କାମନାର ଆଉ ଆଜିକାଲି କା ନାମ ଆ ପ୍ରକାର ଗୀତ ବନ ନାମ ପାଡ଼ାଲ ଦାତ
1: ଛୋଟେ ବାକେନ୍ ବାକେନ୍ ଯେହେତୁ କଳା ଜିନିଷ ବୋଧ ରାଚା ମେଦୁନୁ ଆଧି ଲଗାନ ବୋଧେ ଆବଦ ମେନି ମେନିକିନା ପୁର୍ଖା କଥା ଉଠି ତାଙ୍କ ଭଲ ଲାଗି ପୁର୍ଖା ଜିନିଷ ଉଠି ଆଦାନ ୟାଦ ମଞ୍ଚା କରି କିଛି ଚେଙ୍ଗେ ମାନେ ରାଚା କରି କିଛି ମେଣୁ
0: ତା ହୁ ପ୍ରକାର ଗୀତ ଆର୍ ପୋଦେ ନିମେସ୍ତି ମେନତ ବେଞ୍ଜା ଗୀତ ଯେନ୍ ନାମ ପାର୍ଦା ତାରୁ ନାଲଦା ଥନ୍ନେ ପୋଦେ
1: ହଁ ଖେଲର ଖେଲର ଗୀତ ତା ରାଇ ମୁଲହେନ୍ତି ନାମେ ଅଣ୍ଟା ହୁଦା ପୁରା ସିଗ୍ନେଚର ଟାଇପ୍ର ଗୁଣାର ଘେ ହୁଦିନ ପଦେଇ ପାଡ଼ନ୍ ଖେଲେରେ।

0: ଯାହା ହଉ ଇନା ବାର୍ଷକାର ଆଉ ଏକାନିକିରି ନିମ୍ ଗୀତୁ ପାଡ଼ାଲଦାର ନାମେ ପୁରଖାର ଯେନ୍ ପ୍ରକାର ଗୀତୁ ନାମେ ରାଚା ନାମେ ସମାଜନୁ ଆର୍ ପାଡ଼ାଲିଆର ନାମେ ପୁରଖାର ଓ ପ୍ରକାର ଗୀତ ଭୁନିମ୍ ପାଡ଼ାଲଦାର ଆରୁ ଏକାନିକିରି ନାମେ ଭାଷା ସାହିତ୍ୟ ସଂସ୍କୃତି ନାମେ ଗୀତୁ ନାମେ ଇ ପରମ୍ପରା ବୋଧ ଏକାନିକିରି ହନେ ପିଢ଼ିକେ ପିଢ଼ି ଏତକ ଆ ପ୍ରୟାସନୁ ନିମ୍ ମାତଲଦାର ତାଙ୍କେ ସାଙ୍ଗେ ସାଙ୍ଗେ ନାମେ ସଂସ୍କୃତି ବୋଧ ଏକାନେ ଦୁନିଆନ୍ତା ଆଲାର ଆହର ଦୁସରା ସମ୍ପ୍ରଦାୟର ବି ଆହର ଯେ ନାମେ ଇନ୍ନେ ଅଣ୍ଟା ଧନୀ ସଂସ୍କୃତି ବୋଧ ଆତିଲି ଆଉ ଇନେ ନାମେ ଅଣ୍ଟା ସ୍ୱତନ୍ତ୍ର ଭାଷା ଅଣ୍ଟା ଆତିଲି ନାମେ ଭାବ ପରିପ୍ରକାଶ ନାନାଦା ନାମେ ଭାଷାନୁ ତା ଇ ବୋଧ ଏକାନିକିରି ବାଞ୍ଚରର ଆଜିକି ଲେଖା ନିମ୍ ଅଣ୍ଟା ଅନୁଷ୍ଠାନ ଗେ ତରପ୍ତି ପ୍ରୟାସ ନାନାଦାର ଇ ପ୍ରୟାସ ଆହୁରି ହନେ ଆଘ୍ଲିକି କ ଇ ପ୍ରକାର ନାମ ଧର୍ମେ ବେଲାସିନ ପ୍ରାର୍ଥନା ନାନତ ଆରୁ ଇନା ନିମ୍ ବାର୍ଚକାର ଆରୁ ନିମେ ଗୀତ ପଦୀ ପାଡ଼କାର ତାର ସାଙ୍ଗେ ସାଙ୍ଗେ ନିମେ ଯେନ୍ କଥାବନ ନାମେ ଭାଇ ବନ୍ଧୁ ଗୁଠିଆରି ତେଙ୍କାର ଆଜିକି ଲେଖାନ୍ ଆକାଶବାଣୀ ତରପ୍ତି ନିମାନ ଅଶେଷ ଅଶେଷ ଧନ୍ୟବାଦ ଜୁହାର
1: ଜୁହାର ଧନ୍ୟବାଦ ମାକା ପମ୍ପୁ ଝକା ଝକା ଆଉ ବଢ଼ିଆ ପ୍ରୋଗ୍ରାମଟା ବାର୍ଚା ଯେ ଏତ୍କି କଥା କାଚନେଖରାଗେ କାତେଙ୍ଗାଗେ ମାନେ ମୌକା ଚିଚାର ଆଧି ଲାଗନ୍ ଧନ୍ୟବାଦ
0: ହେଲେ ଆକୁନ୍ତା ମେଞ୍ଜକାତି ଦାନ ଯେ ସୁମତି ବାଘ ବୁହଣୀ ଘାର ଏକାନିକିରି ତାମ ତମେ ମେଦୁନୁ ଯେନ୍ କଳାଟିକ ଆତିଲି ଆଦ୍ଗେ ମିଆ ଏକାନିକିରି ତାମ ସାଧନା ନାଞ୍ଜାରରୁ ନାମେ ଇ କୁଣା ସମ୍ପ୍ରଦାୟରେ ଯେନ୍ ଗୀତ ଆତିଲି ନାମେ ପୁରଖାନ୍ତାର ଯାହା ପାଡ଼ତିଲ ବାରାଲିଆର ଆବନ ଏକାନିକିରି ତାମ ଇ କାନାର ଆରୁ ନାମେ ଭବିଷ୍ୟତ ପିଢ଼ିକେ ଲଗାନ୍ ଏକାନିକିରି ତାମ ଇଆଲନାର ଆ କଥାବନ୍ତା ତେଙ୍ଗିଆର ହେଲେ ଆକୁନ୍ ତମେ ପାଡ଼କା ଗୀତୁ ଅଣ୍ଟା ମେହନତ ଆ ଗୀତୁନୁ ନେ ଆମେ ହେଲୁ ଆସ୍କାନାର ଆ ଆଜ୍ଞା ଘର ମନାଲନାର ଦେବାରଚନ୍ କିଷାନ ତମେ ପଦା ଭାଲୁ ବାହାଲ ଆରୁ ନେ ବଇଁସି ଆଚକାନାର ଆର୍ ମନାଲନାର କେସେ ବାହାଲ ପଞ୍ଚାୟତା ଫଟାଟାଙ୍ଗର ପଦାନ୍ତା ଅଶୋକ ଛତ୍ରୀ ଆଜ୍ଞା ଘର ତା ବାରା ଇ ଗୀତୁ ପଦେବନ୍ ମେହନତ

0: ଯେନ୍ କଥା ନାମ ଆଲୋଚନା ନାନାଲ କାତ ଯେ ଖାଲି ନାମେ ଲଗାନ ନା ମାଲ୍ଲା ଜନ ମାରୁତ ନିଜର କଥା ଭାବନା ସାଙ୍ଗେ ସାଙ୍ଗେ ପାଞ୍ଚ ଲୋକ ଗେ କଥାନ୍ ଭାବତାରୁ ତାମା ହିଁ ଯେନ୍ତା ଭଲ ମାନ ଆନେ ନାମେ ଜିଆବନ ଯଦି ଦୁସରା ଆଲାର୍ଗେ ଲଗାନ ସମର୍ପିତ କାମତ ହେଲେ ବାରନା ପିଢ଼ି ବି ନାମାନ ମନେ ଇଅ ଚୁହାର।
1: ଶୁଣୁଥିଲେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଆଧାରିତ କାର୍ଯ୍ୟକ୍ରମ ମାକ୍କା ପୋପୋ ଝକା ଝକା। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି କ୍ରିମିନାଲ କଥାଚିତ୍ରରୁ, କଣ୍ଠଶିଳ୍ପୀ ପାମେଲା ଜେନ, ଗୀତ ରଚନା ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ଦୀପକ କୁମାର।

ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ରାଜା ହସନ ଏବଂ ତପୁ ମିଶ୍ର। କଥାଚିତ୍ର ଲେଖିଛି ନା ତୋର। ଗୀତ ରଚନା ଅରୁଣ ମନ୍ତ୍ରୀ। ସଙ୍ଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦାସ।

ଆନେତ ଟୋକା ଷଣ୍ଢମାର୍କା କଥାଚିତ୍ରର ଏହି ଗୀତଟିକୁ ଗାଇଛନ୍ତି ବିଷ୍ଣୁ ମୋହନ। ଗୀତ ରଚନା ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।

0: 네?
1: କୁମାର ବାପି ଏବଂ ତପୁ ମିଶ୍ରଙ୍କ କଣ୍ଠରେ ଶୁଣନ୍ତୁ ପରବର୍ତ୍ତୀ ଗୀତ ପ୍ରେମ ରୋଗୀ କଥାଚିତ୍ରରୁ। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ପ୍ରଶାନ୍ତ ପାଢ଼ୀ।

ଗୌତମ ଗିରିଙ୍କ କଣ୍ଠରେ ଶୁଣନ୍ତୁ ପରବର୍ତ୍ତୀ ଗୀତ ଖାସ୍ ତୁମରି ପାଇଁ କଥାଚିତ୍ରରୁ। ଗୀତ ରଚନା କରିଛନ୍ତି ପଞ୍ଚାନନ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଦ୍ୟୁତ ରାୟ।

ଇରା ମହାନ୍ତିଙ୍କ କଣ୍ଠରେ ଶୁଣନ୍ତୁ ପରବର୍ତ୍ତୀ ଗୀତ ତୁ ଏକା ସାହା ଭରସା କଥାଚିତ୍ରରୁ। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ।

0: ଏଇଠି ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। ଇଟାଲୀ ଗସ୍ତ ସମିତି ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡ଼ର ଉପରେ ହେବା ଆଲୋଚନା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାତିଭିତ୍ତିକ ଜନଗଣନା ବିରୋଧନ ହୋଇଥିବା ଆବେଦନକେ ଖାରଜ କଲେ ସୁପ୍ରିମକୋର୍ଟ। ମେଘାଳୟର ଉମ୍ରଇ ଘାଟିନ ଆଷ୍ଠାନ ବୁଲେଇଛି ବହୁପକ୍ଷୀୟ ସାମରିକ ଅଭ୍ୟାସ ପ୍ରଗତି 2026। ଭାଗ ନେଲେ ଭାରତର 12 ବନ୍ଧୁ ରାଷ୍ଟ୍ର। ଭିନ୍ ଭିନ୍ ଦ୍ୱିପାକ୍ଷିକ ଆର୍ ବୈଶ୍ୱିକ ପ୍ରସଙ୍ଗକେ ନେଇକରି ଚୀନ୍ ଆର୍ ରୁଷ ରାଷ୍ଟ୍ରପତିଙ୍କର ଭିତରେ ହୋଇଛି ଆଲୋଚନା। ଦକ୍ଷିଣ ଆଫ୍ରିକାର ସିଓଲଠାରେ ଦକ୍ଷିଣ ଆଫ୍ରିକାର ପ୍ରତିରକ୍ଷା ମନ୍ତ୍ରୀ ଆହନ୍ ଗ୍ୟୁ ବାକଙ୍କର ସାଙ୍ଗେ ଭିନ୍ ଭିନ୍ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ମଣିଷ ଆର୍ ପୃଥିବୀ ଲାଗି ମହୁମାଛି 101 ବାର୍ତ୍ତା ନେଇକରି ଆଜି ସାରା ପୃଥିବୀ ମନାଯାଉଛି ବିଶ୍ୱ ମହୁମାଛି ଦିବସ। ଓଡ଼ିଶାର ପୁଞ୍ଜିନିବେଶ ଆର୍ ଶିଳ୍ପାୟନ କ୍ଷେତ୍ରର ଐତକା ସହଯୋଗ କରବା ଜାପାନ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଯୁକ୍ତ 2 ପରୀକ୍ଷାର୍ଥୀ ପାସ୍ କଲେ 85% ପ୍ରଶିକ୍ଷାର୍ଥୀ। ଆଷ୍ଠାନ ମୂଲ ହେଲା ରାଜ୍ୟର ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିନ ଆଜପୁରରେ ଶ୍ରୀମନ୍ଦିର ହେବା ମହାପୁରୁମାନଙ୍କର ବନକ ଲାଗି ନୀତି। ଏବେ ଜୁନ୍ 1 ମୂଲ ହେବା ଭାରତୀୟ ସେନାର ସାଧାରଣ ପ୍ରବେଶିକା ପରୀକ୍ଷା। ସମ୍ବଲପୁର ଆର୍ ରାଉରକେଲା ସହିତ ଓଡ଼ିଶାର 7 ସହର ହେବା ପରୀକ୍ଷା। ଖରିଫ ବିପଣନ ବଛର 2025-26 ଲାଗି ବୌଦ୍ଧ ଜିଲ୍ଲାନ ହୋଇଯାଇଛି ରବି ଧାନ ଘିନ୍ବା ଲାଗି ଗୋଟିଏ ପ୍ରସ୍ତୁତି ବୈଠକ। ଯୋଗ ଦେଲେ କଣ୍ଟାମଲ ବିଧାୟକ ଆର୍ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କହ୍ନେଇ ଚରଣ ଡାଙ୍ଗ। ନୂଆପଡ଼ା ଜିଲ୍ଲାର ମୂଲ ହେଲା ମଣ୍ଡି। ଶୁଭାରମ୍ଭ କଲେ ଖଡ଼ିଆଲ ବିଧାୟକ ଆର୍ ଜିଲ୍ଲାପାଳ। ନୂଆପଡ଼ା ଜିଲ୍ଲାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ 2026 ଲାଗି ହୋଇଯାଇଛି ଜିଲ୍ଲାସ୍ତରୀୟ ବୈଠକ। ଆଇପିଏଲ୍ କ୍ରିକେଟ୍ ଥି ଆଜିର ମ୍ୟାଚ୍ ଖେଳିବେ ମୁମ୍ବାଇ ଇଣ୍ଡିଆନ୍ସ ଆର୍ କୋଲକାତା ନାଇଟ୍ ରାଇଡର୍ସ। ଏହି ହପ୍ତାର ଶେଷ ତକ 2-3 ଡିଗ୍ରୀ ତକ୍ ବଢ଼ବା ରାଜ୍ୟର ତାପମାତ୍ରା। ପାଣିପାଗ ବିଭାଗର ସୂଚନା ଏସିନିର ମୁଖ୍ୟ ଖବର ଇନ ଶେଷ ହେଲା। ଇତର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ 5 ବଜେ।
0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଆଜିର ଓଡ଼ିଆ କଥାଚିତ୍ରର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧକୁ। ଆଜିର ଉପସ୍ଥାପନାରେ ମୁଁ ତେଜଶ୍ରୀ ମିଶ୍ର। ଶ୍ରୋତାବନ୍ଧୁ, ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନପସନ୍ଦର ଓଡ଼ିଆ କଥାଚିତ୍ର ଗୀତ ଶୁଣିବା ପାଇଁ ଆମ କେନ୍ଦ୍ରକୁ ପ୍ରତ୍ୟେକ ବୁଧବାର 9ଟାରୁ 10ଟା ମଧ୍ୟରେ ଫୋନ୍ କରନ୍ତୁ। ଆମ ଫୋନ୍ ନମ୍ବର 2ଟି ହେଲା 06632411240 ଏବଂ 06632411231। ହ୍ୟାଲୋ, ଆକାଶବାଣୀ ସମ୍ବଲପୁର। ହଁ ଭାଇ, କିଏ କହୁଥିଲେ? ନମସ୍କାର। ନମସ୍କାର ଭାଇ, ବଢିଆ, ଆପଣ ଚିହ୍ନିଛନ୍? କେନ୍ତା ଅଛନ୍? ଆପଣଙ୍କ ପରିଚୟ ଟିକେ ଦେବେ ଭାଇ? ବଢିଆ। ଆଚ୍ଛା ଆଚ୍ଛା, ବହୁତ ବଢିଆ, ଆପଣଙ୍କୁ ଶୁଣିକି ବହୁତ ବଢିଆ ଲାଗିଲା ଭାଇ। କେନ୍ତା ଦେହ ପା ଭଲ ଅଛି? ହଁ ହଁ ହଁ, ଯା ହଉ ଯା ହଉ ଭାଇ, ଆପଣ ମାନଙ୍କର ଭଲ ପାଇବା ଏନ୍ତା ଥାଉ। ଫୋନ୍ ଇନ୍ ରେ ଫୋନ୍ କରିଛନ୍ ଭାଇ, ପ୍ରଥମ କଲର୍ ଆପଣ। ଆଜ୍ଞା, ଆଜି କେନ୍ଟା ଶୁନ୍ମା ଭାଇ? ଆଚ୍ଛା, ବଢିଆ ଗୀତଟେ ବାଛିଛନ୍ ପହିଲା ପହିଲା କାର୍ଯ୍ୟକ୍ରମ ଥି। ଯେ ଭାଇ, ଖରା ତ ବନେ ହଉଛେ, କେନ୍ତା କେନ୍ତା କରୁଛନ୍? ଆପଣ ସବୁ ସତର୍କତା ମାନୁଛନ୍ କି ନାଇଁ? ହଁ, ପାଣି ଟିକେ ବନେ ମାତ୍ରାରେ ପିଉନ୍। ହଁ ବଢିଆ, ଆମର ମା ମାନେ ଘରୁ ବାହାରିଲା ବେଳେ କହୁଛନ୍ ନା, ତୁରେନ୍ ଟିକେ ପିଇକିରି ଯା, ହେଁ କାଙ୍କିର କୁକିର ଟିକେ ଖାଉନ୍। ତରଭୁଜ ଫରଭୁଜ ଖାଉଛନ୍ ତ? ବଢିଆ। ଆପଣଙ୍କ ଗାଁରେ ସମସ୍ତେ ଭଲ ଭଲ? ବେଲେ ଆପଣଙ୍କର ପସନ୍ଦର ଗୀତ କାହାକେ ଡେଡିକେଟ୍ କର୍ମା? ଆଜ୍ଞା, ଯା ହଉ, ବହୁତ ବହୁତ ଧନ୍ୟବାଦ। ଆଜ୍ଞା ଆଜ୍ଞା।

0: हेलो, आकाशवाणी संबलपुर। हेलो, अनुरोध कार्यक्रम।
1: मैडम नमस्कार। मैडम
0: नमस्कार। नमस्कार आज्ञा, किए कहुतले कि?
1: ଶଶିଭୂଷଣ କୌର କହୁଥିଲି, ରୋହନମାଲ ପାଟଣକର ବ୍ଲକ ବଲାଙ୍ଗୀର ଡିଷ୍ଟ୍ରିକ୍ଟରୁ।
0: ଯା ହଉ ଶଶି ଭାଇ, ଆପଣ ଆମ କାର୍ଯ୍ୟକ୍ରମକୁ ଫୋନ କରିଛନ୍ତି ଆଗରୁ?
1: ନାଇଁ, ଫୋନ ଆଗରୁ କରିଛି, ବହୁତ ଥର କଲ କରିଛି, କଲ ସାମିଲ ବି ହେଇଛି।
0: ଆଜ୍ଞା ଆଜ୍ଞା, ବହୁତ ବଢିଆ କଥା।
1: ହେଲେ ଫାର୍ଷ୍ଟ ଟାଇମ୍ ଆପଣଙ୍କ ସହିତ ଏଇଟା ମୁଁ କଥା ହଉଛି ଏଇଟା।
0: ଆଚ୍ଛା ଆଚ୍ଛା ଆଚ୍ଛା, ବହୁତ ବହୁତ ଧନ୍ୟବାଦ ସେଥିପାଇଁ। ଆପଣ ରେଡିଓ କେବେଠୁ ଶୁଣୁଛନ୍ତି?
1: ମ୍ୟାଡମ ମୁଁ 2009 କହୁଥିଲି, 2009 ହିଁ ଶୁଣୁଛି
0: ଆପଣଙ୍କୁ। ଆମର
1: ସମ୍ବଲପୁର ସେତେବେଳେ ଭଲସେ ଟିକେ କ୍ଲିଅର ଭାବେ ଶୁଣାଯାଉନି।
0: ହଁ ହଁ ହଁ ହଁ, ତ ଏବେ ଏବେ ଠିକରେ ଆପଣ ଆପ୍ରେ ଶୁଣୁଛନ୍ତି?
1: ଏବେ ଆପ୍ରେ ବଢିଆ ମ୍ୟାଡମ କ୍ଲିଅର ଭାବେ ଶୁଣା ହେଉଛି।
0: ବହୁତ ବଢିଆ, ବହୁତ ବଢିଆ। ତାହେଲେ ଆପଣମାନଙ୍କର ପାଖକୁ ଆମ ରେଡିଓ କାର୍ଯ୍ୟକ୍ରମ ସବୁ ପହଞ୍ଚି ଯାଉଛି, ନାଇଁ?
1: ହଁ ମ୍ୟାଡମ।
0: ତ ଆପଣ କୋଉ କୋଉ କାର୍ଯ୍ୟକ୍ରମ ଶୁଣିବାକୁ ଭଲ ପାଉଛନ୍ତି? ଯା ହଉ, ଆପଣ ଆମ ଶ୍ରୋତା ବନ୍ଧୁମାନଙ୍କ ସହିତ ଯୋଡ଼ି ହେଇଛନ୍ତି। ଆଚ୍ଛା ଆଚ୍ଛା ଭାଇ, ମୁଁ ତ ପ୍ରଥମ ଆପଣଙ୍କ ସହିତ କଥା ହେଉଛି, ତାହେଲେ ଆପଣ କଣ କରୁଛନ୍ତି ଟିକେ ଯଦି ଆପତ୍ତି ନଥାଏ କହିବେ? ଆଜ୍ଞା, କଣ କରୁଛନ୍ତି ଆପଣ? ମ୍ୟାନେଜର ମାନେ ସବୁ ଦେଖାଶୁଣା ଆପଣଙ୍କର ଦାୟିତ୍ୱ?
1: ତାହେଲେ
0: ଆପଣ ଗାଁରେ କରୁଛନ୍ତି ନା କୋଉଠି ବାହାରେ ଚାକିରି
1: କରୁଛନ୍ତି?
0: ଆଚ୍ଛା ଆଚ୍ଛା ଆଚ୍ଛା, ବାଇକ୍ରେ ଯାଉଛନ୍ତି 22 କିଲୋମିଟର? ନାଇଁ, ସେଟା ତ ସ୍ୱାଧୀନ ସ୍ୱାଧୀନ ଭାବରେ ଆପଣ ଯାଇପାରିବେ, ଠିକ କଥା ଯେ ଭାଇ। ବଲାଙ୍ଗୀରଟା ଟିକେ ଟିଟିଲାଗଡ଼ ପାଖାପାଖି ତତଲାଗଡ଼, ତ ଖରା ପ୍ରବଳ ହଉଛି। ହଁ ନାଇଁ, ସେଇଥିପାଇଁ ମୁଁ ନିହାତି କହିବାକୁ ଚାହିଁବି, ଆପଣ ଗାଡ଼ିରେ ବସିବା ପୂର୍ବରୁ। ହଁ ନିହାତି ନିହାତି, ଆପଣ ସମ୍ବଲପୁରୀରେ ବି ବଢିଆ କଥା ଲାଗିପାରିବେ। ବଢିଆ ବଢିଆ, ଆପଣ ମୋ କଥା ମାନିକି ପ୍ରଥମେ ଗାମୁଛାକୁ ଓଦା କରିକି ମୁଣ୍ଡରେ ନିଶ୍ଚିତ ଭାବରେ ଦେବେ, ହେଲା? ଆଉ ପାଣି ବୋଟଲ ଛତା ତ ଆପଣଙ୍କୁ ଦରକାର ପଡ଼ିବନି, ପାଣି ବୋଟଲ ନିଶ୍ଚିତ ଭାବେ ସାଙ୍ଗରେ ନେବେ। ଆଉ ସେପଟେ ତ ଆମେ ଜାଣିଛୁ ତରଭୁଜ ଚାଷ ବଢିଆ ହୁଏ, ତରଭୁଜ ଫରଭୁଜ ବି ଖାଇବେ।

0: ସେଟା ଆମ ଆକାଶ ମାନେ ସମସ୍ତ ସବୁ ସହର ମାନଙ୍କୁ ଆର ଆମର ଉପସ୍ଥାପନା ଉପସ୍ଥାପନା ମାନଙ୍କୁ ସମସ୍ତଙ୍କୁ ମୋର ଏଇ ଗୀତଟା
1: ବହୁତ ବହୁତ
0: ସମସ୍ତଙ୍କୁ ଡେଡିକେଟ୍ ରହିଲା।
1: ଏଇଠି ମୁଁ ମୋ ତରଫରୁ ତ ଧନ୍ୟବାଦ ଜଣାଉଛି। ମୁଁ ପୁଣି କହି ରଖୁଛି, ଭାଇ ଭଉଣୀ ବାପା ମା ଏବଂ ପୁତ୍ରା ଝିଆରୀ ସମସ୍ତଙ୍କୁ, ତା ସହିତ ଆକାଶବାଣୀର ସମସ୍ତ ଶ୍ରୋତାଙ୍କୁ ଆପଣଙ୍କର ଏଇ ଗୀତଟି ଆମେ ସମର୍ପିତ କରୁଛୁ। ଶୁଣିବା ତାହେଲେ ଭାଇ ଗୀତଟି।
0: ନମସ୍କାର ମ୍ୟାଡମ୍, ଜୟ
1: ନମସ୍କାର,
0: ଜଗନ୍ନାଥ।
1: ନମସ୍କାର, ଜୟ ଜଗନ୍ନାଥ।

0: ଆଜ୍ଞା ଆଜ୍ଞା, ହେଲୋ
1: ବର୍ତ୍ତମାନ
0: ଅନୁରୋଧ କାର୍ଯ୍ୟକ୍ରମ
1: କେବରା
0: କେ
1: ଜିଲ୍ଲା ବରଗଡ଼ ନାନେ
0: ବହୁତ ବହୁତ ସ୍ୱାଗତ। ଆଜ୍ଞା, କେନ୍ତା
1: ଏ ତ
0: ଅଛନ୍?
1: ବହୁତ ଖୁସି ଲାଗଲା ମତେ ଆପଣ ଏଇଟା ଫେର ଆସିକି ଜଏନ କଲେ, ବହୁତ ଖୁସି ଲାଗଲା ନାନେ।
0: ଯା ହଉ ଭାଇ ମାନେ ମୋର ଏତେ ମନେ ରଖିଛନ୍, ଭଉଣୀ ମାନଙ୍କର ଭଲ ପାଇବା, ଭାଇ ମାନଙ୍କର ଭଲ ପାଇବା, ମତେ ବହୁତ ରିମୋଟ ହେଇଯାଉଛି ମୁଇଁ ପୁରା। ହେଁ
1: ନାନେ ମତେ ଆଣି ସୋର ପଡ଼ିଗଲା ନାନେ, ଯେତେବେଳେ ଆପଣ ଅଶୋକ ପାଣି ଦେଇଥିଲେ ଆମର ଯେଉଁମାନଙ୍କର ସମ୍ପର୍କ କାର୍ଯ୍ୟକ୍ରମ, ଯେତେବେଳେ ଚିଠି ପତ୍ର ଉପସ୍ଥାପନ କରୁଥିଲେ, ଏତେ ସ୍ପିଡ ବଢିଆ, ଏତେ ବଢିଆ ଉତ୍ତର ତାର ବହୁତ ବଢିଆ ରହୁଥିଲା ମାନେ।
0: ଯା ହଉ ଯା ହଉ, ଆପଣ ମାନେ ଶତାବ୍ଦୀ ଏକ୍ସପ୍ରେସ କାଁ କାଁ ଏକ୍ସପ୍ରେସ ନାଁ ଦେଇ ଦେଇଥିଲେ, ସେଥିଲାଗି ବି ଆମେ ବହୁତ ଖୁସି। ହେଁ ଯେ ଭାଇ କେନ୍ତା ଅଛନ୍, ଭଲ ଅଛନ୍ କି ନାଇଁ? ଦେହ ପା ବଢିଆ ଅଛନ୍? ଆଉ ଆପଣଙ୍କର କାମ ଧାମ ସାଙ୍ଗେ ଆଉ ଅନ୍ୟାନ୍ୟ ଯେନ୍ କବିତା ଲେଖାଲେଖି ଚାଲିଛେ କି ନାଇଁ? ଆଚ୍ଛା, ମଞ୍ଚ ପ୍ରୋଗ୍ରାମ ଯାଉଛନ୍ ବେଲେ ସାମ୍ପ୍ରତିକ ପରିସ୍ଥିତି କେ ଦେଖିକିରି କାଁ କାଁ କବିତା ରଖିଛନ୍, ଲେଖୁଛନ୍? ନିହାତି ନିହାତି, ଏକ ପେଡ଼ ମା କେ ନାମ, ବହୁତ ବଢିଆ। ଆମର ସରକାରଙ୍କ ଦ୍ୱାରା ଏଇଟାକେ ପ୍ରୋତ୍ସାହନ କରାଯାଉଛି ସମସ୍ତଙ୍କର ଲାଗି, ଗଛଟେ ଲଗାଲେ ତ ଛାଇଟେ ପାଏମା ଭାଇ। ହଁ ବେଲେ ଛୁଟିଆଟେ କବିତା ବେଲେ ପଢି ଯାଇପାରେ? ଠିକ ଠିକ, ଆଜ୍ଞା ଆଜ୍ଞା, ଆମେ ସୂଚନା ଦେମା ଆମର ଯେତିକି ଶ୍ରୋତା ବନ୍ଧୁ ଅଛନ୍। ହଉ ଆଜ୍ଞା।
1: ଅଜା ବେଲା ଆରେ ନତିଆ ଦେଖମା ମା କର ବିହା, ହେ ଦେଖ ସେ ପାହାଡ ଉପର କେ କେନ୍ତା ଜଲୁଛି ଜୁଏ, କେନ୍ତା ହର୍ରା କେନ୍ତା ମାଇଆ ଦୁରୁବାରି ନେ ହୁଏ, ଯେ ହୁଲା ମାନ ଟାନ ଟାନ ଗାଲି କେନ୍ତା ଦେଇ ଜନ ସାଜି, ସକାଳ ପାଇଲେ ଅଜା ନତି ଧୁଇ କାଲକେ ଖେଳାମା ବୁଝି, ହେଲେ ପାଞ୍ଚଟା ବେଲା କୁକୁଡ଼ା ଟବେ ସବୁଆଡେ ହୁଲା ଜାରି, କେ ନୁ ଆଇଲେ ଅନ ମୁନସି ଆମରି ଜଙ୍ଗଲ ଟାକେ ଦେଲେ ସାରି, କେକ ନୁ ବେଲା ସକାଳୁ ସକାଳୁ ଯାଇଥିଲେ ମହଲ ବେଶି, କି ସମୟ ଆସି ବୁଲେରୋ ଗାଡି ନା ଆଇଲେ ପିକନିକ ପାର୍ଟି, ରଣା ବଢା କଲେ କୁକୁଡ଼ା ନା ଆଇଲେ ଆମରି ଜଙ୍ଗଲ କଲେ ଭୋଜି, ଦୁଇଟା ପିଲା ଏ ବସ ତିଆର କେ ଆସୁଥିଲେ ମସ୍ ଖୋଜି, ଅପଷ୍ଟମୀ ଆଲନ୍ତର ତ ଗୋଟେ ପାହାଡ ଉପର କେ ଚଢି, କୁଚା ପତ୍ର ଲୁକି ଲୁକି କରି ମାରୁଥିଲା ନିଆଁ ଛାଡି, ନଦୀ ଗଲେ ମିପାସ କେ ଯେନ୍ତା ଫିକି ନେଲା ଝଟ କରି, ପହଞ୍ଚିଲା ବିଡି କୁଚା ଉପରେ ପଡି ଜଲ୍ଲା ଧ କରି, ଯେତକି ଡାକିଲେ ଯେତକି ହାକିଲେ ନାଇଁ ଶୁଣିଲେ ମୋର କଥା, ଜଣେ ମନୁଷ୍ୟ ମୁଁ ଜୁଏଲି ହେଲି ବି ହେଇଗଲି ସେ କଥା, ତ ଆଜ୍ଞା ମାନେ ଏଇ ନମ୍ବର କହିବାର ଅଛି
0: ଆଜ୍ଞା,
1: ଅଜା ଯୁଗ ଦେଲେ ଆମ ଗଛ ଗୋଟେ, ଅଜା ଯୁଗ ଦେଲେ ଆମ ଗଛ ଗୋଟେ ଫଲ କେ ଖାଇସି ନାତି, ଜଙ୍ଗଲର ଜନ୍ତୁ ଜଙ୍ଗଲ ରହିବେ ଗାଁ କେ ନା ପଶେ ହାତୀ, ଜଙ୍ଗଲ ରହିଲେ ମଙ୍ଗଲ ଚଲବା ମଙ୍ଗଲ ଚଲଲେ ବର୍ଷା, ସୁନାର କେ ଆମର ହସି ଉଠବା ଖାଇମା ଭାତ ଗର୍ଷା, ଜୀବ ଜନ୍ତୁ ଚରେଇ ଚିରିଗୁଣ ସବେ ପାଇବେ ଚରା, କେତେ ବର୍ଷା କେ ନା ବଢେ ଆର 50 ଡିଗ୍ରୀ ଖରା, ଠିକ କହୁଛ କି ଭୁଲ କହୁଛେ ଯେ ମୋର କଥା ଟିକେ ଭାବ,
0: ଏକଦମ ଏକଦମ ଠିକ କହୁଛନ୍, ବଢିଆ ଏକଦମ ଠିକ କହୁଛନ୍ ଭାଇ, ଏକଦମ ଠିକ କହୁଛନ୍, ମଝିନୁ ଆପଣଙ୍କୁ ଅଟକାଲି ଇଥିଲାଗି ଯେ ଠିକ କଥା କହୁଛନ୍, ଆଉ ପୁରା ସମସ୍ତଙ୍କୁ ଭେଦଲା ବାଗି କଥା କହିଛନ୍, ଯେତେବେଳେ ଜୁଏ ଜଲୁଥିସି ଆଉ ଜଙ୍ଗଲ କେ ଆମେ ଦେଖୁଥିସୁ, ଆଖି ଯେତକି ଆମକୁ ମାନେ ତତଲା ଚେତାସି, ଆମର ଶରୀର କେ ବି ସେ ହାବାଟା ଆସି, ତ ସଭେ ଦାୟିତ୍ୱ ସମ୍ପନ୍ନ କର୍ମା ଆମେ ମାନେ, ବଢିଆ କଥା କହିଲେ, ବହୁତ ବହୁତ ଧନ୍ୟବାଦ କବିତା ଲାଗି, ଆମର ଶ୍ରୋତା ବନ୍ଧୁମାନଙ୍କ ଲାଗି ବଢିଆ ସୂଚନା ବି ଇଥିଲା। ବେଲେ ଭାଇ କେନ୍ ଗୀତଟା ଶୁଣମା ବୋଇଲେ? ଆଚ୍ଛା, ବେଲେ ଆମେ ତ ପହିଲା ଆପଣଙ୍କ ଆଜି ଏତେ ବଢିଆ କବିତା ଦେଇଛନ୍ ଯେ ଆପଣଙ୍କୁ ଆମର ତରଫରୁ ସମର୍ପିତ କରିଦେଲୁ ଆପଣଙ୍କର ପସନ୍ଦଟା କି। ହଁ, ଆଉ କାହା କାହାକେ ସମର୍ପିତ କରିବାକେ ଚାହିଁବେ କି ଭାଇ? ଶୁଣମା ଆରମ୍ଭ କର୍ମା, କାହିଁ ବହୁତଟେ ଆମର ଶ୍ରୋତା ବନ୍ଧୁମାନେ ଟାକିଥିବେ। ବହୁତ ବଢିଆ ବହୁତ ବଢିଆ, ସମସ୍ତଙ୍କୁ ଭାଇଙ୍କର ଇ ଗୀତଟା ଆମେ ସମର୍ପିତ କରୁଛୁ, ଆସୁନ୍ ସମସ୍ତେ ମିଳିମିଶିକିରି ଶୁନ୍ମା ଭାଇ, ଆଗ୍କେ ଫେର୍ ଫୋନ୍ କଲେ କଥା ହେମା, ନମସ୍କାର ଭାଇ।

0: କାମନା ସବୁଦିନ ଅଛେ ଯେ କାହାକେ ସମର୍ପିତ କରିବେ କି ସୁନମା?
1: ବହୁତ ବହୁତ ଧନ୍ୟବାଦ ମନୋଜ ପଟେଲ, ଶ୍ୟାମା ସାଗର ସାହୁ, ସୀମାଞ୍ଚଳ ସବର, ପଙ୍କଜ ମିଶ୍ର ଆଉ କରମ ସାନି ସାହୁ, ନାଗୁ ପାତ୍ର ଆଉ ମୁରଲୀ ମେହର, ଯଶୋବନ୍ତ
0: ନିହାତି ଭାବରେ ଆମ ସବୁ ଭାଇ ମାନେ ଭଉଣୀ ମାନେ ଏନ୍ତା ଯୋଡି ହେଇକି
1: କୁମାର ସାହୁ,
0: ନିହାତି ନିହାତି ଯାହା ଯାହା କି କହିଲେ
1: ଲୋକନାଥ ପ୍ରଧାନ, ପଞ୍ଚାନନ ପଞ୍ଚ ବିହାର,
0: ଠିକ ଠିକ ଠିକ ସମସ୍ତଙ୍କୁ ଭାଇ ଯେନ୍ ଯେନ୍ ମାନଙ୍କର ନାଁ ଧରିଲେ ଏଇ କାର୍ଯ୍ୟକ୍ରମ ମାଧ୍ୟମକୁ ଆମେ ତାଙ୍କୁ ସମର୍ପିତ କରିଦଉଛୁ ଆଉ ସମସ୍ତଙ୍କୁ ଭଲରେ ଥାଉ ଏଇ କାମନା ବି କରୁଛୁ ବୋଲେ ମିଶିକିରି ଶୁଣୁ ଆଜ୍ଞା। ନମସ୍କାର ନମସ୍କାର ताग निता धागिन निता।

ଏଇଠି ଶେଷ କରୁଛୁ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନିଂ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନାରେ ତେଜଶ୍ରୀ ମିଶ୍ର, ବୈଷୟିକ ସହାୟତା ସୁଜୟ କୁମାର ପ୍ରାମାଣିକ ଏବଂ ଅଶୋକ କୁମାର ପ୍ରଧାନ। ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନପସନ୍ଦର ଓଡ଼ିଆ କଥାଚିତ୍ରର ଗୀତ ଶୁଣିବା ପାଇଁ ପ୍ରତ୍ୟେକ ବୁଧବାର 9-10 ମଧ୍ୟରେ ଆମକୁ ଫୋନ୍ କରନ୍ତୁ। ଆମ ଫୋନ୍ ନମ୍ବର 2 ହେଲା 0663241240 ଏବଂ 0663241231।

0: ଶୁଣୁଥିଲେ ଓଡ଼ିଆ କଥାଚିତ୍ର ଗୀତର ଲାଇଫ୍ ଅନ୍ ଇନ୍ କାର୍ଯ୍ୟକ୍ରମ ପୁଣି ଥରେ ହେଲୋ ଅନୁରୋଧ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ ଅଧିକାରୀମାନେ ଆଗ୍କେ ବଢ଼ିଲେ ପୂରା ହେବା ବିକଶିତ ଭାରତର ଲକ୍ଷ୍ୟ କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 2030 ମସିହା ତକ ଦେଶର ଜିଡିପି ଥି 20% ଅଂଶୀଦାର ହେବା ଡିଜିଟାଲ ଅର୍ଥନୀତି କହିଲେ ଏନ୍ସିଆଇଆଇପିସିର ଡାଇରେକ୍ଟର ଜେନେରାଲ ନବୀନ କୁମାର ସିଂ ଏଛନି କିଛି ବଛର ତି ଅଭୂତପୂର୍ବ ଗତି ପାଇଥିବା ଆର୍ ଗୋଟିଏ ନିର୍ଣ୍ଣାୟକ ସ୍ଥିତିକେ ପହଞ୍ଚିଛେ ଭାରତର ଇଟାଲୀ ସମ୍ପର୍କ କହିଲେ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଜାତିଭିତ୍ତିକ ଜନଗଣନା ବିରୋଧ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ ମେଘାଳୟର ଉମ୍ରୋଇନ ଆଷ୍ଠାନ ମୂଲ ହୋଇଛି ବହୁପକ୍ଷୀୟ ସାମରିକ ଅଭ୍ୟାସ ଯୋଗଦେଲେ ଭାରତର 12 ବନ୍ଧୁ ଦେଶ ଏବେ ଜୁନ୍ 1 ମୂଲ ହେବା ଭାରତୀୟ ସେନାର ସାଧାରଣ ପରୀକ୍ଷା ସମ୍ବଲପୁର ଓ ରାଉରକେଲା ସହିତ ରାଜ୍ୟର 7 ସହର ହେବ ପରୀକ୍ଷା ମୁଖ୍ୟମନ୍ତ୍ରୀ ମହନ୍ତ ମାଝୀଙ୍କୁ ଆଜି ସାକ୍ଷାତ କଲେ କୋଲକାତା ନଥିବା ଜାପାନର କନସୁଲ ଜେନେରାଲ ଇସିକାୱା ୟୋଶିହିସା ଆଷ୍ଠାନ ମୂଲ ହୋଇଛି ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ କାଲ ଅଧରାତିନୁ ରଦ୍ଦ କରାଗଲା ପୂର୍ଣ୍ଣ ଭୋଟର ତାଲିକା ବାହାରିଲା ଯୁକ୍ତ 2 କଳା ବିଜ୍ଞାନ ବାଣିଜ୍ୟ ଧନ୍ଦାମୂଳକ ଶିକ୍ଷାର ଫଳାଫଲ ପାସ୍ କଲେ 85.85% ପ୍ରଶିକ୍ଷାର୍ଥୀ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିନ ଆଜି ପୁରୀ ଶ୍ରୀମନ୍ଦିର ହେବା ମହାପ୍ରଭୁମାନଙ୍କର ବନକ ଲାଗି ନୀତି ଜନଜାତୀୟ ଗାରିମା ଉତ୍ସବ 2026 ଜନଭାଗିଦାରୀ ସବୁନୁ ଦୂର ସର୍ବପ୍ରଥମ ଅଭିଯାନର 2 ଦିନେ ଆଜି ସୁବର୍ଣ୍ଣପୁର ଜିଲ୍ଲା 3 ଅନୁସୂଚିତ ଜନଜାତି ଗାନ ହୋଇଯାଇଛି ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ 2025-26 ବଛର ଲାଗି ବୌଦ୍ଧ ଜିଲ୍ଲାନ ହୋଇଯାଇଛି ରବି ଧାନ ଘିନ୍ବା ଲାଗି ଗୋଟିଏ ପ୍ରସ୍ତୁତି ବୈଠକ ଯୋଗଦେଲେ କଣ୍ଟାମାଲ ବିଧାୟକ କହ୍ନେଇ ଚରଣ ଡାଙ୍ଗ ନୂଆପଡ଼ା ଜିଲ୍ଲାର ମୂଲ ହେଲା ବଣ୍ଡି ଶୁଭାରମ୍ଭ କଲେ ବିଧାୟକ ଆର୍ ଜିଲ୍ଲାପାଳ ଏଛନି ମୁଖ୍ୟ ଖବର ଇନ ଶେଷ ହେଲା ଇତାର ମୁଖ୍ୟ ଖବର ଶୁଣିପାରିବେ ବେଲବୁଡ଼ା 6:05
0: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଲୋକଗୀତ କାର୍ଯ୍ୟକ୍ରମରେ ଖଞ୍ଜଣି ଭଜନ ପରିବେଷଣ କରିଛନ୍ତି କେଦାର ସୋନାନୀ ଏବଂ ତାଙ୍କ ସାଥୀ

ଶୁଣୁଥିଲେ ଲୋକଗୀତ କାର୍ଯ୍ୟକ୍ରମରେ ଖଞ୍ଜଣୀ ଭଜନ ପରିବେଷଣ କଲେ କେଦାର ସୁନାନୀ ଏବଂ ତାଙ୍କ ସାଥୀ ନୀଳମଣି ନାୟକ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: ଅଭାବ, ପରିବେଶ ପ୍ରଦୂଷଣ ଏବଂ ସହରୀୟ ସୁବିଧାର ଆବଶ୍ୟକତା ବଢ଼ୁଥିବାରୁ ଏକ ସୁଜାତ ସହର ଗଠନ ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଛି। ଏହି କାର୍ଯ୍ୟକ୍ରମ ସଫଳ ଭାବେ କରିଥାନ୍ତି ନଗର ଯୋଜନାକାରୀ କିମ୍ବା ଆମେ ଅର୍ବାନ୍ ପ୍ଲାନର ବୋଲି କହିଥାଉ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ମାନଜନକ କ୍ୟାରିୟର ଯାହା ସମାଜ ଓ ଦେଶର ଉନ୍ନତିରେ ବଡ଼ ଭୂମିକା ନିଭାଇଥାଏ। ନଗର ଯୋଜନାକାରୀଙ୍କର ପ୍ରମୁଖ କାମ ହେଉଛି ସହର ଓ ଗ୍ରାମର ଯଥାଯଥ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବା। ସେମାନେ ରାସ୍ତା, ପାର୍କ, ବସବାସ କ୍ଷେତ୍ର, ବଜାର, ହସ୍ପିଟାଲ, ଶିକ୍ଷାନୁଷ୍ଠାନ ଏବଂ ପରିବହନ ବ୍ୟବସ୍ଥା ଇତ୍ୟାଦିକୁ ଯଥାଯଥ ଭାବେ ବିନ୍ୟାସ କରନ୍ତି। ସେମାନେ ସହରର ଭବିଷ୍ୟତ ଆବଶ୍ୟକତାକୁ ଧ୍ୟାନରେ ରଖି ସୁନ୍ଦର, ସୁରକ୍ଷିତ ଓ ପରିବେଶ ବାନ୍ଧବ ସହର ଗଠନରେ ସାହାଯ୍ୟ କରିଥାନ୍ତି। ଏହି କ୍ଷେତ୍ରରେ କ୍ୟାରିୟର ଗଢ଼ିବା ପାଇଁ ଛାତ୍ରଛାତ୍ରୀମାନେ ଭୂଗୋଳ, ଗଣିତ, ପରିବେଶ ବିଜ୍ଞାନ ଓ ଇଞ୍ଜିନିୟରିଂ ପ୍ରତି ଆଗ୍ରହୀ ହେବା ଆବଶ୍ୟକ। ପ୍ଲସ୍ ଟୁ ପରେ ବ୍ୟାଚଲର୍ ଅଫ୍ ପ୍ଲାନିଂ, ଆର୍କିଟେକ୍ଚର କିମ୍ବା ସିଭିଲ ଇଞ୍ଜିନିୟରିଂ ପଢ଼ି ଅର୍ବାନ୍ ପ୍ଲାନିଂରେ ଉଚ୍ଚଶିକ୍ଷା ଗ୍ରହଣ କରାଯାଇପାରିବ। ତେବେ ଏ ବିଷୟରେ ଅଧିକ ଜାଣିବା ପାଇଁ ଆସନ୍ତୁ ଶୁଣିବା ଆଦ୍ୟାଶା ମାଝୀଙ୍କ କଣ୍ଠରୁ କିଛି ବାର୍ତ୍ତା।
1: କ୍ୟାରିୟର ଏଜ୍ ଏନ୍ ଅର୍ବାନ୍ ପ୍ଲାନର ଆଜିର ଦ୍ରୁତ ବିକାଶଶୀଳ ବିଶ୍ୱରେ ସହରଗୁଡ଼ିକ ଏକ ଅସାଧାରଣ ଗତିରେ ବୃଦ୍ଧି ପାଉଛି। ପ୍ରତିଦିନ ହଜାର ହଜାର ଲୋକ ଶିକ୍ଷା, ନିଯୁକ୍ତି, ସ୍ୱାସ୍ଥ୍ୟ ସେବା ଏବଂ ଉନ୍ନତ ଜୀବନଧାରଣ ମାନ ଖୋଜିବା ପାଇଁ ସହରାଞ୍ଚଳକୁ ସ୍ଥାନାନ୍ତରିତ ହେଉଛନ୍ତି। ସହରଗୁଡ଼ିକ ବିସ୍ତାର ହେବା ସହିତ ସେମାନେ ଟ୍ରାଫିକ୍ ଭିଡ଼, ପ୍ରଦୂଷଣ, ଅତ୍ୟଧିକ ଜନସଂଖ୍ୟା, ଗୃହ ଅଭାବ, ଦୁର୍ବଳ ବର୍ଜ୍ୟବସ୍ତୁ ପରିଚାଳନା, ଜଳ ଅଭାବ ଏବଂ ପରିବେଶଗତ ଅବକ୍ଷୟ ଭଳି ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୁଅନ୍ତି। ଏହି ସମସ୍ତ ଜଟିଳତାକୁ ପରିଚାଳନା କରିବା ପାଇଁ ଯତ୍ନର ସହିତ ବୈଜ୍ଞାନିକ ଯୋଜନା ଆବଶ୍ୟକ ଏବଂ ଏହିଠାରେ ସହରାଞ୍ଚଳ ଯୋଜନାକାରୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ସହରାଞ୍ଚଳ ଯୋଜନା ହେଉଛି ଏକ ବ୍ୟବସ୍ଥିତ, ସ୍ଥାୟା ଏବଂ ଦକ୍ଷ ଉପାୟରେ ସହର ଏବଂ ସହରଗୁଡ଼ିକର ବିକାଶକୁ ପରିକଳ୍ପନା, ସଂଗଠନ ଏବଂ ନିୟନ୍ତ୍ରଣ କରିବାର ବୃତ୍ତିଗତ ପ୍ରକ୍ରିୟା। ସହରାଞ୍ଚଳ ଯୋଜନାକାରୀମାନେ ହେଉଛନ୍ତି ସେହି ବୃତ୍ତିଗତ ଯେଉଁମାନେ ସହରାଞ୍ଚଳଗୁଡ଼ିକ ସଠିକ୍ ଭାବରେ କାର୍ଯ୍ୟ କରିବା ସହିତ ଆର୍ଥିକ ଅଭିବୃଦ୍ଧି, ପରିବେଶଗତ ସ୍ଥିରତା ଏବଂ ସାମାଜିକ କଲ୍ୟାଣ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ପାଇଁ ଦାୟୀ। ସରଳ ଶବ୍ଦରେ କହିଲେ, ସହରୀ ସ୍ଥାନଗୁଡ଼ିକ କିପରି ବିକଶିତ ହେବ ଉଚିତ ତାହା ନଗର ଯୋଜନାକାରୀମାନେ ସ୍ଥିର କରନ୍ତି। ବାସଗୃହ ଅଞ୍ଚଳ, ବାଣିଜ୍ୟିକ କ୍ଷେତ୍ର, ଶିଳ୍ପ, ରାସ୍ତାଘାଟ, ପାର୍କ, ଡାକ୍ତରଖାନା, ବିଦ୍ୟାଳୟ, ପରିବହନ ବ୍ୟବସ୍ଥା ଏବଂ ଜନସେବା କେଉଁଠାରେ ଅବସ୍ଥିତ ହେବ ନିର୍ଦ୍ଧାରଣ କରନ୍ତି। ସେମାନଙ୍କର ଉଦ୍ଦେଶ୍ୟ ହେଉଛି ଏପରି ସହର ଗଠନ କରିବା ଯାହା ସୁରକ୍ଷିତ, ସଂଗଠିତ, ପରିବେଶ ଅନୁକୂଳ, ଅର୍ଥନୈତିକ ଭାବରେ ଉତ୍ପାଦନକ୍ଷମ ଏବଂ ଲୋକଙ୍କ ରହିବା ପାଇଁ ଆରାମଦାୟକ ହେବ। ନଗର ଯୋଜନା ଏକ ବହୁମୁଖୀ କ୍ଷେତ୍ର। ଏହା ସ୍ଥାପତ୍ୟ, ଆର୍କିଟେକ୍ଚର, ସିଭିଲ ଇଞ୍ଜିନିୟରିଂ, ପରିବେଶ ବିଜ୍ଞାନ, ଭୂଗୋଳ, ଅର୍ଥନୀତି, ସମାଜ ବିଜ୍ଞାନ, ସାଧାରଣ ପ୍ରଶାସନ, ପରିବହନ ଇଞ୍ଜିନିୟରିଂ ଏବଂ ଆଇନର ଧାରଣାଗୁଡ଼ିକୁ ଏକତ୍ରିତ କରେ। ସହରଗୁଡ଼ିକ ଏକ ଜଟିଳ ବ୍ୟବସ୍ଥା ହୋଇଥିବାରୁ ନଗର ଯୋଜନାକାରୀମାନେ ବିକାଶର ବୈଷୟିକ ଏବଂ ସାମାଜିକ ଉଭୟ ଦିଗକୁ ବୁଝିବା ଆବଶ୍ୟକ। ଏବେ ଆସନ୍ତୁ ବୁଝିବା ଯେ ଆଧୁନିକ ସମାଜରେ ସହର ଯୋଜନା କାହିଁକି କ୍ରମଶଃ ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି। ବିଶ୍ୱସ୍ତରୀୟ ରିପୋର୍ଟ ଅନୁଯାୟୀ ବିଶ୍ୱ ଜନସଂଖ୍ୟାର ଏକ ବଡ଼ ଅଂଶ ବର୍ତ୍ତମାନ ସହରାଞ୍ଚଳରେ ବାସ କରୁଛନ୍ତି ଏବଂ ଏହି ପ୍ରତିଶତ କ୍ରମାଗତ ଭାବରେ ବୃଦ୍ଧି ପାଉଅଛି। ଭାରତ ଭଳି ଦେଶରେ ନଗରୀକରଣ ଅତ୍ୟନ୍ତ ଦ୍ରୁତ ଗତିରେ ଘଟୁଛି। ସହରୀ ଅଭିବୃଦ୍ଧି ଅର୍ଥନୈତିକ ସୁଯୋଗ ସୃଷ୍ଟି କରୁଥିବା ବେଳେ ଅପରିକଳ୍ପିତ ବିକାଶ ଦ୍ୱାରା ବସ୍ତି, ଟ୍ରାଫିକ୍ ବିଶୃଙ୍ଖଳା, ପ୍ରଦୂଷଣ, ବନ୍ୟା ଏବଂ ପର୍ଯ୍ୟାପ୍ତ ଭିତ୍ତିଭୂମି ଅଭାବ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି ହୋଇପାରେ। ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ভূমি।

ବ୍ୟବହାର ଯୋଜନା ଲ୍ୟାଣ୍ଡ ୟୁଜ୍ ପ୍ଲାନିଂ ଜମି ଏକ ସୀମିତ ସମ୍ବଳ ବିଶେଷ କରି ସହରଗୁଡ଼ିକରେ ନଗର ଯୋଜନାକାରୀମାନେ ନିଷ୍ପତ୍ତି ନିଅନ୍ତି ଯେ ଆବାସିକ ଶିଳ୍ପ ବାଣିଜ୍ୟିକ ସାଂସ୍ଥାନିକ ଏବଂ ମନୋରଞ୍ଜନ ଉଦ୍ଦେଶ୍ୟ ପାଇଁ ଜମି କିପରି ଆବଣ୍ଟନ କରାଯିବ ସଠିକ୍ ଜୋନିଂ ଭିଡ଼ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ ସହରୀ କାର୍ଯ୍ୟକଳାପରେ ଦକ୍ଷତା ବଢ଼ାଇଥାଏ ଅନ୍ୟ ଏକ ପ୍ରମୁଖ ଶାଖା ହେଉଛି ପରିବହନ ଯୋଜନା ଟ୍ରାନ୍ସପୋର୍ଟେସନ୍ ପ୍ଲାନିଂ ଆଧୁନିକ ସହରଗୁଡ଼ିକ ପାଇଁ ଅର୍ଥନୈତିକ କାର୍ଯ୍ୟକଳାପ ଏବଂ ସାଧାରଣ ଗତିଶୀଳତାକୁ ସମର୍ଥନ କରିବା ପାଇଁ ଦକ୍ଷ ପରିବହନ ବ୍ୟବସ୍ଥା ଆବଶ୍ୟକ ନଗର ଯୋଜନାକାରୀମାନେ ସଡ଼କ ନେଟୱର୍କ ମେଟ୍ରୋ ବ୍ୟବସ୍ଥା ବସ୍ କରିଡର ପାଦଚଳା ପଥ ସାଇକ୍ଲିଂ ଚଳାଚଳ ଭିତ୍ତିଭୂମି ଏବଂ ଟ୍ରାଫିକ୍ ପରିଚାଳନା ପ୍ରଣାଳୀ ପ୍ରସ୍ତୁତ କରନ୍ତି ସେମାନଙ୍କର ଲକ୍ଷ୍ୟ ହେଉଛି ଯାତ୍ରା ସମୟକୁ ହ୍ରାସ କରିବା ଟ୍ରାଫିକ୍ ଜାମ୍ କମ୍ କରିବା ଏବଂ ପରିବେଶ ଅନୁକୂଳ ପରିବହନକୁ ପ୍ରୋତ୍ସାହିତ କରିବା ପରିବେଶ ଯୋଜନା ଏନ୍ଭାୟରନମେଣ୍ଟାଲ ପ୍ଲାନିଂ ମଧ୍ୟ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ହୋଇପାରିଛି ଜଳବାୟୁ ପରିବର୍ତ୍ତନ ବର୍ଦ୍ଧିତ ତାପମାତ୍ରା ବନ୍ୟା ଏବଂ ବାୟୁ ପ୍ରଦୂଷଣ ଆଜିର ପ୍ରମୁଖ ସହରୀ ଚିନ୍ତା ନଗର ଯୋଜନାକାରୀମାନେ ସ୍ଥାୟୀ ବିକାଶ ରଣନୀତି ଯଥା ସବୁଜ କୋଠା ଗ୍ରୀନ୍ ବିଲ୍ଡିଂସ୍ ବର୍ଷା ଜଳ ବ୍ୟବହାର ଅକ୍ଷୟ ଶକ୍ତି ବ୍ୟବହାର ସହରୀ ବନୀକରଣ ଏବଂ ବର୍ଜ୍ୟବସ୍ତୁ ପୁନରୁଦ୍ଧାର ବ୍ୟବସ୍ଥା ଉପରେ କାର୍ଯ୍ୟ କରନ୍ତି ସେମାନେ ପରିବେଶ ସହିତ ଖାପ ଖୁଆଇ ପାରୁଥିବା ସହର ଗଠନ କରିବାରେ ସାହାଯ୍ୟ କରନ୍ତି ନଗର ଯୋଜନା ସାମାଜିକ ଅନ୍ତର୍ଭୁକ୍ତିକରଣ ସୋସିଆଲ ଇନ୍କ୍ଲୁସିଭିଟି ଉପରେ ମଧ୍ୟ ଧ୍ୟାନ ଦେଇଥାଏ ଏକ ସହର କେବଳ ଆଧୁନିକ ନୁହେଁ ବରଂ ସମାନତା ଭିତ୍ତିକ ହେବା ଉଚିତ ନଗର ଯୋଜନାକାରୀମାନେ ସମାଜର ସମସ୍ତ ବର୍ଗ ବିଶେଷ କରି ଅର୍ଥନୈତିକ ଅନଗ୍ରସର ଲୋକଙ୍କ ପାଇଁ ସୁଲଭ ଗୃହ ସ୍ୱାସ୍ଥ୍ୟସେବା ଶିକ୍ଷା ସାଧାରଣ ପରିବହନ ପରିମଳ ଏବଂ ମନୋରଞ୍ଜନ ସୁବିଧା ପାଇଁ ନିଶ୍ଚିତ କରନ୍ତି ଆଜି ଅନେକ ଦେଶ ସ୍ମାର୍ଟ ସିଟି ବିକାଶ କରୁଛନ୍ତି ସ୍ମାର୍ଟ ସିଟି ଯୋଜନାରେ ଭୌଗୋଳିକ ସୂଚନା ପ୍ରଣାଳୀ ଜିଆଇଏସ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏଆଇ ଡାଟା ଆନାଲିଟିକ୍ସ ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ ଆଇଓଟି ଭଳି ଉନ୍ନତ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରାଯାଏ ବର୍ତ୍ତମାନ ନଗର ଯୋଜନାକାରୀ ହେବା ପାଇଁ ଶିକ୍ଷାଗତ ମାର୍ଗ ବିଷୟରେ ଆଲୋଚନା କରିବା ଏହି କ୍ଷେତ୍ରରେ ଆଗ୍ରହୀ ଛାତ୍ରଛାତ୍ରୀମାନେ ଯୁକ୍ତ 2 ପ୍ଲସ୍ 2 ପରେ ବ୍ୟାଚଲର୍ ଅଫ୍ ପ୍ଲାନିଂ ବି ପ୍ଲାନ୍ କରିପାରିବେ ପରେ ସେମାନେ ମାଷ୍ଟର୍ ଅଫ୍ ପ୍ଲାନିଂ ଏମ୍ ପ୍ଲାନ୍ ସହର ଏବଂ ଆଞ୍ଚଳିକ ଯୋଜନା ପରିବହନ ଯୋଜନା ପରିବେଶ ଯୋଜନା କିମ୍ବା ବାସଗୃହ ବିକାଶ ଭଳି ବିଷୟରେ ସ୍ନାତକୋତ୍ତର ଶିକ୍ଷା କରିପାରିବେ ଭାରତର ଅନେକ ପ୍ରତିଷ୍ଠିତ ଅନୁଷ୍ଠାନ ଯଥା ସ୍କୁଲ୍ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚର SPA, CPT University, IIT, NIT ଏବଂ ବିଭିନ୍ନ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନଗର ଯୋଜନା ପାଠ୍ୟକ୍ରମ ଉପଲବ୍ଧ ନଗର ଯୋଜନାକାରୀମାନଙ୍କ ପାଇଁ ସଫ୍ଟୱେର୍ ଏବଂ ଡିଜିଟାଲ ଉପକରଣରେ ଦକ୍ଷତା ମଧ୍ୟ ଆବଶ୍ୟକ ଅଟୋକ୍ୟାଡ୍ ଆର୍କଜିଆଇଏସ୍ ରିମୋଟ୍ ସେନ୍ସିଂ ଏବଂ ଡାଟା ଭିଜୁଆଲାଇଜେସନ୍ ଉପକରଣଗୁଡ଼ିକର ଜ୍ଞାନ ଅତ୍ୟନ୍ତ ଲାଭଦାୟକ ଏହି ପ୍ରଯୁକ୍ତି ବିଦ୍ୟାଗୁଡ଼ିକ ସହରର ମାନଚିତ୍ର ପ୍ରସ୍ତୁତ କରିବା ଏବଂ ବିକାଶର ପୂର୍ବାନୁମାନ କରିବାରେ ସାହାଯ୍ୟ କରନ୍ତି ବୈଷୟିକ ଜ୍ଞାନ ବ୍ୟତୀତ ନଗର ଯୋଜନାକାରୀଙ୍କ ପାଖରେ ବିଶେଷଣାତ୍ମକ ଦକ୍ଷତା ଯୋଗାଯୋଗ କୌଶଳ ନେତୃତ୍ୱ ଗୁଣ ଏବଂ ଦଳଗତ କାର୍ଯ୍ୟ କରିବାର ଦକ୍ଷତା ଥିବା ଆବଶ୍ୟକ ସେମାନଙ୍କୁ ପ୍ରାୟତଃ ଇଞ୍ଜିନିୟର ସ୍ଥପତି ସରକାରୀ ଅଧିକାରୀ ଏବଂ ଜନସାଧାରଣଙ୍କ ସହ ମିଶି କାମ କରିବାକୁ ପଡ଼ିଥାଏ ବର୍ତ୍ତମାନ ଏହି ବୃତ୍ତିରେ ଉପଲବ୍ଧି କ୍ୟାରିୟର ସୁଯୋଗଗୁଡ଼ିକୁ ଦେଖିବା ନଗର ଯୋଜନାକାରୀମାନେ ମ୍ୟୁନିସିପାଲିଟି କର୍ପୋରେସନ ନଗର ଓ ଗ୍ରାମ ଯୋଜନା ବିଭାଗ ହାଉସିଂ ବୋର୍ଡ ସ୍ମାର୍ଟ ସିଟି ମିଶନ ଏବଂ ମେଟ୍ରୋ ରେଲ କର୍ପୋରେସନ ଭଳି ସରକାରୀ ସଂସ୍ଥାରେ କାମ କରିପାରିବେ ସେମାନେ ଘରୋଇ ରିଅଲ ଇଷ୍ଟେଟ୍ ଫର୍ମ ଭିତ୍ତିଭୂମି କମ୍ପାନୀ ପରିବେଶ ପରାମର୍ଶଦାତା ଏବଂ ମିଳିତ ଜାତିସଂଘ ବିଶ୍ୱ ବ୍ୟାଙ୍କ ଭଳି ଆନ୍ତର୍ଜାତିକ ସଂଗଠନ ସହିତ ମଧ୍ୟ କାର୍ଯ୍ୟ କରିପାରିବେ

0: ନଗର ଯୋଜନା କେବଳ ଏକ ଡେସ୍କାମ ନୁହେଁ, ଏହା ଏକ ବୃତ୍ତି ଯାହା ଲୋକଙ୍କ ଦୈନନ୍ଦିନ ଜୀବନକୁ ସିଧାସଳଖ ପ୍ରଭାବିତ କରେ। ଆମେ ବ୍ୟବହାର କରୁଥିବା ରାସ୍ତାର ଗୁଣବତ୍ତା, ପାର୍କ, ପରିବହନ ବ୍ୟବସ୍ଥା ଏବଂ ଜଳ ନିଷ୍କାସନ ବ୍ୟବସ୍ଥା ଏହିସବୁ ନଗର ଯୋଜନା ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ନଗର ଯୋଜନାର ଏକ ଅନୁପ୍ରେରଣାଦାୟକ ଦିଗ ହେଉଛି ଦେଶ ଗଠନରେ ଏହାର ଅବଦାନ। ନଗର ଯୋଜନାକାରୀମାନେ ଆଗାମୀ ପିଢ଼ି ପାଇଁ ସହରର ଭବିଷ୍ୟତ ଗଠନ କରନ୍ତି। ସେମାନଙ୍କର କାର୍ଯ୍ୟ ବିଜ୍ଞାନ, ସୃଜନଶୀଳତା, ସାଧାରଣ ନୀତି ଏବଂ ସାମାଜିକ ଦାୟିତ୍ୱବୋଧର ଏକ ସମନ୍ୱୟ। ପରିଶେଷରେ ନଗର ଯୋଜନା କେବଳ ରାସ୍ତା ଏବଂ କୋଠା ନିର୍ମାଣ ନୁହେଁ, ଏହା ହେଉଛି ଉନ୍ନତ ଜୀବନ ଧାରଣା ପାଇଁ ପରିବେଶ ପ୍ରସ୍ତୁତ କରିବା ଏବଂ ମାନବ କଲ୍ୟାଣରେ ଉନ୍ନତି ଆଣିବା। ନଗର ଯୋଜନାକାରୀମାନେ ହେଉଛନ୍ତି ସୁସଂଗଠିତ ସହର ଏବଂ ସନ୍ତୁଳିତ ବିକାଶ ପଛରେ ଥିବା ଦୂରଦୃଷ୍ଟା। ଧନ୍ୟବାଦ।
1: ଆଶା କରୁଛି ଏହି ବାର୍ତ୍ତାଟି ନିଶ୍ଚୟ ଆପଣଙ୍କ ପାଇଁ ସମୟ ଉପଯୋଗୀ ହୋଇଥିବ। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଆଲୋଚନା କରିବା ବିଶ୍ୱ ମହୁମାଛି ଦିବସ ବିଷୟରେ। ବିଶ୍ୱ ମହୁମାଛି ଦିବସ ପ୍ରତିବର୍ଷ ମେ 20 ତାରିଖରେ ପାଳନ କରାଯାଏ। ଏହି ଦିନଟିର ମୂଳ ଉଦ୍ଦେଶ୍ୟ ହେଉଛି ମହୁମାଛି ଏବଂ ଅନ୍ୟାନ୍ୟ ପ୍ରଜନନକାରୀ ପୋକମାଙ୍କଡ଼ମାନଙ୍କର ଗୁରୁତ୍ୱ ବିଷୟରେ ସାଧାରଣ ଲୋକଙ୍କୁ ସଚେତନ କରିବା। ପ୍ରକୃତିର ସମତା ରକ୍ଷାରେ ମହୁମାଛିର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ। ଗଛପାଳାର ପ୍ରଜନନ, ଫସଲ ଉତ୍ପାଦନ ଏବଂ ପରିବେଶ ସୁରକ୍ଷାରେ ମହୁମାଛି ଅପରିହାର୍ଯ୍ୟ ଅଟେ। ଏହି ଦିବସ ଆମକୁ ମହୁମାଛିମାନଙ୍କ ସୁରକ୍ଷା ପାଇଁ ଏକତ୍ର ହୋଇ କାମ କରିବାର ପ୍ରେରଣା ଦେଇଥାଏ। ମହୁମାଛି ପୃଥିବୀର ସବୁଠାରୁ ପରିଶ୍ରମୀ ଏବଂ ଉପକାରୀ ପ୍ରାଣୀମାନଙ୍କ ମଧ୍ୟରୁ ଗୋଟିଏ। ସେମାନେ ଫୁଲରୁ ମକରନ୍ଦ ସଂଗ୍ରହ କରି ମହୁ ତିଆରି କରନ୍ତି। ଏହି ମହୁ ମାନବ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ। ଏହାର ଔଷଧୀୟ ଗୁଣ ଥିବାରୁ ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ। ତେବେ ମହୁମାଛିମାନଙ୍କର ମୁଖ୍ୟ ଅବଦାନ ହେଉଛି ପ୍ରଜନନ କାର୍ଯ୍ୟ। ଫୁଲରୁ ଫୁଲକୁ ପରାଗ କଣା ବହନ କରି ସେମାନେ ଉଦ୍ଭିଦମାନଙ୍କର ବଂଶବୃଦ୍ଧିରେ ସହଯୋଗ କରନ୍ତି। ଏହାଫଳରେ ଫଳ, ଶାକସବ୍ଜି ଏବଂ ଅନ୍ୟାନ୍ୟ ଫସଲର ଉତ୍ପାଦନ ବୃଦ୍ଧି ପାଇଥାଏ। ଆଜିକାଲି ମହୁମାଛିମାନଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ଜଙ୍ଗଲ ଧ୍ୱଂସ, ରାସାୟନିକ କୀଟନାଶକର ବ୍ୟବହାର, ପରିବେଶ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ଏହାର ପ୍ରମୁଖ କାରଣ ଅଟେ। ଯଦି ମହୁମାଛି ପୃଥିବୀରୁ ନଷ୍ଟ ହୋଇଯାଆନ୍ତି, ତେବେ ଖାଦ୍ୟ ଶୃଙ୍ଖଳ ଭାଙ୍ଗି ପଡ଼ିବ ଏବଂ କୃଷି ଉତ୍ପାଦନ ଗୁରୁତର ଭାବେ ପ୍ରଭାବିତ ହେବ। ତେଣୁ ମହୁମାଛିମାନଙ୍କ ସୁରକ୍ଷା ମାନବ ଜାତିର ଭବିଷ୍ୟତ ସୁରକ୍ଷା ସହ ସମ୍ପୃକ୍ତ। ବିଶ୍ୱ ମହୁମାଛି ଦିବସ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ସେମିନାର, ପ୍ରଦର୍ଶନୀ ଏବଂ ଶିକ୍ଷାମୂଳକ ଅଭିଯାନ ଆୟୋଜନ କରାଯାଏ। ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ମହୁମାଛିର ଗୁରୁତ୍ୱ ବିଷୟରେ ଜଣାଯାଏ। କୃଷକମାନଙ୍କୁ ଜୈବିକ କୃଷି ପ୍ରତି ଆକର୍ଷିତ କରାଯାଏ, ଯାହାଦ୍ୱାରା କୀଟନାଶକର କୁପ୍ରଭାବ କମିପାରିବ। ଏହାସହ ଅଧିକ ଫୁଲଗଛ ଲଗାଇବାକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଏ। ମହୁମାଛି କେବଳ ମହୁ ଉତ୍ପାଦନ କରୁଥିବା ପୋକ ନୁହେଁ, ସେମାନେ ପ୍ରକୃତିର ଜୀବନଚକ୍ରର ଏକ ମୁଖ୍ୟ ଅଂଶ। ସେମାନଙ୍କ ବିନା ପୃଥିବୀର ଜୈବ ବିବିଧତା ଓ ଖାଦ୍ୟ ସୁରକ୍ଷା ବିପଦରେ ପଡ଼ିପାରେ। ତେଣୁ ଆମ ସମସ୍ତଙ୍କ କର୍ତ୍ତବ୍ୟ ହେଉଛି ମହୁମାଛିଙ୍କୁ ସୁରକ୍ଷା କରିବା, ପରିବେଶକୁ ସଫା ରଖିବା ଏବଂ ପ୍ରକୃତି ପ୍ରତି ସଚେତନ ହେବା। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ରାହତ ଫତେ ଅଲ୍ଲୀ ଖାନ୍ଙ୍କ କଣ୍ଠରୁ ଏକ ଗୀତ। କଥାଚିତ୍ର କଲିୟୁଗ, ଗୀତିକାର ଅସୀମ ରାଜା, ଗୀତ ଜିଆ ଧଡ଼କ ଧଡ଼କ।

ଆଶା କରୁଛି ଗୀତଟି ନିଶ୍ଚୟ ଆପଣଙ୍କ ମନ ଛୁଆଁ ହୋଇଥିବ। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଆଲୋଚନା କରିବା ସୁମିତ୍ରାନନ୍ଦନ ପନ୍ତଙ୍କ ଜୀବନୀ ବିଷୟରେ। ସୁମିତ୍ରାନନ୍ଦନ ପନ୍ତ ହିନ୍ଦୀ ସାହିତ୍ୟର ଛାୟାବାଦ ଯୁଗର ଜଣେ ପ୍ରମୁଖ କବି ଥିଲେ। ସେ ହିନ୍ଦୀ କବିତାକୁ ନୂତନ ରୂପ, ନୂତନ ଭାବନା ଓ ସୁନ୍ଦର ଭାଷାରେ ସମୃଦ୍ଧ କରିଥିଲେ। ପ୍ରକୃତି ପ୍ରେମ, ମାନବତାବାଦ ଏବଂ ଆଧ୍ୟାତ୍ମିକ ଚିନ୍ତାଧାରା ତାଙ୍କ କବିତାର ମୁଖ୍ୟ ବିଶେଷତା ଥିଲା। ସେ ଆଧୁନିକ ହିନ୍ଦୀ କବିତାର ଏକ ଉଜ୍ଜ୍ୱଳ ନକ୍ଷତ୍ର ଭାବେ ପରିଚିତ। ସୁମିତ୍ରାନନ୍ଦନ ପନ୍ତଙ୍କ ଜନ୍ମ ମେ 20, 1900 ଉତ୍ତରାଖଣ୍ଡର କୌସାନୀ ଗ୍ରାମରେ ହୋଇଥିଲା। ତାଙ୍କ ଶୈଶବ ନାମ ଥିଲା ଗୋସାଇଁ ଦତ୍ତ। ଜନ୍ମ ପରି ଶୀଘ୍ର ତାଙ୍କ ମାତାଙ୍କ ଦେହାନ୍ତ ହୋଇଥିଲା। ଏହି କାରଣରୁ ସେ ଶୈଶବରୁ ଜୀବନର କଠିନତାକୁ ଅନୁଭବ କରିଥିଲେ। କୌସାନୀର ପ୍ରାକୃତିକ ସୌନ୍ଦର୍ଯ୍ୟ ତାଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା। ପର୍ବତ, ନଦୀ, ଗଛପାଳା ଏବଂ ପ୍ରକୃତିର ଶାନ୍ତ ପରିବେଶ ତାଙ୍କ କବିମନକୁ ପ୍ରେରଣା ଦେଇଥିଲା। ତେଣୁ ତାଙ୍କ କବିତାରେ ପ୍ରକୃତିର ସୁନ୍ଦର ଚିତ୍ରଣ ଦେଖିବାକୁ ମିଳିଥାଏ। ସେ ଆହ୍ଲାବାଦରେ ଶିକ୍ଷା ଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କର ଅସହଯୋଗ ଆନ୍ଦୋଳନର ପ୍ରଭାବରେ ସେ ପାଠପଢ଼ା ଛାଡ଼ି ଦେଇଥିଲେ ଏବଂ ସ୍ୱାଧୀନତା ଆନ୍ଦୋଳନ ପ୍ରତି ଆକର୍ଷିତ ହୋଇଥିଲେ। ତାଙ୍କ ମନରେ ଦେଶପ୍ରେମ ଓ ମାନବ ସେବାର ଭାବନା ଗଭୀର ଥିଲା। ସେ ନିଜ କବିତା ମାଧ୍ୟମରେ ଲୋକମାନଙ୍କୁ ଜାଗୃତ କରିଥିଲେ। ସୁମିତ୍ରାନନ୍ଦନ ପନ୍ତ ଛାୟାବାଦ ଯୁଗର 4 ମୁଖ୍ୟ କବିଙ୍କ ମଧ୍ୟରୁ ଜଣେ। ଅନ୍ୟ 3 ଜଣ ହେଲେ ଜୟଶଙ୍କର ପ୍ରସାଦ, ସୂର୍ଯ୍ୟକାନ୍ତ ତ୍ରିପାଠୀ ନିରାଳା ଏବଂ ମହାଦେବୀ ବର୍ମା। ପନ୍ତଙ୍କ କବିତାରେ କଳ୍ପନା, ସଙ୍ଗୀତମୟତା ଏବଂ ସୌନ୍ଦର୍ଯ୍ୟର ଅଦ୍ଭୁତ ସମନ୍ୱୟ ଦେଖାଯାଏ। ସେ ପ୍ରକୃତିକୁ ଜୀବନ୍ତ ରୂପରେ ଚିତ୍ରଣ କରୁଥିଲେ। ତାଙ୍କ ଭାଷା ଅତ୍ୟନ୍ତ କୋମଳ, ମାଧୁର୍ଯ୍ୟପୂର୍ଣ୍ଣ ଏବଂ ସଙ୍ଗୀତମୟ ଥିଲା। ତାଙ୍କର ପ୍ରସିଦ୍ଧ କାବ୍ୟଗ୍ରନ୍ଥ ମଧ୍ୟରୁ ପଲ୍ଲବ, ଗୁଞ୍ଜନ, ଯୁଗାନ୍ତ, ଗ୍ରାମ୍ୟା, ଚିଦମ୍ବରା ଇତ୍ୟାଦି ଉଲ୍ଲେଖନୀୟ ଅଟେ। ପଲ୍ଲବ ତାଙ୍କର ସବୁଠାରୁ ପ୍ରସିଦ୍ଧ କାବ୍ୟ ସଂଗ୍ରହ ଭାବେ ପରିଚିତ। ଏଥିରେ ପ୍ରକୃତିର ମନୋହର ବର୍ଣ୍ଣନା ଓ ଭାବନାର ସୂକ୍ଷ୍ମ ଅଭିବ୍ୟକ୍ତି ଦେଖାଯାଏ। ସାହିତ୍ୟ କ୍ଷେତ୍ରରେ ଯଦି ଦେଖିବା, ସାହିତ୍ୟ କ୍ଷେତ୍ରରେ ତାଙ୍କ ଅପୂର୍ବ ଅବଦାନ ପାଇଁ ସେ ଅନେକ ସମ୍ମାନରେ ସମ୍ମାନିତ ହୋଇଥିଲେ। ଚିଦମ୍ବରା କାବ୍ୟ ପାଇଁ ସେ ଜ୍ଞାନପୀଠ ପୁରସ୍କାର ଲାଭ କରିଥିଲେ। ଏହାଛଡ଼ା ସେ ପଦ୍ମଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଥିଲେ। ତାଙ୍କ ସାହିତ୍ୟ ଆଜି ମଧ୍ୟ ଲୋକମାନଙ୍କୁ ପ୍ରେରଣା ଦେଇଥାଏ। ସୁମିତ୍ରାନନ୍ଦନ ପନ୍ତ କେବଳ ଜଣେ କବି ନୁହନ୍ତି, ସେ ଜଣେ ମହାନ ଚିନ୍ତକ ଓ ମାନବତାବାଦୀ ଥିଲେ। ତାଙ୍କ କବିତା ମାନବ ମନକୁ ସୌନ୍ଦର୍ଯ୍ୟ, ଶାନ୍ତି ଓ ସତ୍ୟର ପଥରେ ଆଗେଇ ନେଉଥାଏ। ସେ ହିନ୍ଦୀ ସାହିତ୍ୟକୁ ଏମିତି ଏକ ଧନ ସମ୍ପଦ ଦେଇଛନ୍ତି ଯାହା ସଦାସର୍ବଦା ସ୍ମରଣୀୟ ରହିବ। ସୁମିତ୍ରାନନ୍ଦନ ପନ୍ତ ହିନ୍ଦୀ ସାହିତ୍ୟର ଜଣେ ଅମର କବି। ତାଙ୍କ ସାହିତ୍ୟ ପ୍ରକୃତି ପ୍ରେମ, ମାନବତା ଓ ଉଚ୍ଚ ଚିନ୍ତାଧାରାର ପ୍ରତୀକ। ତାଙ୍କ କବିତା ଆଜି ମଧ୍ୟ ପାଠକମାନଙ୍କ ହୃଦୟକୁ ସ୍ପର୍ଶ କରେ ଏବଂ ସାହିତ୍ୟ ଜଗତରେ ତାଙ୍କ ସ୍ଥାନ ସଦା ଅମର ରହିବ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ସୋନୁ ନିଗମ ଏବଂ ଶ୍ରେୟା ଘୋଷଲଙ୍କ କଣ୍ଠରୁ ଆଉ ଏକ ଗୀତ, କଥାଚିତ୍ର ମେ ହୁନା, ଗୀତିକାର ଜାଭେଦ ଅଖତାର।

ଆଶା କରୁଛି ଗୀତଟି ନିଶ୍ଚୟ ଆପଣଙ୍କ ପାଇଁ ମନଛୁଆଁ ହୋଇଥିବ। ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି, ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଅର୍ଚ୍ଚିତା ପାଢ଼ୀ। ନମସ୍କାର।

ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି ସନ୍ଧ୍ୟା 6:10 ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ, 6:30 ଶୁଣିବେ ଉଜ୍ଜଳ ଆମ ଦେଶ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ସନ୍ଧ୍ୟା 6:55 ଶୁଣିବେ ଆଜିର ପ୍ରସଙ୍ଗ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଶ୍ରୋତାମାନେ ଶୁଣୁଛନ୍ତି ଓଡ଼ିଆ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ଅସୀମା ପଣ୍ଡା, ଗୀତ ରଚନା ପୁଷ୍ପକ ପରିଡ଼ା, ସଙ୍ଗୀତ ଅସାଥ ନିଜାମ।

ଶ୍ରୋତାମାନେ ଶୁଣୁଛନ୍ତି ଓଡ଼ିଆ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ଦୀପ୍ତି ରେଖା, ଗୀତ ରଚନା ଆରୋହୀ ଅଜିତ ଦା ଏବଂ ସଙ୍ଗୀତ ଶ୍ରୀକୁମାର ମୁକେଶ। କଣ୍ଠଶିଳ୍ପୀ ଦୀପ୍ତି ରେଖା।

ଓଡ଼ିଆ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଏହି ଗୀତଟି। କଣ୍ଠଶିଳ୍ପୀ ସତ୍ୟଜିତ ପ୍ରଧାନ ଏବଂ ସଞ୍ଚିତା ଶୁଭଦର୍ଶିନୀ। ଗୀତ ରଚନା ସ୍ଥିତା ପଟ୍ଟନାୟକ ଏବଂ ସଙ୍ଗୀତ ଦେଇଛନ୍ତି ଆସାଦ ନିଜାମ।

0: ଶୁଣୁଥିଲେ ଓଡ଼ିଆ ଲୋକସଙ୍ଗୀତ କଣ୍ଠଶିଳ୍ପୀମାନେ ଥିଲେ ଅବିନାଶ ଦାସ, ହ୍ୟୁମେନ ସାଗର, ଅସୀମା ପଣ୍ଡା, ଦୀପ୍ତି ରେଖା, ସତ୍ୟଜିତ ପ୍ରଧାନ ଓ ସଞ୍ଚିତା ଶୁଭଦର୍ଶିନୀ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ।
1: ଆକାଶବାଣୀ ମନୋଜ କୁମାର ପୂଜାରୀ ଉପସ୍ଥାପନାରେ ଅଛନ୍ତି, ସଞ୍ଜୀବନୀ ସୁଧା ପଟ୍ଟନାୟକ।

ବିଦ୍ୟା ଅଟଇ ମହାଧନ ବାଳକେ କରେ ଉପାର୍ଜନ, ଏକଥା ଆମେ ସମସ୍ତେ କହିଥିବାର ଶୁଣିଥାଉ। ପ୍ରକୃତରେ ପାଠ ପଢ଼ିଲେ ଆମେ ଅନେକ କଥା ଜାଣିପାରିବା, ଶିଖିନଥିବା କଥା ମଧ୍ୟ ଆମେ ପାଠ ପଢ଼ିବା ଦ୍ୱାରା ଶିଖିପାରିଥାଉ। ତେବେ ଯେତେ ଅଧିକ ଆମେ ପଢ଼ିବା ସେତେ ଆମର ଜାଣିବାର ଆଗ୍ରହ ବଢ଼ିବ। ବିଦ୍ୟା ହେଉଛି ଅମୂଲ୍ୟ, ବିଦ୍ୟାକୁ ଆମେ କାହା ସହିତ ତୁଳନା କରିପାରିବା ନାହିଁ। ସମାଜ ଓ ସଭ୍ୟତାର ଅଗ୍ରଗତି ବିଭିନ୍ନ ସ୍ତର ଦେଇ ସଂଗଠିତ ହୋଇଛି। ବିକାଶର ଆଧାର ଓ ପ୍ରେରକ କେବେ କୃଷି, କେବେ ଶିଳ୍ପ, ତ କେବେ ଆଉ କିଛି ହୋଇଥିବା ବେଳେ ବର୍ତ୍ତମାନ ଆମେ ପହଞ୍ଚିଛେ ଜ୍ଞାନ ଭିତ୍ତିକ ସମାଜ ବ୍ୟବସ୍ଥାରେ। ଜ୍ଞାନ ହିଁ ବର୍ତ୍ତମାନ ପ୍ରଗତିର ମୂଳ ପୁଞ୍ଜି। ଯାହା ପାଖରେ ଜ୍ଞାନ ଅଛି ତା ପାଖରେ ସବୁ ଅଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଦ୍ୟା ହିଁ କରିପାରିବ ବ୍ୟକ୍ତିକୁ ବିଶ୍ୱ ବିଜୟୀ। ଜ୍ଞାନକୁ ଗ୍ରହଣ କରିବା ହିଁ ବିଦ୍ୟାର ମୂଳ ଲକ୍ଷ୍ୟ। ଜଣେ ଜ୍ଞାନ ହାସଲ କଲେ ବାସ୍ତବରେ ସେ ନିଜର ଅଜ୍ଞାନତାକୁ ବେଶୀ ଚିହ୍ନିପାରେ। ଯେଉଁ ଜ୍ଞାନ ଅଜ୍ଞାନତାକୁ

0: ଧନ୍ୟବାଦ ମ୍ୟାଡମ।
1: ତ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା କେମିତି ଦିଆଯାଏ?
0: ବର୍ତ୍ତମାନ ସମୟରେ ଏଇଟା ବହୁତ ଜରୁରୀ ହେଇଯାଇଛି। ସମସ୍ତେ ସ୍ୱଚ୍ଛ ପରିବେଶରେ ଯଦି ସମସ୍ତେ ନ ବଢିବେ, ନିଶ୍ଚିତ ଭାବେ ସେମାନେ ବିଭିନ୍ନ ପ୍ରକାର ରୋଗ ବୈରାଗ ଭିତରେ ଗତି କରିବେ। ଏଇଟା ପିଲାବେଳୁ ଆମ ଘରେ ଆମର ପିତାମାତା ଶିଖିଥାନ୍ତି, ପରବର୍ତ୍ତୀ ସମୟରେ ଆମେ ଏହାକୁ ଶିଖିଗଲା ପରେ ଆମ ନିଜ ଜୀବନରେ ଆମେ ଏହାକୁ ପ୍ରୟୋଗ କରୁ। ତା ସହିତ ବର୍ତ୍ତମାନ ବିଦ୍ୟାଳୟ ମାନଙ୍କରେ ନିୟମିତ ଭାବେ ପିଲାମାନଙ୍କୁ ଏହି ସ୍ୱଚ୍ଛତା ବିଷୟରେ ଶିକ୍ଷା ଦିଆଯାଉଛି। ଯେଉଁ ରୋଗ ଜୀବାଣୁ ହୁଅନ୍ତି ପାଣି ଜମିବା ଦ୍ୱାରା, ମାନେ କୋଉଠି ମଳମୂତ୍ର ଜମିବା ଦ୍ୱାରା ଯୋଉ ରୋଗ ଜୀବାଣୁ ଆମ ଶରୀରକୁ ପଳେଇ ଆସନ୍ତି, ତାହା ଆଉ ଆସିପାରିବ ନାହିଁ। ଯୋଉଟା ଆମେ କରୋନା ସମୟରେ ଆପଣ ଦେଖିଥିବେ ମ୍ୟାଡମ, ଯେମିତିକି ଆମେ ସ୍ୱଚ୍ଛତାକୁ ମୁଖ୍ୟ ଭାବରେ ସେଠି ଗ୍ରହଣ କରାଯାଇଥିଲା। ଆମର ସ୍ୱଚ୍ଛତା ଯଦି ଆମେ କ୍ଲିନ୍ ରହିବା, ତାହେଲେ ଆମକୁ କରୋନା ଜୀବାଣୁ ଆସିବ ନାହିଁ, ଆମ ପାଖକୁ ଆସିବ ନାହିଁ। ତେଣୁ ସେହି ପରିପ୍ରେକ୍ଷୀରେ ମୁଁ କହିବି, ଶାରୀରିକ ଏବଂ ମାନସିକ ସହିତ ପରିବେଶକୁ ସଫା ରଖିବାକୁ ମୁଁ ସ୍ୱଚ୍ଛତା ବୋଲି ବୁଝେ।
2: ସାର୍, ଆପଣ ଯୋଉ ସ୍କୁଲରେ ପାଠ ପଢ଼ାଉଛନ୍ତି ପିଲାଙ୍କୁ, ସେଇଠି ସ୍ୱଚ୍ଛତା ବିଷୟରେ କେମିତି କଣ ବୁଝାଉଛନ୍ତି? ତାପରେ ସ୍ୱଚ୍ଛତା ପାଇଁ କି କଣ ସବୁ ମାନେ ସେମାନଙ୍କୁ ଶିକ୍ଷା ଦିଆଯାଉଛି? ପ୍ରକୃତରେ କଣ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା ଦରକାର କି?
0: ମ୍ୟାଡମ, ନିଶ୍ଚିତ ଭାବେ ପିଲାମାନଙ୍କର ପରିବାର ପରେ ସେମାନେ ବିଦ୍ୟାଳୟକୁ ଆସନ୍ତି, ଯୋଉଟାକି ତାଙ୍କର ଶିକ୍ଷଣ ଯୋଉ କାର୍ଯ୍ୟକ୍ରମ ତାଙ୍କର ଆରମ୍ଭ ହୁଏ, ଜୀବନ ଆରମ୍ଭ ହୁଏ, ସେଇ ବିଦ୍ୟାଳୟ ହିଁ ଆରମ୍ଭ ହୁଏ। ତେଣୁ ପ୍ରାଥମିକ ସ୍ତରରୁ ଯଦି ପିଲାଟି ପରିବେଶକୁ ସଫା ରଖିବା, ସ୍ୱଚ୍ଛତା ବିଷୟରେ କିଛି ଜାଣିବ, ନିଶ୍ଚିତ ଭାବେ ପରବର୍ତ୍ତୀ ସମୟରେ ସେ ତାଙ୍କୁ ଆମର କାର୍ଯ୍ୟକାରୀ କରିବ ଏବଂ ନିଜେ ସଫା ସୁତରା ରହିବା ସହିତ ଆମ ପରିବେଶକୁ ସଫା ସୁତରା ରଖିବ, ଯାହାଦ୍ୱାରା ଆମେ ସୁରକ୍ଷିତ ରହିପାରିବା ଏବଂ ମାନବ ସମାଜ ବହୁତ ଦିନ ବଞ୍ଚି ରହିପାରିବ। ତେଣୁ ଏହି ବିଷୟକୁ ବିଶେଷ ଭାବରେ ବିଭିନ୍ନ ପୁସ୍ତକ ମାଧ୍ୟମରେ ଦିଆଯାଇଛି ବିଦ୍ୟାଳୟରେ ପାଠ୍ୟକ୍ରମରେ। ତା ସହିତ ଆମର ନିୟମିତ ସାପ୍ତାହିକ କାର୍ଯ୍ୟକ୍ରମ ସବୁ ରହୁଛି। ବିଦ୍ୟାଳୟ ସ୍ତରୀୟ ଯୋଉ ପିଲାମାନଙ୍କର ମନ୍ତ୍ରୀମଣ୍ଡଳ କରାଯାଇଛି, ସେଥିରେ ବିଭିନ୍ନ ପ୍ରକାରର ସ୍ୱଚ୍ଛତା ଉପରେ ଅଭିଭାଷଣ କାର୍ଯ୍ୟକ୍ରମ ରହୁଛି, ଡିବେଟ୍ କମ୍ପିଟିସନ ଯୋଉଟା ଆମର କହୁଛନ୍ତି, ତା ସହିତ ପିଲାମାନଙ୍କୁ କୁଇଜ୍ କମ୍ପିଟିସନ କରୁଛୁ, ଚିତ୍ରାଙ୍କନ ପ୍ରତିଯୋଗିତା କରୁଛୁ ଏବଂ ପ୍ରତ୍ୟେକ ଶନିବାର ପ୍ରେୟାର କ୍ଲାସରେ ନିୟମିତ ଭାବେ ତାଙ୍କର ଶାରୀରିକ ଭାବେ ସୁସ୍ଥ ଅଛନ୍ତି ନା ନାହିଁ, ପରିଷ୍କାର ଅଛନ୍ତି ନା ନାହିଁ, ତାଙ୍କର କପଡ଼ା ସଫା ଅଛି ନା ନାହିଁ, ତାଙ୍କର ନଖ ଯୋଉ ଚୁଟି ତାଙ୍କର ଠିକ୍ଠାକ୍ କଟା ହେଇଛି ନା ନାହିଁ, କାଟିଛନ୍ତି ନା ନାହିଁ, ତେଣୁ ଏ ମଧ୍ୟ ଶ୍ରେଣୀ ଶିକ୍ଷକ ମାନେ ନିୟମିତ ଭାବେ ଚେକ୍ କରନ୍ତି, ଯାହାକି ପିଲାମାନଙ୍କ ଭିତରେ ସଚେତନତା ବୃଦ୍ଧି ପାଉଛି। ଆମେ ମଧ୍ୟ ଲକ୍ଷ୍ୟ କରୁଛୁ ଧୀରେ ଧୀରେ ସ୍କୁଲ ପରିସର ସହିତ ସେମାନେ ମଧ୍ୟ ଏହାକୁ ଭଲ ଭାବରେ ଗ୍ରହଣ କରୁଛନ୍ତି। ପ୍ରତ୍ୟେକ ଶ୍ରେଣୀ ଶିକ୍ଷକ ମାନେ ଯେଉଁମାନେ ରହିଛନ୍ତି ସେମାନେ ସେମାନଙ୍କର ଚେକ୍ କରନ୍ତି, ବିଶେଷ କରି ଆମର ପିଟି ସାର୍ ଯିଏ ଅଛନ୍ତି ସିଏ ପ୍ରତ୍ୟେକ ଶନିବାର ପିଲାଙ୍କର ଚେକ୍ କରନ୍ତି। ତା ସହିତ କ୍ଲାସରୁମ୍ରେ ଆମେ ନିୟମିତ ଭାବେ ପାଠ୍ୟକ୍ରମ ପଢିଲା ସମୟରେ ଯଦି ସେଇ ଟପିକ କିଛି ଆସୁଛି, ଆମେ ପିଲାମାନଙ୍କୁ ସେ ବିଷୟରେ ମଧ୍ୟ କହିଥାଉ। ଯଦି କୌଣସି ସମୟରେ କୌଣସି ପିଲା ଆମ ସହିତ ସାକ୍ଷାତ ହୁଏ, ସ୍କୁଲ ପରିସରରେ ଅପରିଷ୍କାର ଦେଖାଯାଏ, ଆମକୁ ଲାଗେ ଅପରିଷ୍କାର, କୌଣସି ଧୂଳି ଛୋଟ ପିଲା ଯେହେତୁ ଧୂଳି ମଳି ଖେଳକୁଦରେ ହୁଅନ୍ତି, ତେଣୁ ତାଙ୍କୁ ଆମେ କହିଥାଉ ନିୟମିତ ଭାବରେ ଆମେ ତାଙ୍କୁ ସଚେତନ କରୁ ଯେ ତମେ ପରିଷ୍କାର ରୁହ, ଭଲ କପଡ଼ା କାଲି ଚେଞ୍ଜ କରି ପିନ୍ଧିକି ଆସିବ, ମା କହିବ ସଫା କରିଦେବେ, ଆଉ ଶୁଖେଇକି ଶୁଖିଲା ପିନ୍ଧିକି ଆସିବ। ଆଉ ତା ସମୟରେ ଆମ ସ୍କୁଲରେ କ୍ୟାମ୍ପସ ଡ୍ରାଇଭ ଯେତେବେଳେ କ୍ଲିନନେସ ଡ୍ରାଇଭ କରାଯାଏ, ସ୍କୁଲ ପରିସର ମଧ୍ୟ ଆମେ ସେଇଭଳି ଭାବରେ କୋଉଠି ପଲିଥିନ ପଡିଛି କଣ ପଡିଛି ତାକୁ ନେଇ ଡଷ୍ଟବିନ୍ ରେ ପକେଇବା, ଏସବୁ ଶିକ୍ଷା ଆମେ ବାରମ୍ବାର ପିଲାମାନଙ୍କୁ ଦେଇ ଆସୁଛୁ।
2: ତେବେ ସାର୍, ଆଉ ଗୋଟେ ଜିନିଷ ବି ଆମେ ଶୁଣୁଛୁ ଯେ ବିଦ୍ୟାଳୟ ମାନଙ୍କର ସବୁ ହାତ ଧୁଆ ବା ହ୍ୟାଣ୍ଡୱାସ ଏ ସମ୍ପର୍କରେ ମଧ୍ୟ କୁହାଯାଉଛି, ତ ସେଟା କଣ ସାର୍, କେମିତି କଣ କରିବେ ପିଲାମାନେ, କେମିତି ସେମାନଙ୍କୁ ବୁଝା ହଉଛି?
0: ହାତ ଧୁଆ ଯୋଉ କରାଯାଇଛି, କାରଣ ହାତ ହଉଛି ଆମର ସବୁଥିରେ ବ୍ୟବହାର ଲାଗୁଥାଏ, ଯାହାଫଳରେ ହାତରେ ଜୀବାଣୁ ଶୀଘ୍ର ଆମ ଶରୀରକୁ ଆମେ ହାତ ମାଧ୍ୟମରେ ଖାଇଥାଉ, ତେଣୁ ଶୀଘ୍ର ଆମ ଶରୀରକୁ ପଳେଇଯିବାର ସମ୍ଭାବନା ଥାଏ। ସେଥିପାଇଁ ଗୋଟେ ହାତ ଧୁଆ ଦିବସ ଆମର ପ୍ରତ୍ୟେକ ବିଦ୍ୟାଳୟରେ ପାଳନ କରାଯାଏ। ପିଲାମାନେ ହାତକୁ କିଭଳି ଭାବରେ ତାର ଗୋଟେ ପ୍ରକ୍ରିୟା ଅଛି ସମସ୍ତେ ଜାଣିଛନ୍ତି ମଧ୍ୟ, ଭଲ ଭାବରେ ହାତକୁ ସାବୁନରେ ପରିଷ୍କାର ଭାବେ ଧୋଇବା, ଯେ କରୋନା ସମୟରେ ମଧ୍ୟ ବିଭିନ୍ନ ସମୟରେ ଚିତ୍ର ସବୁଆଡେ ମରାଯାଇଛି, କିଭଳି ଭାବରେ ଆମେ ହାତକୁ ପରିଷ୍କାର ରଖିବା ଯାହାଦ୍ୱାରା ଯୋଉ ବାହାର ଜୀବାଣୁ ଆମ ଶରୀରକୁ ଯିବେ ନାହିଁ, କାହିଁକି ନା ହାତଟା ଆମର ଡାଇରେକ୍ଟ କଣ୍ଟାକ୍ଟରେ ଆମେ ଆଖିରେ ହାତ ମାରୁଛେ, ପାଟିରେ ଆମେ ଖାଉଛେ ହାତ ଦ୍ୱାରା, ଯାହାଦ୍ୱାରା ସେ ହାତ ଧୁଆ ଦିବସଟା ପିଲାମାନେ ପାଳନ କରନ୍ତି। 20 ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ରଗଡି ରଗଡି ସାବୁନରେ ସଫା କଲୁ, ହାତର ଯୋଉ ଆମର ଆଙ୍ଗୁଠି ଅଛି ଆଙ୍ଗୁଠି ସନ୍ଧି ଭିତରେ ଭଲ ଭାବରେ ପରିଷ୍କାର ଭାବରେ ହାତକୁ ଘଷିଲୁ ଏବଂ ତାପରେ ଆମେ ହାତକୁ ପରିଷ୍କାର ଭାବରେ ଧୋଇକି ତାପରେ ପୋଛିଲୁ।
2: ଆପଣ ଯାହା ଶିଖେଇଛନ୍ତି ସେମାନେ କରୁଛନ୍ତି?
0: ଆଜ୍ଞା ମ୍ୟାଡମ, ନିଶ୍ଚିତ ଭାବେ ଆଚରଣ ଏବଂ ଉଚ୍ଚାରଣ, ଆମେ କହିବା ଏବଂ କାର୍ଯ୍ୟରେ କରିବା, ଏ ଦୁଇଟା ଜିନିଷ ନିହାତି ଭାବରେ ଆମର ମାନେ ଜାଣିବା ଦରକାର। ତା ସହିତ ମୁଁ ମଧ୍ୟ ପିଲାମାନଙ୍କ ଘରକୁ ବହୁତ ଥର ଯାଇଛି ଏବଂ ତାଙ୍କ ପରିବେଶ ମଧ୍ୟ ବହୁତ ସୁନ୍ଦର। ଆପଣ ଯଦି ଆସିବେ ନିଶ୍ଚିତ ଭାବେ ଦେଖିବେ ସେମାନେ କୋଉଭଳି ସୁନ୍ଦର ପରିବେଶରେ ସେମାନେ ଅଛନ୍ତି। ନିଶ୍ଚିତ ଭାବେ ଏହା ପ୍ରଭାବ ସମସ୍ତଙ୍କ ଉପରେ ପକଉଛି। ସ୍ୱଚ୍ଛତା ଗୋଟେ ଭଲ ଜିନିଷ ଏବଂ ସମସ୍ତେ ଗ୍ରହଣ କରୁଛନ୍ତି। ସାନମାନେ ଟିକେ ଡେରିରେ ଗ୍ରହଣ କରନ୍ତି କାରଣ ଛୋଟ ପିଲା ଯେହେତୁ ସେ ଜାଣନ୍ତି ନାହିଁ, କିନ୍ତୁ ସେମାନେ ଗ୍ରହଣ କରୁଛନ୍ତି ବୋଲି ଆମେ ନିଜେ ଲକ୍ଷ୍ୟ କରୁଛୁ। ମଧ୍ୟ ଆମେ ବାରମ୍ବାର ଏ ବିଷୟରେ ବିଭିନ୍ନ କାର୍ଯ୍ୟକ୍ରମ ଆମେ ସ୍କୁଲ ସ୍ତରରେ

0: କରିଦେଉଛି। ସ୍ୱଚ୍ଛତା ଆମର ପରିବେଶ ଏବଂ ଆମ ଶାରୀରିକ ମାନସିକ ତିନି ପ୍ରକାର ଆମ ମହାତ୍ମା ଗାନ୍ଧୀ ମଧ୍ୟ ଏ ବିଷୟରେ ଲେଖିଛନ୍ତି ଯେ ପ୍ରଥମେ ଆମର ଗାଁ ଗହଳି ସେ ରାସ୍ତାଘାଟ ଏସବୁ ସଫା ସୁତୁରା ରଖିବାକୁ ସେ ପ୍ରାଧାନ୍ୟ ଦେଉଥିଲେ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଯିଏକି ଆମର ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ କରିଛନ୍ତି ତାଦ୍ୱାରା ମଧ୍ୟ ସ୍କୁଲରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ପିଲାମାନେ ସୁସ୍ଥ ରହିବାକୁ ହେଲେ ଗୋଟେ ସୁସ୍ଥ ଶରୀର ସବୁକିଛି କରିପାରିବେ, ତେଣୁ ସୁସ୍ଥ ଶରୀର ରହିବାକୁ ହେଲେ ଆମେ ସୁଷମ ଖାଦ୍ୟ ଖାଇବା ସହିତ ବିଶୁଦ୍ଧ ପାଣି ପିଇବା ଦରକାର, ତା ସହିତ ଆମର ପରିବେଶକୁ ସଫା ସୁତୁରା ରଖିବା ସହିତ ନିୟମିତ ବ୍ୟାୟାମ କରିବା ଦରକାର। ତେଣୁ ଆମେ ପିଲାମାନଙ୍କୁ ଯୋଉ ଶିକ୍ଷା ଦଉଛୁ ତା ସହିତ ଆମେ ପିଲା କେମିତି ସୁସ୍ଥ ସୁଷମ ଖାଦ୍ୟ ଖାଇବ ତା ସହିତ ବିଶୁଦ୍ଧ ପାଣି ପିଇବ, ସେଥିପାଇଁ ଆମର ମଧ୍ୟ ସ୍କୁଲ ସ୍ତରରେ ବିଶୁଦ୍ଧ ପାଣିର ବ୍ୟବସ୍ଥା କରାଯାଉଛି, ସେ ଗୋଟେ ସୁସ୍ଥ ସମାଜର ଅଂଶ ହେଇପାରିବେ। ଶେଷରେ ଗୋଟେ କଥା କହିବି, ଦେଖନ୍ତୁ ଆମେ ପରିଷ୍କାର ପରିଚ୍ଛନ୍ନ ରହିବା ଯେମିତି ଆମେ ଆଲୋଚନା କରିଥିଲେ ଶାରୀରିକ ଭାବେ ପରିବେଶକୁ ସଫା କରିବା ସହିତ ଶାରୀରିକ ପରିଷ୍କାର ପରିଚ୍ଛନ୍ନ ଏବଂ ମାନସିକ ଭାବେ ଆମେ ଯଦି ପରିଷ୍କାର ରହିବା ମାନେ ସୁସ୍ଥ ରହିବା ତାହେଲେ ଆମେ ଗୋଟେ ସୁନ୍ଦର ଜୀବନ ଆମେ ବଞ୍ଚିପାରିବା। ତେଣୁ ଏହି ପରିପ୍ରେକ୍ଷୀରେ ମୁଁ ସମସ୍ତଙ୍କୁ କହିବି, ଆମେ ଯେତେବେଳେ ସଫା ଥିବ ସେ ଆମ ପରିବେଶ ହଉ କିମ୍ବା ଆମ କପଡା ଥିବ ଯେକୌଣସି ଜିନିଷ ହଉ, ଆମେ ଯେତେବେଳେ ସଫା ଥିବ ସେତେବେଳେ ଆମେ ସଫା ନ କରି ଯେତେବେଳେ ଅତ୍ୟଧିକ ମଇଳା ହେଇଯିବ ଆମେ ସେତେବେଳେ ହିଁ ସଫା କରିଥାଉ। ତେଣୁ ଏ କଥାକୁ କେତେ ଦୂର କିଏ ବୁଝନ୍ତି ମୁଁ ଜାଣିନି, ମୁଁ ପିଲାମାନଙ୍କୁ ମଧ୍ୟ କହେ ଯେତେବେଳେ ଆମେ ଆଜି ସଫା କଲେ ପୁରା ପରିଷ୍କାର ଅଛି, କାଲି ମଧ୍ୟ ଆମେ ନିୟମିତ ଭାବେ କିଛି ସମୟ ଦେବା ଆମ ପରିବେଶ ପାଇଁ, ଆମ ଶରୀର ପାଇଁ ଏବଂ ଆମର ମନ ପାଇଁ, ମାନସିକ ଭାବେ ସୁସ୍ଥ ରହିବା, କିଛି ଆମେ ବ୍ୟାୟାମ କରିବା, ପ୍ରାଣାୟାମ କରିବା, ଯୋଗ କରିବା, ଶରୀର ସୁସ୍ଥ ରହିବା ସହିତ ମନ ସୁସ୍ଥ ରହିବ, କିଛି ନିୟମିତ ଭଲ ମାଗାଜିନ୍ ଯୋଉଟା ଆମର ପତ୍ରପତ୍ରିକା ପଢିବା ସେ ବିଷୟରେ ଆମେ ଜାଣିବା ଏବଂ ମାନସିକ ଭାବେ ସୁସ୍ଥ ରହିବା। ଆମ ପରିବେଶ ଆମେ ଯୋଉଠି ରହୁଛେ ଆମ ଆଖପାଖ ଅଞ୍ଚଳ ଯଦି କୋଉଠି ଆମେ ଦେଖୁଛେ, ବହୁତ ଥର ବି ଆମେ ବିଦ୍ୟାଳୟରେ ମୁଁ ଦେଖେ, ଯେତେବେଳେ ମୁଁ ଦେଖିଲି ଯେଉଁଟା ଜରିତ ପଡିଛି ଏବଂ ସେ ରାସ୍ତାରେ ପଡିଛି, ମୁଁ ଯଦି ତାକୁ ଉଠେଇ ଫୋପାଡ଼ି ଦେବି ତାହେଲେ ନିଶ୍ଚିତ ଭାବେ ଆଉ ଜଣଙ୍କୁ କଷ୍ଟ କରିବାକୁ ପଡିବ ନାହିଁ କିମ୍ବା ପରିବେଶର ମଇଳା ହବ ନାହିଁ।
1: ତା ସହିତ ସାର ଆପଣ କରିବା ଦେଖିକି ହୁଏତ ଆଉ ଜଣେ ମଧ୍ୟ ଶିଖିବ ଯେ ମୁଁ ବି ମଧ୍ୟ କରିବି ସେମିତି ବୋଲି।
0: ଆଜ୍ଞା, ଆମେ ସମସ୍ତେ ସ୍ୱଚ୍ଛ ରହିବା, ସୁସ୍ଥ ରହିବା ଏବଂ ଆମର ଯୋଉ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଚାଲିଛି ସେଥିରେ ଆମେ ଅଂଶଗ୍ରହଣ କରିବା, ଆମେ ସଫା ରହିବା ସହିତ ଆମର ଏଇ ଯୋଉ ପରିବେଶକୁ ଆମେ ସଫା ରଖିବା। ସମସ୍ତେ ସୁସ୍ଥ ରହିଲେ ଦେଶ ସୁସ୍ଥ ରହିବ, ସମସ୍ତେ ନିରୋଗ ରହିଲେ ଦେଶ ନିରୋଗ ରହିବ ଏବଂ ସମସ୍ତେ ଭଲରେ ରହିବେ।
1: ଯାହା ହଉ ସାର୍, ଆଜି ଆପଣ ବିଦ୍ୟାଳୟରେ ସ୍ୱଚ୍ଛତା ଶିକ୍ଷା ଏ ସମ୍ପର୍କରେ ଆମ ଶ୍ରୋତାମାନଙ୍କୁ କହିଲେ, ସେଥିପାଇଁ ଆପଣଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
2: ପ୍ରକୃତରେ ବିଦ୍ୟାର ଗନ୍ତାଘର ବିଦ୍ୟାଳୟ। ଏହି ବିଦ୍ୟାଳୟରେ ବିଦ୍ୟା ଶିକ୍ଷା କରି ଆମେ ସମସ୍ତେ ଅନେକ କଥା ଜାଣିପାରୁ, ତେବେ ସମସ୍ତେ ସବୁବେଳେ ଶିଖିଥିବା କଥାକୁ କାମରେ ଲଗାଇବା ଏବଂ ନିଜେ ସୁସ୍ଥ ଏବଂ ସ୍ୱଚ୍ଛ ରହିବା ସହିତ ଲୋକଙ୍କୁ ବି ସଚେତନ କରାଇବା।
3: ଶୁଣୁଥିଲେ ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସଞ୍ଜୀବନୀ ସୁଧା ପଟ୍ଟନାୟକ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
4: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
5: ଗାଁରୁ ସହର ଯାଏ ସବୁ ସ୍ଥାନରେ
4: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
5: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
4: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କ୍ୟାବିନେଟ୍ ବୈଠକ। ଯୁକ୍ତ ଦୁଇ ପରୀକ୍ଷା ଫଳରେ 85% ଛାତ୍ରଛାତ୍ରୀ କୃତକାର୍ଯ୍ୟ। ଜୁଲାଇ ମାସ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ପାଇଁ ଆରମ୍ଭ ହେବ ଆବେଦନ। ଚାନ୍ଦିପୁରରୁ ରକେଟ୍ ଲଞ୍ଚର ପ୍ରଣାଳୀ ସୂର୍ଯ୍ୟାସ୍ତର ସଫଳ ପରୀକ୍ଷଣ। ଏବଂ ଝାରସୁଗୁଡ଼ାଠାରେ ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା 46°C ରେକର୍ଡ। ବିସ୍ତୃତ ସମ୍ବାଦ, ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଆଜି କେନ୍ଦ୍ରୀୟ ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶ୍ରୀ ପ୍ରଧାନ ଅଧ୍ୟକ୍ଷତା କରିଛନ୍ତି। ଏଥିରେ ବେନାମୀ ଅନ୍ଲାଇନ୍ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କିତ ଭୁଲ ସୂଚନାର ବ୍ୟାପକ ପ୍ରସାରଣ ଉପରେ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି। ଏପରି ନେଟୱାର୍କଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ

0: କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗର କେତେକ ପ୍ରସ୍ତାବ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। କୋଲକାତାରେ ଅବସ୍ଥାପିତ ଜାପାନର କନ୍ସୁଲ୍ ଜେନେରାଲ୍ ଇସିକାୱା ଓ୍ୱସିହିସା ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଜାପାନ ଓ ଓଡ଼ିଶା ମଧ୍ୟରେ ସହଭାଗିତା ବୃଦ୍ଧି ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ଜାପାନ ଓଡ଼ିଆରେ ଅଧିକ ନିବେଶ କରିବା ସହ ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା ପ୍ରକାଶ କରିଥିଲେ। ଜାପାନ କନ୍ସୁଲ୍ ଜେନେରାଲ୍ ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶରେ ଜାପାନ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି କହିଥିଲେ। ବୈଠକରେ ନିଷ୍ପତ୍ତି ଅନୁଯାୟୀ ଜାପାନର ଏକ ରାଜ୍ୟ ତୋତୋରି ଏବଂ ଓଡ଼ିଶା ମଧ୍ୟରେ ସହଭାଗିତା ହେବା ସହ ଉଭୟ ରାଜ୍ୟ ସିଷ୍ଟର ଷ୍ଟେଟ୍ ଭାବେ କାର୍ଯ୍ୟ କରିବେ। ବୈଠକରେ ରାଜ୍ୟର ଯୁବକମାନେ ଜାପାନରେ ନିଯୁକ୍ତି ପାଇବା ନେଇ ଆଲୋଚନା ହେବା ସହ ବାଣିଜ୍ୟ ପୁଞ୍ଜିନିବେଶ ପ୍ରଯୁକ୍ତିବିଦ୍ୟା ପର୍ଯ୍ୟଟନ କ୍ଷେତ୍ରରେ ସମ୍ପର୍କ ଆହୁରି ସୁଦୃଢ଼ କରିବା ନେଇ ନିଷ୍ପତ୍ତି ହୋଇଥିଲା। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି। ଏଥିସହ ଗତ ମଧ୍ୟରାତ୍ରିରୁ ପୁରୁଣା ଭୋଟର ତାଲିକାକୁ ରଦ୍ଦ କରାଯାଇଛି। ଆଜିଠାରୁ ପରିଗଣନା ଫର୍ମ ମୁଦ୍ରଣ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟର 3,40,00,000 ଅଧିକ ଭୋଟରଙ୍କ ପାଇଁ ସମାନ ସଂଖ୍ୟକ ପରିଗଣନା ବା ଏନ୍ୟୁମରେସନ୍ ଫର୍ମ ମୁଦ୍ରଣ କାର୍ଯ୍ୟ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍ତି। ଏହି ଫର୍ମ ମୁଦ୍ରଣ ହେବା ପରେ ଚଳିତ ମାସ 30 ତାରିଖରୁ ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ପ୍ରତ୍ୟେକ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରିବେ। ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଭୋଟରଙ୍କ ଅନୁପସ୍ଥିତିରେ ବୁଥ୍ସ୍ତରୀୟ ଅଧିକାରୀମାନେ ସର୍ବାଧିକ 3 ଥର ଭୋଟରମାନଙ୍କ ନିକଟକୁ ଯିବେ। ସୂଚନା ଅନୁଯାୟୀ ଏହି ଫର୍ମରେ ଭୋଟରଙ୍କ ଫଟୋ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ରହିଛି।
1: ଯେଉଁ ଏନ୍ୟୁମେରେସନ୍ ଫର୍ମ ଗୁଡ଼ିକ ବର୍ତ୍ତମାନ ଡାଉନଲୋଡ୍ ହୋଇଗଲାଣି, ସବୁ ଜିଲ୍ଲାରେ ସବୁ କନ୍ଷ୍ଟିଚୁଏନ୍ସି ପାଇଁ ଡାଉନଲୋଡ୍ ହୋଇଯାଇଛି। ଆମେ ତାପରେ ୟାକୁ ତାର ଯେଉଁ ପ୍ରିଣ୍ଟିଂ କାମ ସାରିବ ତାକୁ ଆମେ ମୁଦ୍ରଣ କରିବୁ। ଏଇଟା ସରିସାରିଲା ପରେ 30/5 ଆରମ୍ଭ କରିକି 28/6 ପର୍ଯ୍ୟନ୍ତ ପାଖାପାଖି ଗୋଟେ ମାସ ଆମର ଯେଉଁ ବିଏଲ୍ଓ ମାନେ ବୁଥ୍ସ୍ତରୀୟ ଅଧିକାରୀମାନେ ଅଛନ୍ତି ସେମାନେ ଘରକୁ ଘର ଯାଇ ଏଇ ଯେଉଁ ଫର୍ମ ଗୁଡ଼ିକ ବିତରଣ କରିବେ। ସେଇ ଫେଜ୍ଟି ଆମ ପାଇଁ ବହୁତ କ୍ରୁସିଆଲ୍ ଅଛି। ଆମେ ଚେଷ୍ଟା କରୁଛୁ ସେଇଠି ଯେମିତି କୌଣସି ପ୍ରକାର ଅସୁବିଧା ନହୋଇକି ସମସ୍ତଙ୍କ ପାଖକୁ ସେମାନେ ପହଞ୍ଚି ପାରିବେ। ସେ ଯେଉଁ ବିଏଲ୍ଓ ମାନେ ଅଛନ୍ତି ସେମାନେ ଅନ୍ତତଃ 3-4 ପର୍ଯ୍ୟନ୍ତ ତାଙ୍କର ବୁଥ୍ରେ ସେମାନେ ରହିବେ ଯଦି କୌଣସି କାରଣ।
0: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ 85.85% ବିଦ୍ୟାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କଳା ପାଠ୍ୟକ୍ରମରେ 84.5%, ବିଜ୍ଞାନରେ 88.82%, ବାଣିଜ୍ୟରେ 88.07% ଓ ଧନ୍ଦାମୂଳକ ପାଠ୍ୟକ୍ରମରେ 77.62% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମ୍ବଲପୁର ଜିଲ୍ଲାରେ ସର୍ବାଧିକ 89.48% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରଛାତ୍ରୀମାନେ results.odisha.gov.in ଏବଂ results.digilocker.gov.in ଲଗ୍ଇନ୍ କରି ପରୀକ୍ଷା ଫଳ ଜାଣିପାରିବେ। ମୁଖ୍ୟମନ୍ତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆସନ୍ତାକାଲିଠାରୁ ଡିଜିଲକରରୁ ମାର୍କସିଟ୍ ଡାଉନଲୋଡ୍ କରାଯାଇପାରିବ। ଜୁଲାଇ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ପରୀକ୍ଷା ଏବଂ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ପାଇଁ ଆବେଦନ ଆରମ୍ଭ ହେବ। ଚଳିତ ବର୍ଷ 3,98,000 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଥିଲେ। ରାଜ୍ୟ ସରକାର ସମସ୍ତ ସହରାଞ୍ଚଳର ବସ୍ଷ୍ଟାଣ୍ଡଗୁଡ଼ିକୁ ଅଟଳ ବସ୍ଷ୍ଟାଣ୍ଡ ଯୋଜନାରେ ସାମିଲ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗରେ ଥିବା ବସ୍ଷ୍ଟାଣ୍ଡଗୁଡ଼ିକୁ ବାଣିଜ୍ୟ ଓ ପରିବହନ ବିଭାଗକୁ ହସ୍ତାନ୍ତର କରାଯାଇଛି। ସମସ୍ତ ବସ୍ଷ୍ଟାଣ୍ଡକୁ ଆଧୁନିକ ଢାଞ୍ଚାରେ ଗଢ଼ିତୋଳିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସୂର୍ଯ୍ୟାସ୍ତ ୟୁନିଭର୍ସାଲ୍ ରକେଟ୍ ଲଞ୍ଚର ପ୍ରଣାଳୀର ସଫଳ ପରୀକ୍ଷଣ ହୋଇଛି। ଏହି ଅତ୍ୟାଧୁନିକ ରକେଟ୍ ପ୍ରଣାଳୀର ଲଗାତାର 2 ଦିନ ଧରି ପରୀକ୍ଷଣ ପରେ ଏହା ସମସ୍ତ ସାମରିକ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହୋଇଛି। ସୂଚନା ଅନୁସାରେ ପରୀକ୍ଷଣରେ ସୂର୍ଯ୍ୟାସ୍ତ ରକେଟ୍ର 2 ଭିନ୍ନ ଭିନ୍ନ ସଂସ୍କରଣର ବ୍ୟବହାର ମଧ୍ୟ କରାଯାଇଥିଲା। 300 କିଲୋମିଟର ଦୂରଗାମୀ ଏହି ରକେଟ୍ ମାତ୍ର 2 ମିଟରର ସୂକ୍ଷ୍ମ ବ୍ୟବଧାନରେ ଶତ୍ରୁପକ୍ଷର ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଛି। ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗ

0: ମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ 4 ଘଣ୍ଟା ପାଇଁ ବନ୍ଦ ରହିଥିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୟାଗଡ଼ ଜିଲ୍ଲା ପରିଷଦର ସଭାଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିୟନ୍ତ୍ରଣ କକ୍ଷ ଖୋଲିବା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଅଚଳ ନଳକୂପ ମରାମତି, ସାଟେଲାଇଟ୍ ଫୋନ୍, ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ ଦଳ ନିୟୋଜିତ କରିବା, ଜେନେରେଟର ବ୍ୟବସ୍ଥା, ଜରୁରୀକାଳୀନ ଔଷଧ ମହଜୁଦ ରଖିବା ସହିତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିୟୋଜିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକରେ ଦୁଇଦିନିଆ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଅଭିଯାନ 2026 ଏବଂ ଜିଲ୍ଲା ପ୍ରଶିକ୍ଷଣ ବର୍ଗ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ କର୍ମୀ, କାର୍ଯ୍ୟକର୍ତ୍ତା ଏବଂ ଅନ୍ୟାନ୍ୟ ପଦାଧିକାରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ। ବୁଥ୍ ସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ଼ କରାଯିବା ନେଇ ରୂପରେଖ ମଧ୍ୟ ପ୍ରସ୍ତୁତ ହୋଇଥିଲା। ନବରଙ୍ଗପୁର ଜିଲ୍ଲାର ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା, ଜୀବିକା, କୃଷି ଓ ଗମନାଗମନର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନାରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ପୃଥିବୀରେ ସନ୍ତୁଳନ ବଜାୟ ରଖିବାରେ ମହୁମାଛିଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନେ ସମ୍ମୁଖୀନ ହେଉଥିବା ଅନେକ ଆହ୍ୱାନର ମୁକାବିଲା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମହୁମାଛି ଦିବସ ପାଳନ କରାଯାଉଛି। ପରାଗରେଣୁ ବହନକାରୀ ଭାବରେ ମହୁମାଛିର ମହତ୍ତ୍ୱ, ସମାଜରେ ସନ୍ତୁଳନ ରକ୍ଷାକାରୀ ଭାବେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା ପକ୍ଷରୁ 2018 ଆଜିର ଦିନକୁ ବିଶ୍ୱ ମହୁମାଛି ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ମହୁମାଛି ସହିତ ଏକାଠି ଲୋକଙ୍କ ପାଇଁ ପୃଥିବୀ, ଏହି ସହଭାଗିତା ଆମ ସମସ୍ତଙ୍କୁ ବଞ୍ଚାଇ ରଖେ। ମନୁଷ୍ୟ ଓ ପରିବେଶର ମଙ୍ଗଳ ପାଇଁ ହଜାର ହଜାର ବର୍ଷ ଧରି ମହୁମାଛି ଚାଷର ପାରମ୍ପରିକ ଜ୍ଞାନ ସହିତ ଆଧୁନିକ ପ୍ରଯୁକ୍ତିର ମିଶ୍ରଣ ଦ୍ୱାରା ଉଭୟ ମହୁମାଛି ଓ ମଣିଷ ଲାଭବାନ ହୋଇପାରିବେ ବୋଲି ଚଳିତ ବର୍ଷର ବାର୍ତ୍ତା ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଆମ ପରିବେଶତନ୍ତ୍ରରେ ସନ୍ତୁଳନ ବଜାୟ ରଖିବାରେ ମହୁମାଛିମାନେ ବିଶେଷ ଗୁରୁତ୍ୱ ବହନ କରନ୍ତି। ଏହି ଅବସରରେ ମହୁମାଛିଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 46°C ରେକର୍ଡ ହୋଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ଜାରି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ଗୁଳୁଗୁଳି ଓ ଗରମ ବୃଦ୍ଧି ପାଇବା ନେଇ 21 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କ୍ୟାବିନେଟ୍ ବୈଠକ। ଯୁକ୍ତ 2 ପରୀକ୍ଷା ଫଳରେ 85% ଛାତ୍ରଛାତ୍ରୀ କୃତକାର୍ଯ୍ୟ। ଜୁଲାଇ ମାସ ପ୍ରଥମ ସପ୍ତାହରେ ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭ୍ମେଣ୍ଟ ପରୀକ୍ଷା ପାଇଁ ଆରମ୍ଭ ହେବ ଆବେଦନ। ଚାନ୍ଦିପୁରରୁ ରକେଟ୍ ଲଞ୍ଚର ପ୍ରଣାଳୀ, ସୂର୍ଯ୍ୟାସ୍ତର ସଫଳ ପରୀକ୍ଷଣ ଏବଂ ଝାରସୁଗୁଡ଼ାଠାରେ ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ତାପମାତ୍ରା 46°C ରେକର୍ଡ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀକୁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଦ୍ଘାଟନ କରିଥିଲେ। ଏଥିରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ଓ ପଶ୍ଚିମବଙ୍ଗର କୃଷିମନ୍ତ୍ରୀ, ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବ ଭାରତରେ କୃଷି ପରିବର୍ତ୍ତନ ସମ୍ପର୍କିତ ପ୍ରସଙ୍ଗକୁ ନେଇ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଡାଲି ଓ ତୈଳବୀଜ ଉତ୍ପାଦନ ବୃଦ୍ଧି କରିବା, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ସମନ୍ୱିତ କୃଷି, ରସାୟନ ସାର ବ୍ୟବହାରକୁ ହ୍ରାସ କରିବା ଓ ଜୈବିକ କୃଷିକୁ ଅଧିକରୁ ଅଧିକ ଆପଣାଇବା ଆଦି ପ୍ରସଙ୍ଗ ଉପରେ ମତ ବିନିମୟ ହୋଇଛି। ଏଥିସହ ଚାଷୀ ପଞ୍ଜୀକରଣ, ଉଦ୍ୟାନ କୃଷି, କୃଷିକ୍ଷେତ୍ର ପାଇଁ ଋଣ ସହାୟତା, ବଜାର ପ୍ରସଙ୍ଗ, ନକଲି ସାର ବିକ୍ରି ଓ ବ୍ୟବହାର ଉପରେ ନିୟନ୍ତ୍ରଣ ଏବଂ ଚାଷୀଙ୍କ ଆୟ ବୃଦ୍ଧି ନେଇ ମଧ୍ୟ ସମ୍ମିଳନୀରେ କୃଷି ବିଶେଷଜ୍ଞ ସେମାନଙ୍କର ମତ ଉପସ୍ଥାପନ କରିଛନ୍ତି। ପୂର୍ବ ଭାରତ ଅଞ୍ଚଳରେ କୃଷି ଓ କୃଷକଙ୍କ ଜୀବିକା ଏବଂ ଆଞ୍ଚଳିକ କୃଷି ରଣନୀତି ପ୍ରସ୍ତୁତି ପାଇଁ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଛି। ଉର୍ବର ଜମି, ପ୍ରଚୁର ଜଳ ସମ୍ପଦ, ବିବିଧ ଜଳବାୟୁ ପରିସ୍ଥିତି

0: ଏବଂ ଉତ୍ସର୍ଗୀକୃତ କୃଷିଜୀବୀଙ୍କ ଉପଯୋଗ ମାଧ୍ୟମରେ ପୂର୍ବ ଭାରତରେ କୃଷି ବିକାଶ ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା ଭାରତରେ କୃଷି ବିକାଶର ଅଧିକ ଅଭିବୃଦ୍ଧି ସମ୍ଭବ ହୋଇପାରିବ। ଚାଷୀଙ୍କୁ ଅନ୍ନଦାତା ସହ ଜୀବନଦାତା ଭାବେ ବର୍ଣ୍ଣନା କରି କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଚୌହାନ କହିଥିଲେ, ଦେଶର ବିକାଶ ଯାତ୍ରାର ମେରୁଦଣ୍ଡ ହେଉଛି କୃଷି। ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା, ପୁଷ୍ଟିକର ଖାଦ୍ୟ ଯୋଗାଣ ଏବଂ କୃଷକଙ୍କ ଆୟ ବୃଦ୍ଧିକୁ ସରକାର ସର୍ବଦା ପ୍ରାଥମିକତା ପ୍ରଦାନ କରିଆସୁଛନ୍ତି। କୃଷିକ୍ଷେତ୍ର କେବଳ ଧାନ ଏବଂ ଗହମ ମଧ୍ୟରେ ସୀମିତ ରହିନାହିଁ, ଏବେ ଡାଲି, ତୈଳବୀଜ, ଫଳ, ପନିପରିବା ଏବଂ ଅନ୍ୟାନ୍ୟ ଅର୍ଥକରୀ ଫସଲ ଉପରେ ଧ୍ୟାନ ଦିଆଯାଉଛି। ବିଶେଷକରି ପୂର୍ବ ଭାରତ ଅଞ୍ଚଳରେ ଏହିସବୁ ଚାଷ ପାଇଁ ବ୍ୟାପକ ସମ୍ଭାବନା ରହିଛି। ସମନ୍ୱିତ କୃଷିକୁ ବ୍ୟବହାରିକ ଏବଂ କ୍ଷେତ୍ରୀୟ ସ୍ତରରେ ମଡେଲ ଭାବେ ଗ୍ରହଣ କରାଯିବା ଉଚିତ। ଉଦ୍ୟାନ କୃଷି, ମତ୍ସ୍ୟ ପଶୁପାଳନ, ପ୍ରାଣୀ ସମ୍ପଦ, ମହୁମାଛି ପାଳନ ଏବଂ କୃଷି ବନୀକରଣ ସହିତ ଫସଲ ଚାଷକୁ ସମନ୍ୱିତ କରାଗଲେ କ୍ଷୁଦ୍ର ଚାଷୀଙ୍କର ଆୟ ଯଥେଷ୍ଟ ବୃଦ୍ଧି ପାଇପାରିବ। ସମନ୍ୱିତ କୃଷି ମଡେଲଗୁଡ଼ିକୁ ପ୍ରେରଣାଦାୟୀ ତଥା ବ୍ୟବହାରିକ ଭାବରେ ଚାଷୀଙ୍କୁ ପ୍ରଦର୍ଶନ କରିବା ପାଇଁ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଚୌହାନ ରାଜ୍ୟ କୃଷିମନ୍ତ୍ରୀ ଓ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ସନ୍ତୁଳିତ ସାର ବ୍ୟବହାର ମାଧ୍ୟମରେ ମାଟିର ସ୍ୱାସ୍ଥ୍ୟ ସୁରକ୍ଷା ସମ୍ଭବ ହୋଇପାରିବ। ମୃତ୍ତିକା ସ୍ୱାସ୍ଥ୍ୟ ପରୀକ୍ଷା ନ କରି ସାରର ବହୁଳ ବ୍ୟବହାର ଇନ୍ପୁଟ୍ ଖର୍ଚ୍ଚ ବଢ଼ାଉଥିବା ବେଳେ ମାଟିର ଉର୍ବରତାକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ତେଣୁ ବୈଜ୍ଞାନିକ ପଦ୍ଧତିରେ ଆବଶ୍ୟକତା ଅନୁଯାୟୀ ସାର ବ୍ୟବହାର ଉପରେ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। ଜୈବିକ କୃଷି ଆପଣେଇବାକୁ ମଧ୍ୟ ଚାଷୀଙ୍କୁ ଆହ୍ୱାନ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ କ୍ଷେତ ବଞ୍ଚାଅ ଅଭିଯାନ କାର୍ଯ୍ୟକାରୀ କରାଯିବ। 15 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ସନ୍ତୁଳିତ ସାର ବ୍ୟବହାର, ମୃତ୍ତିକା ସ୍ୱାସ୍ଥ୍ୟ, ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ସହିତ କୃଷିକ୍ଷେତ୍ର ପାଇଁ ରହିଥିବା କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ନକଲି ସାର, ନିମ୍ନମାନର ବିହନ ଏବଂ ନକଲି କୀଟନାଶକ ବିକ୍ରି ଓ ଉପଯୋଗକୁ ଏକ ଗମ୍ଭୀର ଅପରାଧ ଭାବେ ସରକାର ବିବେଚନା କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଏହାକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଦେଶବ୍ୟାପୀ ଏକ ବଡ଼ ଅଭିଯାନ ଆରମ୍ଭ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିପାଇଁ ରାଜ୍ୟଗୁଡ଼ିକ ମଧ୍ୟ କଠୋର ଆଇନ ପ୍ରଚଳନ କରିବା ସହିତ ସମୟ ଉପଯୋଗୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଫସଲ ଉତ୍ପାଦନ ଏବଂ ଏହାର ବିକ୍ରି ନେଇ ବ୍ୟବସ୍ଥିତ ପଦକ୍ଷେପ ଉପରେ ସମ୍ମିଳନୀରେ ଗୁରୁତ୍ୱ ପ୍ରଦାନ କରାଯାଇଛି। କୃଷିକ୍ଷେତ୍ର ଆଧାରରେ ପୂର୍ବ ଭାରତରେ ଆତ୍ମନିର୍ଭରଶୀଳ ଅଭିଯାନ ପାଇଁ ବ୍ୟାପକ ସୁଯୋଗ ରହିଛି। ବଜାର କ୍ଷେତ୍ରକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି, ଫଳରେ ବିଭିନ୍ନ ଫସଲ ଉତ୍ପାଦ ବୃଦ୍ଧି ପାଇପାରିବ। ଏହାଦ୍ୱାରା ଚାଷୀଙ୍କର ଆୟ ମଧ୍ୟ ଅଧିକ ହେବ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଛି। କୃଷିକ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବାକୁ ହେଲେ ଗବେଷଣାଲବ୍ଧ ଜ୍ଞାନ ସିଧାସଳଖ ଚାଷୀଙ୍କ ପାଖରେ ପହଞ୍ଚିବାର ଆବଶ୍ୟକତା ରହିଛି। ଏଥିପାଇଁ ଏକ ବ୍ୟବସ୍ଥିତ ରୂପରେଖ ପ୍ରସ୍ତୁତ କରିବାକୁ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି। କୃଷି ଆତ୍ମନିର୍ଭରଶୀଳତା ଏବଂ କୃଷକଙ୍କ ସମୃଦ୍ଧି ପାଇଁ ଏହି ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।
1: ଶେଷ ହେଲା ଆଜିର ପ୍ରସଙ୍ଗ।
2: ଏତେବେଳେ ଯାହା ଶୁଣୁଥିଲେ କାର୍ଯ୍ୟକ୍ରମ ରିଲି କରି ପଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହିଲା ମୁଖ୍ୟ ଖବର। ଓଡ଼ିଶାନ ପୁଞ୍ଜିନିବେଶ ଆଉ ଶିଳ୍ପାୟନ କ୍ଷେତ୍ରଟି ଐକ୍ୟ ସହଯୋଗ କରିବା ଜାପାନ କହିଲେ ମୁଖ୍ୟମନ୍ତ୍ରୀ। ବାହାରିଲା ଯୁକ୍ତ ଦୁଇ ପରୀକ୍ଷା ଫଲ। ରାଜ୍ୟ 85.85% ପରୀକ୍ଷାର୍ଥୀ ହେଲେ ପାସ୍। ରାଜ୍ୟ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ଗୋଟିଏ ଜରୁରୀ କ୍ଷେପ ଆଷ୍ଟନ ହେଲା ମୁଭ। ଆଉ ଏ ହପ୍ତାର ଶେଷ ତକ ରାଜ୍ୟରେ ଭିନ୍ ଭିନ୍ ଜାଗାନ 2-3 ଡିଗ୍ରୀ ତକ ବଢ଼ବା ତାପମାତ୍ରା। ପାଣିପାଗ ବିଭାଗର ସୂଚନା। ଏଥର ପୁରା ଖବର। କୋଲକାତାରେ ଅବସ୍ଥାପିତ ଜାପାନର ଉଚ୍ଚାୟୁକ୍ତ ଇସିକାୱା ୟୋଶିହିସା ଆଜି ଭୁବନେଶ୍ୱର ଲୋକସଭା ଭବନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିକରି ଜାପାନ ଓ ଓଡ଼ିଶା ଭିତରେ ସମ୍ପର୍କକେ ଜବର କରିବା ଲାଗି ଆଲୋଚନା କରିଛନ୍। ରାଜ୍ୟରେ ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପଟି ଜାପାନର ସହଯୋଗ ଆଉ ସମ୍ପ୍ରସାରିତ ହେଉଥିବା ବାଣିଜ୍ୟିକ ସମ୍ପର୍କକେ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍। ଓଡ଼ିଶାର ପୁଞ୍ଜିନିବେଶ ଆଉ ଶିଳ୍ପାୟନ ଚେଷ୍ଟାଟି ଜାପାନ ନିଜର ଭାଗିଦାରୀକୁ ଆହୁରି ବଢ଼ାବା ବୋଲି ଶ୍ରୀ ମାଝୀ କହିଛନ୍। ଆଲୋଚନା ବେଲକେ ରାଜ୍ୟର ବୌଦ୍ଧ ସର୍କିଟ ଆଉ ଅଲଗା ପ୍ରାକୃତିକ ପର୍ଯ୍ୟଟନସ୍ଥଳୀମାନଙ୍କର ଜାପାନ ସହିତ ପର୍ଯ୍ୟଟନ ବ୍ୟବସାୟର ବିକାଶ ଲାଗି ମୁଖିଆ ଜରିଆ ହେବ ବୋଲି ବୈଠକରୁ ଜଣାପଡ଼ିଛି। ରାଜ୍ୟର ଜୁଆନ ପିଲାଟୁକେଲମାନଙ୍କୁ ଜାପାନର ନିଯୁକ୍ତି ସୁଯୋଗ ଦେବା ଲକ୍ଷ୍ୟଟି ଜାପାନର କେତେଟା ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି। ଓଡ଼ିଶାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଜାପାନର 73 ରାଜ୍ୟ ଗସ୍ତ କରିକରି କଳା ସଂସ୍କୃତି ଇତିହାସ ଆଉ ଐତିହ୍ୟ କ୍ଷେତ୍ରଟି ଦୁଇ ଦେଶ ବିଷୟରେ ଭଲ ସମ୍ପର୍କ ସ୍ଥାପନା କରିବେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଲ ଆଜି ବାହାରିଛି। ଏକାସାଙ୍ଗେ ବିଜ୍ଞାନ କଳା ବାଣିଜ୍ୟ ଆଉ ଧନ୍ଦାମୂଳକ ପରୀକ୍ଷା ଫଲ ବାହାରିଛି। ମଧ୍ୟାହ୍ନ 12:30 ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଲ ଘୋଷଣା କରିଛନ୍। ଏ ବଛର ରାଜ୍ୟର ପାସ୍ ହାର 85.85% ରହିଛି। ବିଜ୍ଞାନଟି ପାସ୍ ହାର 88.82%, କଳାଥି 84.50%, ବାଣିଜ୍ୟଟି 88.07% ଆଉ ଧନ୍ଦାମୂଳକ ଶିକ୍ଷାଟି 77.62% ରହିଛି। ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଲ results.orissa.gov.in ଆଉ results.digilocker.gov.in ନୁ ଜାଣିପାରିବେ। ଏକ୍ସ ରେଗୁଲାର ଆଉ ରେଗୁଲାର ବର୍ଗଟି ମୋଟ 398,090 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିର୍ ଭିତରୁ 341,781 ଜଣ ଛାତ୍ରଛାତ୍ରୀ ପାସ୍ ହୋଇଛନ୍। କଲାଥି ସମ୍ବଲପୁର ଜିଲ୍ଲା 99.48% ସର୍ବାଧିକ ଉତ୍ତୀର୍ଣ୍ଣ ହାର ରହିଥିବା ବେଳେ ବାଣିଜ୍ୟଟି ବୌଦ୍ଧ ଜିଲ୍ଲା 100% ସର୍ବାଧିକ ଉତ୍ତୀର୍ଣ୍ଣ ହାର ରହିଛି। ଏବେ କାଲିନୁ ଛାତ୍ରଛାତ୍ରୀମାନେ ଡିଜି ଲକର୍ନୁ ମାର୍କସିଟ୍ ଡାଉନ୍ଲୋଡ଼ କରିପାରିବେ ବୋଲି ସୂଚନା ଦିଆଯାଇଛି। ଏ ବଛର ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। ଜୁଲାଇ ମାସର ପହିଲା ହପ୍ତାଟି ଏ ପରୀକ୍ଷା ହେବା। ଯୁକ୍ତ ଦୁଇ ପରୀକ୍ଷା ଫଲ ବାହାରବାର ଉତ୍ତରୁ ମନ୍ତ୍ରୀ ଶ୍ରୀ ଗଣ୍ଡ ଏ ସୂଚନା ଦେଇଛନ୍। ସେ କହିଛନ୍ ଛାତ୍ରଛାତ୍ରୀମାନଙ୍କୁ କେନ୍ସି ଗୋଟେ ବିଷୟଟି ଇମ୍ପ୍ରୁଭମେଣ୍ଟ ଲାଗି ସୁଯୋଗ ଦିଆଯିବା। ପରୀକ୍ଷାର୍ଥୀ ସେ ବିଷୟ ପାସ୍ କରିଥିଲେ ଯାଇକରି ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ ବୋଲି କୁହାଯାଇଛି। ଆଗକେ ହେବାରକେ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷା ନିରାପଦ ଆଉ ନିରପେକ୍ଷ ଭାବେ କରାବାର ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଡ଼ା ସୁରକ୍ଷା ବ୍ୟବସ୍ଥା ଆଉ ଅତ୍କା ସତର୍କତା ଉପରେ ଜୋର୍ ଦେଇଛନ୍। ଆଜି ନୂଆଦିଲ୍ଲୀନ କେନ୍ଦ୍ରୀୟ ସୁରକ୍ଷା ଆଉ ଗୋଇନ୍ଦା ସଂସ୍ଥାମାନଙ୍କ ସାଙ୍ଗେ ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକଟି ଶ୍ରୀ ପ୍ରଧାନ ଅଧ୍ୟକ୍ଷତା କରିଛନ୍। ପ୍ରତିଯୋଗିତାମୂଳକ ପରୀକ୍ଷାକେ ନେଇକରି ବେନାମୀ ଅନ୍ଲାଇନ୍ ଗ୍ରୁପ୍ଟି ଭୁଲ ସୂଚନା ଛାପବାରକେ ନେଇକରି ବୈଠକଟି ଚିନ୍ତା ପ୍ରକଟ କରାଯାଇଛି। ଏତାକେ ଗମ୍ଭୀରତାର ସହିତ ନେଇକରି ମନ୍ତ୍ରୀ ଏନ୍ତା ନେଟୱାର୍କମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାରକେ ନିର୍ଦ୍ଦେଶ ଦେଇଛନ୍। ସୋସିଆଲ ମିଡ଼ିଆ ପ୍ଲାଟଫର୍ମମାନଙ୍କେ ଶିକ୍ଷା ମନ୍ତ୍ରଣାଳୟ ଏନ୍ଟିଏ ଆଉ ଆଇନ ପ୍ରବର୍ତ୍ତନ ସଂସ୍ଥା ମିଶିକରି ଭୁଲ ସୂଚନାକେ ରୋକବାର ଆଉ ପରୀକ୍ଷା ବ୍ୟବସ୍ଥାର ବିଶ୍ୱସନୀୟତାକେ ବଜାୟ ରଖବାର ବାବଦେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 31 ତାରିଖ ରବିବାର ଦିନ ସକାଳର 11:00 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ

0: କରବେ। ଏଇଟା ତାଙ୍କ 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଏତାର ଛଡ଼ା 1800117800 ଡାଏଲ୍ କରିକିରି ନିଜ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଏ ଏବା 29 ତାରିଖ ତକ ନିଜର ମତାମତ ଦେଇପାରିବେ। ବାଲେଶ୍ୱର ଚାନ୍ଦିପୁର ସମନ୍ଵିତ ପରୀକ୍ଷଣ କେନ୍ଦ୍ର ITR ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହୋଇଥିବା ସୂର୍ଯ୍ୟାସ୍ତ ୟୁନିଭର୍ସାଲ୍ ରକେଟ୍ ଲଞ୍ଚର ପ୍ରଣାଳୀର ଦୁଇଦିନିଆ ପରୀକ୍ଷଣ ସଫଳତାର ସହିତ ଶେଷ ହୋଇଛି। ପୁନେର ଗୋଟିଏ ଘରୋଇ ପ୍ରତିରକ୍ଷା ସଂସ୍ଥା ତରଫରୁ ପ୍ରସ୍ତୁତ ଏହି ଅତ୍ୟାଧୁନିକ ରକେଟ୍ ପ୍ରଣାଳୀ ଗଲା 18 ଆଉ 19 ତାରିଖ ନିଜର ଶକ୍ତିର ପ୍ରଦର୍ଶନ କରିବାର ସହିତ ସବୁ ସାମରିକ ଲକ୍ଷ୍ୟ ହାସଲ କରିଛି। ମିଳିଥିବା ସୂଚନା ଅନୁସାରେ ଏହି ପରୀକ୍ଷଣଟି ସୂର୍ଯ୍ୟାସ୍ତ ରକେଟ୍ର 2 ଭିନ୍ ଭିନ୍ ସଂସ୍କରଣ ବ୍ୟବହାର କରାଯାଇଥିଲା। ଇତର ସଫଳ ପରୀକ୍ଷଣ ଉତ୍ତରୁ ସେନା ଅଧିକାରୀ ଆଉ ପ୍ରତିରକ୍ଷା ବିଜ୍ଞାନୀମାନେ ଖୁସି ଜାହିର କରିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ SIR ଗୋଟିଏ ଜରୁରୀ କ୍ଷେପ ଆଇଷ୍ଟାନ ମୂଲ ହୋଇଛି। ଗଲା ମଧ୍ୟରାତ୍ରିନୁ ପୁରୁଣା ଭୋଟର ତାଲିକାକେ ରଦ୍ଦ କରାଯାଇଛି। ଆଇଷ୍ଟାନ ପରିଗଣନା ଫର୍ମ ଛାପବାର କାମ ମୂଲ ହୋଇଛି। ରାଜ୍ୟର 3,40,00,000 ନୁ ଅଧିକା ଭୋଟରମାନଙ୍କ ଲାଗି ସମାନ ସଂଖ୍ୟକ ପରିଗଣନା ଏନ୍ୟୁମରେସନ୍ ଫର୍ମ ଛାପବାର କାମ କରାଯିବା ବୋଲି ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର କହିଛନ୍। ଇ ଫର୍ମ ଛପା ହେବାର ଉତ୍ତରୁ ଇ ମାସର 30 ତାରିଖନୁ ବୁଥ୍ ସ୍ତରୀୟ ଅଧିକାରୀମାନେ ଘର ଘର ଯାଇକରି ଭୋଟରମାନଙ୍କୁ ଫର୍ମ ଦେବେ। ଦରକାର ଜାଗାନ ସମ୍ପୃକ୍ତ ଭୋଟରମାନଙ୍କର ଅନୁପସ୍ଥିତି ବୁଥ୍ ସ୍ତରୀୟ ଅଧିକାରୀମାନେ ସର୍ବାଧିକ 3 ସେମାନଙ୍କ ନିକେ ଯିବେ। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ସୂଚନା ଅନୁସାରେ ପରିଗଣନା ଫର୍ମ ସବୁ ଛାପବାର ଲାଗି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ସୂଚନା ଅନୁସାରେ ଏହି ଫର୍ମଟି ଭୋଟରମାନଙ୍କର ଫଟୋ ସହିତ ଅଲଗା ଜରୁରୀ ତଥ୍ୟ ରହିଛି। ଏ ବାବଦରେ ଶ୍ରୀ ମିଶ୍ର କହିଛନ୍ତି
1: ଯେଉଁ ଏନ୍ୟୁମେରେସନ୍ ଫର୍ମ ଗୁଡ଼ିକ ବର୍ତ୍ତମାନ ଡାଉନଲୋଡ୍ ହୋଇଗଲାଣି, ସବୁ ଜିଲ୍ଲାରେ ସବୁ କନ୍ଷ୍ଟିଚୁଏନ୍ସି ପାଇଁ ଡାଉନଲୋଡ୍ ହୋଇଯାଇଛି। ଆମେ ତାପରେ ୟାକୁ ତାର ଯେଉଁ ପ୍ରିଣ୍ଟିଂ କାମ ସାରିବ ତାକୁ ଆମେ ମୁଦ୍ରଣ କରିବୁ। ଏଇଟା ସରିସାରିଲା ପରେ 30/5 ଆରମ୍ଭ କରିକି 28/6 ପର୍ଯ୍ୟନ୍ତ ପାଖାପାଖି ଗୋଟେ ମାସ ଆମର ଯେଉଁ BLO ମାନେ ବୁଥ୍ ସ୍ତରୀୟ ଅଧିକାରୀମାନେ ଅଛନ୍ତି ସେମାନେ ଘରକୁ ଘର ଯାଇ ଏଇ ଯେଉଁ ଫର୍ମ ଗୁଡ଼ିକ ବିତରଣ କରିବେ। ସେଇ ଫେଜ୍ଟି ଆମ ପାଇଁ ବହୁତ କ୍ରୁସିଆଲ୍ ଅଛି। ଆମେ ଚେଷ୍ଟା କରୁଛୁ ସେଇଠି ଯେମିତି କୌଣସି ପ୍ରକାର ଅସୁବିଧା ନହୋଇକି ସମସ୍ତଙ୍କ ପାଖକୁ ସେମାନେ ପହଞ୍ଚି ପାରିବେ। ସେ ଯେଉଁ BLO ମାନେ ଅଛନ୍ତି ସେମାନେ ଅନ୍ତତଃ 3-4 ପର୍ଯ୍ୟନ୍ତ ତାଙ୍କର ବୁଥ୍ରେ ସେମାନେ ରହିବେ। ଯଦି କୌଣସି କାରଣବଶତଃ କେହି ତାଙ୍କୁ ଭେଟିପାରିଲେ ନାହିଁ କିମ୍ବା ଇଏ ତାଙ୍କୁ ମଧ୍ୟ ପାଇଲେ ନାହିଁ, ତାହେଲେ ସେଇଠି ଆସିକି ମଧ୍ୟ ସେ ତାଙ୍କର ଫର୍ମ ନେଇପାରିବେ ଏବଂ ଦେଇପାରିବେ।
0: ଜ୍ୟେଷ୍ଠ ମାସର ଅନ୍ଧାର ପଖର ଚତୁର୍ଥୀ ତିଥିନ ପୁରୀ ଶ୍ରୀମନ୍ଦିରନ ଆଜି ମହାପୁରୁମାନଙ୍କର ବନକ ଲାଗି ନୀତି ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବାର ଉତ୍ତରୁ ସଞ୍ଜର 6 ମୁଲ ହୋଇକରି ରାତି 10 ତକ ଏ ନୀତି ଚାଲବା। ବନକଲାଗି ନୀତି ଗୋଟିଏ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉମାନଙ୍କର ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ପୃଥିବୀ ସୁସ୍ଥ ରଖବାଟି ମହୁମାଛିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଆଉ ସେମାନେ ସାମ୍ନା କରୁଥିବା ବହୁତ ଆହ୍ୱାନର ମୁକାବିଲା ଲାଗି ସଚେତନତା ସୃଷ୍ଟି ଉଦ୍ଦେଶ୍ୟ ଆଜି ବିଶ୍ୱ ମହୁମାଛି ଦିବସ ପାଳନ କରାଯାଉଛି। ପରାଗରଣ ବହନକାରୀ ଭାବେ ମହୁମାଛିମାନଙ୍କର ମହତ୍ତ୍ୱ, ସମାଜର ସନ୍ତୁଳନ ରକ୍ଷାକାରୀ ଭାବେ ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟ ମିଳିତ ଜାତିସଂଘ ସାଧାରଣ ସଭା ତରଫ 2018 ଆଜି ଦିନକେ ବିଶ୍ୱ ମହୁମାଛି ଦିବସ ଭାବେ ପାଳନ କରାଯାଇଛି। ଏ ବଛର ଏ ଦିବସର ବାର୍ତ୍ତା ରହିଛି ମହୁମାଛି ସାଙ୍ଗେ ମିଶିକରି ଲୋକର ଲାଗି ଆଉ ପୃଥିବୀ ଲାଗି ଏ ସହଭାଗିତା ଆମକୁ ବଞ୍ଚେଇ ରଖ୍ସି। ମନୁଷ୍ୟ ଆଉ ପରିବେଶର ମଙ୍ଗଳ ଲାଗି ହଜାର ହଜାର ବଛର ଧରିକରି ମହୁମାଛି ଚାଷର ପାରମ୍ପରିକ ଜ୍ଞାନ ସାଙ୍ଗେ ଆଧୁନିକ ପ୍ରଯୁକ୍ତିର ମିଶ୍ରଣ ଲାଗି ମହୁମାଛି ଆଉ ମନୁଷ୍ୟ ଲାଭ ପାଇବେ ବୋଲି ଏ ବଛରର ବାର୍ତ୍ତା ଦେଇଛି। ସ୍ଥାୟୀ ମହୁମାଛି ପାଳନ, ଖାଦ୍ୟ ସୁରକ୍ଷା ଆଉ ପରିବେଶ ପରିସଂସ୍ଥାନ ଥି ଏ ପରଗମାନଙ୍କର ଜରୁରୀ ଭୂମିକା ଉପରେ ପରିବେଶବିତ୍ମାନେ ଗୁରୁତ୍ୱାରୋପ କରିଛନ୍। ବୌଦ୍ଧ ଜିଲ୍ଲାନ 2025-26 ଖରିଫ ବିପଣନ ବଛର ଲାଗି ଡାଲୁଆ ଧାନଘିନା ପ୍ରସ୍ତୁତି ବାବଦ ଜିଲ୍ଲାସ୍ତରୀୟ ବୈଠକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହନ ହୋଇଯାଇଛି। ବୈଠକଟି କଣ୍ଟାମାଲ ବିଧାୟକ ଆଉ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କହ୍ନେଇ ଚରଣ ଡାଙ୍ଗ ଯୋଗ ଦେଇକରି ଚାଷୀମାନଙ୍କର ସୁବିଧା ଆଉ ଧାନଘିନାକେ ଠିକ୍ ଭାବେ କରବାର ଉପରେ ଜୋର ଦେଇଛନ୍। ଏ ଚଲତି ଡାଲୁଆ ଋତୁ ଲାଗି ଜିଲ୍ଲାନ ପହିଲା କ୍ଷେପେ 188,950 କ୍ୱିଣ୍ଟାଲ ଧାନ ଘିନ୍ବାର ଲକ୍ଷ୍ୟ ଧାରିଜ କରାଯାଇଛି। ରାଜ୍ୟର ବଡ଼ଭାଗ ଜାଗାନ ଗରମ ଆଉ ଗୁଲୁଗୁଲି ପାଗ ଲାଗି ରହିଛି। ପଶ୍ଚିମ ଓଡ଼ିଶାର ବହୁତ ଜାଗାର ତାପମାତ୍ରା 40 ଡିଗ୍ରୀ ଉପରେ ରହୁଥିବାର ସୂଚନା ମିଳିଛି। ଏବା ହପ୍ତେ ତକ ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାନ ତାପମାତ୍ରା 2-3 ଡିଗ୍ରୀ ତକ ବଢ଼ବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କୁହାଯାଇଛି। ସେଆଡ଼େ 46 ଡିଗ୍ରୀ ତାପମାତ୍ରା ସହିତ ଝାରସୁଗୁଡ଼ା ହୋଇଛି ରାଜ୍ୟର ସବୁନୁ ତତଲା ସହର।

ସମ୍ବଲପୁର ରେକର୍ଡ ହେଲା 45 ଡିଗ୍ରୀ ସେଲସିୟସ୍। ଶେଷ ମୁଖ୍ୟ ଖବର ଫେର ଘାଏ ଓଡ଼ିଶାନ ପୁଞ୍ଜିନିବେଶ ଆଉ ଶିଳ୍ପାୟନ କ୍ଷେତ୍ରଟି ଅଧିକା ସହଯୋଗ କରିବା ଜାପାନ କହିଲେ ମୁଖ୍ୟମନ୍ତ୍ରୀ। ବାହାରିଲା ଯୁକ୍ତ 2 ପରୀକ୍ଷା ଫଳ, ରାଜ୍ୟ 85.85% ପରୀକ୍ଷାର୍ଥୀ ହେଲେ ପାସ୍। ରାଜ୍ୟ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଗୋଟିଏ ଜରୁରୀ କ୍ଷେପ ଆଷ୍ଟନ ହେଲା ମୁଁ ଆଉ ଏ ହପ୍ତାହର ଶେଷ ତକ ରାଜ୍ୟରେ ଭିନ୍ ଭିନ୍ ଜାଗାନ 2-3 ଡିଗ୍ରୀ ତକ ବଢ଼ବା ତାପମାତ୍ରା। ପାଣିପାଗ ବିଭାଗର ସୂଚନା। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଇଟାଲୀ ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ସହଭାଗିତାରେ ପରିଣତ କରିବାକୁ ଉଭୟ ଦେଶର ଗୁରୁତ୍ୱ, ଆମେରିକା ଇରାନ ସଂଘର୍ଷ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ, ଜାତିସଂଘର ଆକଳନ, ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ଇବୋଲା ପ୍ରକୋପକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତର ଦ୍ୱିତୀୟ ଦିନରେ ରୋମ୍ଠାରେ ତାଙ୍କ ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ସହ ପ୍ରତିନିଧିସ୍ତରୀୟ ବୈଠକ କରିଛନ୍ତି। ଉଭୟ ପକ୍ଷ ମଧ୍ୟରେ ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ସ୍ୱଚ୍ଛ ଶକ୍ତି ଏବଂ ରଣନୈତିକ ସହଭାଗିତା କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଛି। ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ତଥା ବୈଷୟିକ ବିକାଶ ଉପରେ ମଧ୍ୟ ଉଭୟ ନେତା ମତ ବିନିମୟ କରିଛନ୍ତି। ପ୍ରତିନିଧି ମଣ୍ଡଳୀସ୍ତରୀୟ ଆଲୋଚନା ପରେ ଉଭୟ ନେତା ଏକ ପ୍ରେସ୍ ବିବୃତ୍ତିରେ ଏହା ପ୍ରଦାନ କରିଥିଲେ। ଭାରତ ଏବଂ ଇଟାଲୀ ସେମାନଙ୍କର ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ସ୍ୱତନ୍ତ୍ର ରଣନୈତିକ ସହଭାଗିତାକୁ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଘୋଷଣା କରିଛନ୍ତି। ସେ କହିଛନ୍ତି ଭାରତ ଇଟାଲୀ ପ୍ରତିରକ୍ଷା ଶିଳ୍ପ ରୂପରେଖ ସାମରିକ ହାର୍ଡୱେୟାର ମିଳିତ ବିକାଶ ଏବଂ ଉତ୍ପାଦନ ପାଇଁ ପଥ ଉନ୍କକ୍ତ କରିଛି। ଏଥିସହ ସାମୁଦ୍ରିକ କ୍ଷେତ୍ରରେ ଉଭୟ ଦେଶ ଜାହାଜ ଚଳାଚଳ, ବନ୍ଦର ଆଧୁନିକୀକରଣ, ପରିବହନ ଓ ରେଳ ଅର୍ଥନୀତି ଏକତ୍ର କାମ କରିବା ପାଇଁ ସହମତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମ୍ପ୍ରତି ପଶ୍ଚିମ ଏସିଆ, ୟୁକ୍ରେନ୍ ଏବଂ ଅନ୍ୟାନ୍ୟ ବୈଷୟିକ ଉତ୍ତେଜନା ପରିସ୍ଥିତି ସମ୍ପର୍କରେ ଦୁଇ ଦେଶ ନିରନ୍ତର ଯୋଗାଯୋଗରେ ରହିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଅନ୍ତର୍ଜାତୀୟ ବିବାଦ ପ୍ରସଙ୍ଗରେ ଭାରତର ଭୂମିକାକୁ ଦୋହରାଇ ସେ ସମସ୍ତ ପ୍ରସଙ୍ଗ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମାଧାନ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉଭୟ ଦେଶ ଆତଙ୍କବାଦକୁ ମାନବତା ପାଇଁ ଏକ ବଡ଼ ବିପଦ ବୋଲି ଅଭିହିତ କରିବା ସହ ଆତଙ୍କୀ ପାଣ୍ଠି ଯୋଗାଣ ବିରୁଦ୍ଧରେ ସେମାନଙ୍କର ମିଳିତ ପ୍ରୟାସ ଏକ ବୈଷୟିକ ଉଦାହରଣ ସୃଷ୍ଟି କରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ନେତୃତ୍ୱରେ ଦ୍ୱିପକ୍ଷୀୟ ସମ୍ପର୍କ ବୃଦ୍ଧି ପାଇବା ସହ ନୂତନ ଗତି ଏବଂ ଆତ୍ମବିଶ୍ୱାସ ପ୍ରାପ୍ତ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି।
2: ଭାରତ ଓ ଇଟାଲୀ କେ ବିଚ୍ କରିବୀ ସହଯୋଗ ଓ ସାମଞ୍ଜସ୍ୟକୁ ଦର୍ଶାତା ହେ। उनके नेतृत्व में हमारे संबंधों को नई गति, नई दिशा और नया आत्मविश्वास मिला है। मुझे खुशी है कि हम अपने संबंधों को अपग्रेड करते हुए स्पेशल स्ट्रेटेजिक पार्टनरशिप की घोषणा कर रहे हैं।
1: ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି ଉଭୟ ଦେଶ ମଧ୍ୟରେ ବନ୍ଧୁତା, ସମ୍ମାନ ଏବଂ ପାରସ୍କରିକ ବିଶ୍ୱାସ ଉପରେ ଆଧାରିତ। ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଜାହାଜ ଚଳାଚଳ ସ୍ୱାଧୀନତା ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଉଭୟ ପକ୍ଷ ଭାରତ ଇଟାଲୀ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ବ୍ୟାପକ ବିଚାର ବିମର୍ଶ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମେଲୋନି କହିଛନ୍ତି। ଶ୍ରୀ ମୋଦି ଭାରତ ଓ ୟୁରୋପୀୟ ସମ୍ପର୍କକୁ ସଶକ୍ତ କରିବା କ୍ଷେତ୍ରରେ ଇଟାଲୀର ସମର୍ଥନକୁ ଉଚ୍ଚ ପ୍ରଶଂସା କରିବା ସହିତ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ବିନିର୍ମାଣ ଏବଂ ନିରନ୍ତର ବିକାଶ କ୍ଷେତ୍ରରେ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆମେରିକା ଓ ଇରାନ ସଂଘର୍ଷ ଯୋଗୁଁ ସୃଷ୍ଟ ବୈଷୟିକ ଅନିଶ୍ଚିତତା ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ ବୋଲି ଜାତିସଂଘ ଆକଳନ କରିଛି। ଚଳିତ ବର୍ଷ ଅଭିବୃଦ୍ଧି ହାର 6.4% ରହିପାରେ ବୋଲି ଜାତିସଂଘ କହିଛି। ବିଶ୍ୱ ଅର୍ଥନୈତିକ ପରିସ୍ଥିତି ଏବଂ ସମ୍ଭାବନା ସଂକ୍ରାନ୍ତ ପ୍ରକାଶିତ ରିପୋର୍ଟ ଉପରେ ଆଲୋକପାତ କରି ଗଣମାଧ୍ୟମକୁ ସୂଚନା ଦେଇ ଜାତିସଂଘର ବରିଷ୍ଠ ଅର୍ଥନୀତିଜ୍ଞ ଇଙ୍ଗୋ ପିଟ୍ରେ ଦୃଢ଼ ଖାଉଟି ଚାହିଦା, ନିବେଶ ଏବଂ ସେବା ରପ୍ତାନୀରେ ଅଭିବୃଦ୍ଧି ଭାରତର ଅର୍ଥନୀତିକୁ ସଶକ୍ତ କରୁଛି ବୋଲି କହିଛନ୍ତି। ଜାତିସଂଘ ଅର୍ଥନୈତିକ ବିଶ୍ଳେଷଣ ଏବଂ ନୀତି ବିଭାଗ ନିର୍ଦ୍ଦେଶକ ଶାନ୍ତନୁ ମୁଖାର୍ଜୀ ଭାରତର ବିବିଧ ଅର୍ଥନୀତି, ଢାଞ୍ଚାଗତ ସଂସ୍କାର ଏବଂ ଉନ୍ନତ ଟିକସ ରାଜସ୍ୱକୁ ଏକ ପ୍ରମୁଖ ଶକ୍ତି ଭାବେ ଅଭିହିତ କରିଛନ୍ତି। ଏଥିସହ ଭାରତର ବିବିଧ ଶକ୍ତି ଉତ୍ସ, ଦୃଢ଼ ବିଶୋଧନ କ୍ଷମତା, ବୃହତ ବୈଦେଶିକ ମୁଦ୍ରାଭଣ୍ଡାର ଏବଂ ଆର୍ଥିକ ନମନୀୟତା, ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ଅବରୋଧ ଯୋଗୁଁ ବର୍ଦ୍ଧିତ ତୈଳ ମୂଲ୍ୟ ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଏବଂ ନିରପେକ୍ଷ ଭାବେ ପରିଚାଳନା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବା ଉପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଆଜି କେନ୍ଦ୍ରୀୟ ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ ଏହା କହିଛନ୍ତି। ବୈଠକରେ ବେନାମୀ ଅନ୍ଲାଇନ୍ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କିତ ଭୁଲ ସୂଚନାର ବ୍ୟାପକ ପ୍ରସାର ଉପରେ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି। ଏପରି ନେଟ୍ୱର୍କଗୁଡ଼ିକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକ ଶିକ୍ଷା ମନ୍ତ୍ରଣାଳୟ, ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଏବଂ ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉଚିତ ବୋଲି ଶ୍ରୀ ପ୍ରଧାନ ମତ ଦେଇଛନ୍ତି। ଏଥିସହ ସେ କହିଛନ୍ତି ଏହାଦ୍ୱାରା ଭୁଲ ସୂଚନାର ପ୍ରସାରଣକୁ ଶୀଘ୍ର ରୋକାଯାଇପାରିବା ସହ ପରୀକ୍ଷା ପରିଚାଳନା ସୁବ୍ୟବସ୍ଥିତ ହୋଇପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ଏବଂ ସମାଜକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ପାଇଁ ଭାରତୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ସମସ୍ତ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରି ଆଗକୁ ବଢ଼ିବାକୁ ପଡ଼ିବ। ରାଷ୍ଟ୍ରପତି ଭବନରେ ଆଜି 2024 ବ୍ୟାଚ୍ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ଶ୍ରୀମତୀ ମୁର୍ମୁ ଭେଟିଥିଲେ। ଅଧିକାରୀମାନେ ଭବିଷ୍ୟତରେ ବିଭିନ୍ନ କ୍ଷେତ୍ରରେ କାମ କରିବା ଏବଂ ବିଶେଷଜ୍ଞ ଦଳର ନେତୃତ୍ୱ ନେବାର ଅନନ୍ୟ ଅଭିଜ୍ଞତା ହାସଲ କରିବେ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ଜନସ୍ୱାର୍ଥ କ୍ଷେତ୍ରରେ ପ୍ରତିଷ୍ଠିତ ସରକାରୀ ବ୍ୟବସ୍ଥା ସହ ସମନ୍ୱୟ ରଖି ଠିକ୍ ନିଷ୍ପତ୍ତି ନେବା ଉପରେ ରାଷ୍ଟ୍ରପତି ପ୍ରଶାସନିକ ସେବା ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଅଟଳ ନବସୃଜନ ଅଭିଯାନରେ ନୀତି ଆୟୋଗ ଜାମ୍ମୁ ଏବଂ କାଶ୍ମୀରରେ 500 ନୂତନ ଅଟଳ ଟିଙ୍କରିଂ ଲ୍ୟାବ୍ ଏଟିଏଲ୍ ପ୍ରତିଷ୍ଠା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଏହି ପଦକ୍ଷେପ ଜାମ୍ମୁ କାଶ୍ମୀରର ବିଦ୍ୟାଳୟ ଶିକ୍ଷା ବିଭାଗ ଏବଂ କାଶ୍ମୀର ବିଶ୍ୱବିଦ୍ୟାଳୟ ସହ ମିଳିତ ଭାବେ କାର୍ଯ୍ୟକାରୀ କରାଯାଉଛି। ଏକ ବିବୃତ୍ତିରେ ନୀତି ଆୟୋଗ କହିଛି 500 ନୂତନ ଅଟଳ ଟିଙ୍କରିଂ ଲ୍ୟାବ୍ ଭୌଗୋଳିକ ଭାବେ ଆହ୍ୱାନପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ଏକ ଅନ୍ତର୍ଭୁକ୍ତିପୂର୍ଣ୍ଣ ନବସୃଜନ ଇକୋସିଷ୍ଟମ ନିର୍ମାଣ କରିବା କ୍ଷେତ୍ରରେ ପ୍ରମୁଖ ଉପାଦାନ ହେବା

0: ଅବସରରେ ଅଟଳ ନବସୃଜନ ଅଭିଯାନର ନିର୍ଦ୍ଦେଶକ ଦୀପକ ବାଗ୍ଲା କହିଛନ୍ତି ଏହି ପ୍ରୟୋଗଶାଳାଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ପରୀକ୍ଷଣ ଏବଂ ବାସ୍ତବ ଦୁନିଆର ଆହ୍ୱାନଗୁଡ଼ିକୁ ସମାଧାନ କରିବା ପାଇଁ ସଶକ୍ତ କରିବ। ଏଟିଏଲ୍ ପାଇଁ ଆବେଦନରେ ସରକାରୀ ବେସରକାରୀ ତଥା ଅନୁଦାନପ୍ରାପ୍ତ ବିଦ୍ୟାଳୟ କେନ୍ଦ୍ରୀୟ ବିଦ୍ୟାଳୟ ସେନା ଗୁଡ଼ୱିଲ୍ ସ୍କୁଲ୍ ଏବଂ ଜବାହର ନବୋଦୟ ବିଦ୍ୟାଳୟ ଭଳି ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଏଥିରେ ଅନ୍ତର୍ଭୁକ୍ତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଦକ୍ଷିଣ କୋରିଆ ରାଜଧାନୀ ସିଓଲରେ ସେଠାକାର ପ୍ରତିରକ୍ଷା ଅଧିଗ୍ରହଣ କାର୍ଯ୍ୟକ୍ରମ ପ୍ରଶାସନ ମନ୍ତ୍ରୀ ଲି ୟୋଙ୍ଗ ଚୁନ୍ଙ୍କୁ ଭେଟିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂ କହିଛନ୍ତି ବୈଠକରେ ଉଭୟ ପକ୍ଷ ମିଳିତ ବିକାଶ ଉତ୍ପାଦନ ଏବଂ ରପ୍ତାନୀ ପାଇଁ ଏକମତ ହୋଇଛନ୍ତି। ଦୁଇ ଦେଶର ନବସୃଜନ ଇକୋସିଷ୍ଟମକୁ ସମୁନ୍ନତ କରିବା ପାଇଁ ମହତ୍ୱାକାଂକ୍ଷୀ କାଇଣ୍ଡ ଏକ୍ସ ପଦକ୍ଷେପ ସମ୍ଭାବନାକୁ ଉନ୍ନତ କରିବା ସକାଶେ ରୂପରେଖ ପ୍ରସ୍ତୁତ କରିବା ନେଇ ମଧ୍ୟ ବିଚାର ବିମର୍ଶ ହୋଇଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲ୍ୟଏଚ୍ଓ କହିଛି କଙ୍ଗୋ ଏବଂ ଉଗାଣ୍ଡାରେ ଇବୋଲା ଭୂତାଣୁ ବ୍ୟାପିବା ଜାତୀୟ ଏବଂ ଆଞ୍ଚଳିକ ସ୍ତରରେ ଅଧିକ ହୋଇଥିବା ବେଳେ ବିଶ୍ୱସ୍ତରରେ କମ୍ ରହିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଇବୋଲା ପ୍ରକୋପକୁ ଅନ୍ତର୍ଜାତୀୟ ସ୍ତରରେ ଏହାକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ବୋଲି ଘୋଷଣା କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ୍ ଅଧସନମ୍ ଘେବ୍ରେୟସ୍ କହିଛନ୍ତି ଯେ କଙ୍ଗୋରେ 51ଟି ମାମଲା ଏବଂ ଉଗାଣ୍ଡାରେ 2ଟି ଇବୋଲା ଭୂତାଣୁ ଚିହ୍ନଟ ମାମଲା ନିଶ୍ଚିତ ହୋଇଥିବା ବେଳେ 66ଟି ଘଟଣା ସନ୍ଦିଗ୍ଧ ଭୂତାଣୁଜନିତ ମାମଲା ଓ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ କଙ୍ଗୋରେ କାର୍ଯ୍ୟରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦଳର ଅଧିକାରୀ କହିଛନ୍ତି ଇବୋଲା ପ୍ରକୋପରେ ସେଠାରେ ଏପର୍ଯ୍ୟନ୍ତ 134ଟି ସନ୍ଦିଗ୍ଧ ମୃତ୍ୟୁ ହୋଇଛି। ପାଣିପାଗ ଉତ୍ତର ଏବଂ ମଧ୍ୟ ଭାରତରେ ଗ୍ରୀଷ୍ମ ପ୍ରକୋପ ବୃଦ୍ଧି ପାଇଛି। ଆଜି ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା 44 ଡିଗ୍ରୀ ଅତିକ୍ରମ କରିଛି। ରାଜସ୍ଥାନର 16 ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଛି। ପଞ୍ଜାବ ଏବଂ ହରିୟାଣାରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ଲହରୀର ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଆଗାମୀ ଏକ ସପ୍ତାହ ମଧ୍ୟରେ ଉତ୍ତର ପଶ୍ଚିମ ଏବଂ ମଧ୍ୟ ଭାରତରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଖେଳ ଖବର ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଅନୁଷ୍ଠିତ ହେବ। କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଇଟାଲୀ ଓ ଭାରତର ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ସହଭାଗିତାରେ ପରିଣତ କରିବାକୁ ଉଭୟ ଦେଶର ଗୁରୁତ୍ୱ ଆମେରିକା ଇରାନ ସଂଘର୍ଷ ସତ୍ତ୍ୱେ ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇ ରହିବ ଜାତିସଂଘର ଆକଳନ ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଇବୋଲା ପ୍ରକୋପକୁ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଅନୁଗୁଳ ଗସ୍ତରେ ଆସି ସହରର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ନୂତନ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ସେ ଶୈଳଶ୍ରୀ କ୍ଷେତ୍ର ପରିଦର୍ଶନ କରି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ପରେ ଆହାର କେନ୍ଦ୍ର ପରିଦର୍ଶନ କରି ଖାଦ୍ୟର ମାନ ଓ ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ତାମଡ଼ାର 29ତମ ପ୍ରାଧିକରଣ ବୈଠକରେ ଯୋଗଦେଇ ତାମଡ଼ାର ରାଜସ୍ୱ କାର୍ଯ୍ୟକାରିତା ଓ ବିଭିନ୍ନ ସମସ୍ୟା ସହ ମାର୍କେଟ୍ କମ୍ପ୍ଲେକ୍ସ ଏବଂ କଲ୍ୟାଣ ମଣ୍ଡପର ଉନ୍ନତିକରଣ ଉପରେ ଆଲୋଚନା କରିଥିଲେ। ସହରର ଖାଲି ସ୍ଥାନଗୁଡ଼ିକୁ ଉନ୍ନୟନ ଯୋଜନାରେ ସାମିଲ କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ମନ୍ତ୍ରୀ ପ୍ରାୟ 5,40,000 ଟଙ୍କା ବ୍ୟୟରେ 17ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରି କହିଥିଲେ
3: ତାମଡ଼ାର ଡେଭଲପମେଣ୍ଟ ଅଥରିଟି ଯୋଉ ଅଛି ଆମେ ପୁଙ୍ଖାନୁପୁଙ୍ଖ ଆଲୋଚନା କଲୁ ତାମଡ଼ାର ଯେତିକି ଡେଭଲପମେଣ୍ଟ ହେବା କଥା ଏରିଆ ଯେତିକି ବଢ଼ିଛି ଏରିଆ ଅନୁଯାୟୀ ଯାହା ଡେଭଲପମେଣ୍ଟ ହେବା କଥା ତାହା ହେଇପାରିବ ତେଣୁ ତାପରେ ଆମେ ବହୁ ଗୁରୁତ୍ୱ ଆରୋପ କରିଛେ ଏବଂ ଏଫୋର୍ଡେବଲ୍ ହାଉସିଂ ଏବଂ ମଲ୍ଟିପର୍ପଜ୍ ମାର୍କେଟ୍ କମ୍ପ୍ଲେକ୍ସ କେମିତି ବନିପାରିବ ଯେଉଁ ମାର୍କେଟ କମ୍ପ୍ଲେକ୍ସ ଏବେ ଅଛି।

0: ସିଏ 30-40 ବର୍ଷ ତଳର, ସିଏ ନଷ୍ଟ ହେବା ପରିସ୍ଥିତିରେ ଯାଇଛି। ଆଗକୁ କେମିତି ଆମେ ଆର ବୃଦ୍ଧି କରିବୁ ଏବଂ ଏରିଆକୁ ବଢ଼େଇବୁ, ଯେଉଁ ଏରିଆକୁ ନେଇଛୁ ସେଠି କେମିତି ଟାଉନ ଯେଉଁଟା ଟିପି ସ୍କିମ୍ରେ ଆମେ ଅଧିକରୁ ଅଧିକ ଡେଭଲପ୍ କରିବୁ ଲ୍ୟାଣ୍ଡକୁ ଏବଂ ଲୋକଙ୍କୁ ସୁବିଧାରେ ଯୋଗାଇ ଦେବୁ, ତା ପାଇଁ ମଧ୍ୟ ଆମେ ପ୍ଲାନିଂ କରିବୁ ଏବଂ ଏଫୋର୍ଡେବଲ୍ ହାଉସ୍ ଅଧିକରୁ ଅଧିକ କରିବୁ ଏବଂ ରେଣ୍ଟାଲ ହାଉସ୍ ମଧ୍ୟ ଏଠି କେମିତି କରିପାରିବୁ, ଯେଉଁମାନେ ସର୍ଭିସ୍ କରିବାକୁ ଆସୁଛନ୍ତି ବା କାମ କରିବାକୁ ଆସୁଛନ୍ତି, ଯେଉଁମାନେ କି ବସ୍ତି ଗଢ଼ି ଉଠୁଛି, ଯେଉଁପଟେ ସ୍ଲମ୍ ଏରିଆ ଗଢ଼ୁଛି, ତେଣୁ ସେୟାକୁ କମେଇବା ପାଇଁ ଆମେ ରେଣ୍ଟାଲ ହାଉସ୍, ଏଫୋର୍ଡେବଲ୍ ରେଣ୍ଟାଲ ହାଉସ୍ ମଧ୍ୟ କରିବା ପାଇଁ ପ୍ଲାନିଂ କରିଛୁ ଏବଂ ପିପିପି ମୋଡ୍ରେ ମଲ୍ଟିପର୍ପଜ୍ ମାର୍କେଟ କମ୍ପ୍ଲେକ୍ସ କରିବା ଏବଂ ବିଭିନ୍ନ ପ୍ରକାର ଦୋକାନ ଘରଠାରୁ ଆରମ୍ଭ କରି ରାସ୍ତାଘାଟର କଥା, ବିଜୁଳିର କଥା, ଏସବୁ କଥା ଯାହା ଆବଶ୍ୟକତା ଅଛି ତାକୁ କରିବା ପାଇଁ ଆଜି ମାନ୍ୟବର ବିଧାୟକମାନେ ମଧ୍ୟ ବିଭିନ୍ନ ପ୍ରସ୍ତାବ ଦେଲେ, ଚେୟାରମ୍ୟାନ୍ ମାନେ ମଧ୍ୟ କିଛି ପ୍ରସ୍ତାବ ଦେଲେ, ଏ ପ୍ରସ୍ତାବକୁ ଆଜି ଆମେ ପାରିତ କରିଛୁ ଏବଂ ଆଗାମୀ ଦିନରେ ତାମ୍ବଡ଼ାର ଅଫିସ୍ ସହିତ ନୂତନ ଅଫିସ୍ ଗୃହ ମଧ୍ୟ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
1: ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମିକମାନଙ୍କୁ ଦେଶର ପ୍ରକୃତ ବିନ୍ଧାଣୀ ବୋଲି କହିଥିଲେ। ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ସରକାରଙ୍କ ବିଭିନ୍ନ ଜନମଙ୍ଗଳକାରୀ ଯୋଜନା ବିଷୟରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମରେ 652 ଜଣ ହିତାଧିକାରୀଙ୍କୁ ମୋଟ 3,61,35,800 ଟଙ୍କାର ସହାୟତା ରାଶି ବଣ୍ଟନ କରାଯାଇଥିଲା। ଏଥିରେ ଶିକ୍ଷା, ବିବାହ, ପ୍ରସୂତିକାଳୀନ, ମୃତ୍ୟୁ ଓ ଅନ୍ତ୍ୟେଷ୍ଟି ସହାୟତା ସାମିଲ ରହିଥିଲା। ସେହିପରି 100 ଜଣ ନିର୍ମାଣ ଶ୍ରମିକ ଓ 200 ଜଣ ଅଣସଂଗଠିତ ଶ୍ରମିକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ଜନଗଣନା ଉପନିର୍ଦ୍ଦେଶକ ପବିତ୍ର କୁମାର ମହଲା ଦୁଇଦିନିଆ ଅନୁଗୁଳ ଗସ୍ତରେ ଆସି ଜିଲ୍ଲାରେ ଚାଲିଥିବା ଜନଗଣନା କାର୍ଯ୍ୟର ସମୀକ୍ଷା କରିଛନ୍ତି। ପ୍ରଥମ ଦିନରେ ସେ ବଅଁରପାଳ ତହସିଲ ଅଧୀନ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଦ୍ୱିତୀୟ ଦିନରେ ଶ୍ରୀ ମହଲା ଜିଲ୍ଲାର 13 ଚାର୍ଜର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଥିଲେ। ପରେ ସେ ଜିଲ୍ଲାପାଳ ଅବଦାଲ ମୁହମ୍ମଦ ଅଖତର ଓ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ ପ୍ରତାପ ପ୍ରୀତିମୟଙ୍କ ସହ ସାକ୍ଷାତ କରି ଜନଗଣନା କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କମିଟି ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କ ସମେତ ବିଭିନ୍ନ ଜନପ୍ରତିନିଧି ଓ ଅଧିକାରୀ ଯୋଗ ଦେଇଥିଲେ। ବୈଠକରେ ବର୍ଷାଋତୁ ପୂର୍ବରୁ ନାଳନର୍ଦ୍ଦମା ସଫା, ଆଶ୍ରୟସ୍ଥଳର ପ୍ରସ୍ତୁତି, ଶୁଖିଲା ଖାଦ୍ୟ ଓ ଔଷଧ ମହଜୁଦ, ଯନ୍ତ୍ରଚାଳିତ ବୋଟ୍ ସଜାଗ ରଖିବା, କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରିବା ଏବଂ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା। ଜିଲ୍ଲା ରେଡ୍କ୍ରସ ଶାଖା ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିଶ୍ୱ ରେଡ୍କ୍ରସ ଦିବସ 2026 ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସେବା ଓ ମାନବିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଅଧିକାରୀଙ୍କୁ ପ୍ରଶଂସାପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲାହାଲଚାଲରେ ଶୁଣିଲେ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
3: ଏତେବେଳେ ଯାହା ଶୁଣୁଥିଲେ କାର୍ଯ୍ୟକ୍ରମ ରିଲି କରି ପଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଆଜିର କୃଷି ସଂସାର କାର୍ଯ୍ୟକ୍ରମ।

0: ଇବା ଲତା,
1: ହଁ ଗୋ ବୋହୁ,
0: ଇଏ ଜୁହାର ଜୁହାର। ଇବେଟା ମୁଇଁ ଆଇଲି ଯେ କାଣା ଦେଖୁଛେ, କାଇଁ ଚିନ୍ତାରେ ବୋଇଛ?
1: ହଁ ଗୋ ବୋହୁ, ଟିକେ ଚିନ୍ତା ଥିଟା ପଡି ଯାଇଛେ।
0: ଇବା କାଁ ହେଲା ଯେ?
1: ଦେଖ, ଖାଲି ଆମେ ଆମର ଚିନ୍ତା କର୍ମା ବେଲେ ତ ନାଇଁ ହୁଏ। ସମାଜ ଥି ଜନମ ହେଇଛୁ ବେଲେ ଦେଶ ଦୁନିଆ ସମାଜ ଧରତୀ ପରିବେଶ ସବୁଥିର ତ ଚିନ୍ତା ଫେର ତ ଲାଗ୍ସି ନା, କେନ୍ତା ହଉଛେ ଯେ ଦେଖୁଛ ତ ଦେଶ ଦୁନିଆର କଥା।
0: ହଁ ଠିକ କହୁଛ ଯେ,
1: ବେଲେ ହେନ୍ତା ଆଜ ଗୁଟେ ନୂଆଟା ପଢ।

0: ସେମାନେ ହେତିଲାଗି ପଲଉଛନ୍ ଯେନୁ ମୁନୁଷ ମାନଙ୍କର ବସ୍ତି ଅଛେ ସେନୁ ଲାଗି ଯାଉଛନ୍, ଫେର ସେନୁ ମୁନୁଷ ମାନେ ଫେର ତ ଡରୁଛନ୍,
1: ହଁ ଡରବି ନାଇଁ କେ,
0: ଡରବି ନାଇଁ କେ, ସେମାନେ ବି ଡରିକିନା ସେମାନଙ୍କୁ ସେନୁ ଘୋଡ଼ାଲା ବେଲକେ ସେମାନେ ଅଧା ମରି ଯାଉଛନ୍, ଫେର କେନ୍କେ ଯାଇକିନା ରହୁଛନ୍, ହେନ୍ତା ଅବସ୍ଥା ହଉଛେ ଯେ ହେନ୍ତା କଲେ ଆମର ପରିବେଶଟା କେନ୍ତେ ବଞ୍ଚବା ଆର୍ କେନ୍ତା କର୍ମା ଆମେ ମାନେ ବୋଲୁଛେ।
1: ହଁ ଆମର ବି ତ ଭୁଲ ରହିଛେ ଗା, ଆମେ ବି ଶୁଣ ତ ତାଙ୍କର ରହିବାର ଜାଗାକେ ଆମେ ଯଦି ପଶ୍ମା ହେଲା ତାଙ୍କୁ କ୍ଷତି କର୍ମା ତ ସେ ତାଙ୍କର ପ୍ରଭାବ ବି ଆମର ଉପରେ ଯେନ୍ତା କରି ହେଲେ ପଡ଼ବା
0: ପଡ଼ବା। ଆର୍ ସେମାନେ ଯେନ୍ ଫୁଲ ନୁ ଫୁଲ କେ ବସନ୍ କି ସବୁଆଡ଼େ ଯେନ୍ ବସୁଛନ୍, ସେମାନେ ସେଟା ଯେନ୍ ଆମର ଯେନ୍ ହଉଛେ ଯେନ୍ ଆମର ପନିପରିବା ଚାଷ ବାସ ଯେନ୍ ହଉଛେ ଗୁଟେ ଠାନୁ ଯେନ୍ ଆଉ ଗୁଟେ ଠାନ୍ କେ ସେମାନେ ବସୁଛନ୍, ସେଥୁ ହିଁ ତ ଆମର ସବୁ ଫସଲଟା ହଉଛି। ଆର୍ ଦେଖ ସେ ମହୁ ତ ଗୁଟେ ମହୁ ତ ମହୁ ଆମକୁ ଭଲ ମହୁ ବି ସେମାନଙ୍କର ଲାଗି ମିଳିପାରୁଛେ, ଇହାଦେ ଆମକୁ ସରକାର କହୁଛନ୍ ମହୁମାଛି ଚାଷ କରବାର ଲାଗି ବି ବହୁତ ପ୍ରୋତ୍ସାହନ ବି ଦଉଛନ୍, ସରକାରଙ୍କର ବହୁତ ରିହାତି ଯୋଜନା ମାନେ ବି
1: ଅଛି,
0: ଘରେ ସେ କାଠ ଘର ବାକସ କରିକିନା ବି ଆମେ ଛୋଟ ଜାଗା ଥି ବି ଆମେ ମହୁମାଛି ଚାଷ
1: କରିପାରମା,
0: ହେଲେ ଆମର ଜଙ୍ଗଲ ଥି ଯେନ୍ ଆମର ମହୁମାଛି ମାନେ ଯେନ୍ ରହୁଛନ୍, ଆମର ଯେନ୍ ପ୍ରାକୃତିକଟା ସେମାନଙ୍କର ଇହାଦେ ରହିବାରଟା ବଞ୍ଚବାରଟା ଇହାଦେ ବିପଦ ହେଇଗଲାନ ଇ ଜଙ୍ଗଲ ଖେ ଲାଗି।
1: ହଁ ପରେ ରେ ଆମର ମନୁଷ୍ୟମାନଙ୍କର କର୍ତ୍ତବ୍ୟ ଏ କି ଜଙ୍ଗଲ କ୍ଷୟକେ ଅଟକାବାର କଥା ଆଉ ଗଛ ଲତା ବନେ ଲଗାବାର କଥା ନାଇଁ କେ,
0: ବନେ ଲଗାବାର କଥା ଆଉ ସବୁ ଆମର ଜୀବ ଜନ୍ତୁ ପଶୁ ପକ୍ଷୀ କେ ନେଇକିନା ହିଁ ତ ଆମର ଜୀବ ଜଗତ, ଏମାନଙ୍କର ଲାଗି ହିଁ ତ ଆମେ ମାନେ ତିଷ୍ଟି ରହିପାରୁଛୁ, ଆମର ଫସଲ ହଉଛେ ଆମେ ଖାଇପାରୁଛୁ ରହିପାରୁଛୁ। ହଁ ଖରା ବର୍ଷା ଶୀତ ସମୟଠି ହେଲେ ଯାଇକିନା ମନୁଷ୍ ଇହାଦେ କେନ୍ତା ଖରା ହଉଛେ ଦେଖ, ଯଦି ଗଛ ନାଇଁ ନ ବୋଲିକିନା କେନ୍ତା ଖରାଟେ ଇହାଦେ ହଉଛେ।
1: ହଁ ପରେ ରେ କେତେ ଅସମ୍ଭାଲ ଖରା ଦେଖ ତ,
0: ଏନ୍ତା ଅସମ୍ଭାଲ ଖରା ଆର ଦିନାଦୁ ହେଲେ କେନ୍ତା କର୍ମା ଆମେ
1: ମନୁଷ୍ୟମାନେ ବଞ୍ଚିପାରିବେ,
0: ଗଛ କାଟବାରଟା ଲାଗି ହିଁ ଖରା ହଉଛି।
1: ହଁ ପରେ ରେ କାଁ କର୍ମା ଆମର ହାତେ ସବୁ ଏ, ଆମେ ସବୁ ବିଚାର କରି କରି କାମ କଲେ
0: ପଶୁ ପକ୍ଷୀ ପୋକ ମାଛି ଯେନ୍ଟା ମାନେ ବି ଅଛନ୍ ସମକର କିଛି ନା କିଛି ଅବଦାନ ରହିଛି, ହେଟା ଆମେ ମନୁଷ୍ୟ ସମାଜ ନାଇଁ ବୁଝିପାରବା,
1: ବୁଝବାର କଥା ଆଉ ନା ତାଙ୍କ ଲାଗି ବି ଚିନ୍ତା କରବାର କଥା ନି।
0: ହଁ
1: ହଁ ହଁ ଯେରେ ଲତା ଆଉ ଚାଷବାସ କାଣା କହ,
0: ଚାଷବାସ ତ ହେନ୍ତା ଚାଲିଛେ ବହୁ, ଏଥର ତ ଏଇଟା ଧାନ ବିକ୍ରି ବୁକ୍ରା ଥି ଲାଗିଛନ୍।
1: ହଁ ବୋଲେ କେନ୍ତା ଅଏନ ଅଏନ ହେଇଥିଲା ଏଥର?
0: ହଁ ହେନ୍ତା,
1: ହଁ ହଁ
0: ଠିକ ଠାକ ହେଇଛେ ଲେଖେନ ଲାଗୁଛେ ଯେ, ହେଲେ ବି ଚାଷବାସ ଥି ସାଙ୍ଗେ ଆର୍ ଟିକେ ବି କାଁ କାଣା କଲେ
1: ଏବା ନାଇଁ କର୍ତ ବେଲେ କେନ୍ତା କରି ହେତା? ଶୁନ ତ ଗୁଟେ ନୁ ଯଦି ଲୁକସାନୀ ହେଲା ବେଲେ ଆଉ ଗୁଟେ ନୁ ଲାଭ ହେଲେ ଯାକର ସିନା ଆମ ଚାଷୀ ଭାଇ ବହିନ ମାନେ ତିଷ୍ଟି ପାରମା, ଦୁଇ ପଇସା ହାତେ ରହିବା,
0: ଇହାଦେ ବୈଠକିକେ ଆଇସି ଇନୁ ଶୁନସି କି ଖାଲି ଗୁଟେ ରକମର ଚାଷ ବି ନାଇଁ କରିକିନା ଭିନ୍ ରକମର ଚାଷ କଲେ ବି ଆଜ୍ଞା ମାନେ କହେସନ୍ ଯେ ଭଲ ଲାଗ୍ସି।
1: ହଁ ହେତିଲି ତ ଆମେ ବୈଠକିକେ ଆଇସୁ,
0: ହେନ୍ତା ଟିକେ ମୁଇଁ ଥର କୁକୁରା ଗୁଟା ଦୁ ବି ଆଣିଛେ, ଛେଲ ଟିକେ ବି ରଖମୁ ଭାବିଛୁ ବୋଲେ ପଇସା ହେଲେ, ଆର ପନିପରିବା ଟିକେ ବି କରିଛୁ, ଆର ଆମର ଯେନ୍ ଗୁଟେ ଅଛେ ଜାଗାଟେ ହେନ ଏଥର ହେନ୍ତା ଫଲ ଗଛ ଗୁଟା ଦୁବି ଲଗାମୁ ଭାବୁଛୁ।
1: ଓହୋ ମାନେ ମନ ବୋଲେଇଛ ନେଇ କେ ସବୁ କରବା ଲାଗି,
0: ସବୁ କରମୁ ଭାବୁଛୁ ଆଉ ଦେଖୁ କାଣା ହଉଛେ, ଆମେ ତ ଚାଷୀ ଲୋକ ଆର ଚାଷ କାମ ଛଡା ଆର କିଛି ଜାନୁ ନାଇଁ।
1: ହଁ ପରେ ରେ ଆଉ ହେତିଲାଗି ତ ବୈଠକି ଆସୁ କି ନୂଆ ନୂଆ କଥା ମାନେ ଶିଖମା କାମରେ ଲଗାମା ବୋଲିକରି। ଆଜି ଶୁନ ତ ଆଜି ବଡ଼ଖା ଦଦା କାଣା କଥା ହେଇଛନ୍ ଶୁନତା ବୋଲେ ହେତା କେ କାଣା ନୂଆ ନୂଆ କଥା
0: କହୁଛନ୍? ହେଟା ତ କହିଥିଲି ଦାଦା, ମତେ କହିଥିଲେ ଆଇବୁ ଆଜି ଆଜ୍ଞାଟେ ଆସିଛନ୍ କଥା ହେମା ତାଙ୍କର ସାଙ୍ଗେ ଆର ଶୁନମା ଏନ୍ତା ଚାଷ ବାସ ବାବଦେ ବୋଲି କହିଥିଲି,
1: ବେଲେ ଶୁନୁ ସିନେ
0: ଶୁନୁ।
1: ହଁ
2: ଆମର ବୈଠକିକେ ଆସିଥିବାର ସବୁ ଚାଷୀ ଭାଇ ବହେନମାନଙ୍କୁ ଜୁହାର। ଆମେ ତ ଚାଷ ହିସାବେ ଅନେକ ଚାଷବାସ କରୁଛୁ, ଆଉ ଚାଷୀ ହିସାବେ ଯେତେବେଳେ ବି ଚାଷଟେ କରୁଛୁ କେନ୍ତା କରି ଦୁଇ ପଇସା ଏତକା ଲାଭ ପାଇପାରମା, ତାର ସାଙ୍ଗେ ସାଙ୍ଗେ ଆମର କୁଟୁମ୍ବ ବାଟୁମ୍କେ ଦୁଇ ପଇସା ଏତକା ଲାଭ କରିକିରି କେନ୍ତା କରି ଭଲ ହିସାବେ ଚଲାମା, ତ ସେ ହିସାବେ ଆମେ ଚାଷ କରିଥିସୁଁ। ଆଉ ସବୁବେଳେ ଆମର ଗୋଟେ ଚିନ୍ତା ଏ ଯେ ଆମେ କେନ୍ତା କରି ଉନ୍ନତି କର୍ମା, ତ ଇଥିର୍ ଲାଗି ଆମର ଚାଷୀମାନେ କାଣା କରିଥିସନ୍ ଯେ ନୂଆ ନୂଆ ବୈଜ୍ଞାନିକ ପଦ୍ଧତିକେ ଅନୁସରଣ କରିକରି ନିଜର ହିସାବେ ବି କେନ୍ତା କରି ମାନେ ଚାଷଟା କଲେ କମ୍ ଖର୍ଚ୍ଚା ହେବା, ତାର ସାଙ୍ଗେ ସାଙ୍ଗେ କେନ୍ତା କରି ଲାଭଟା ଟିକେ ଅତକା ହେବା, ଇ ଦିଗେ ସେମାନେ ଧ୍ୟାନ ଦେଇକରି ଚାଷ କରୁଥିସନ୍। ତ ଯେତେବେଳେ ବି ଅତକା ଦୁଇ ପଇସା କମାବା ଲାଗି ସବୁବେଳେ ଚେଷ୍ଟା ସେମାନେ ଚଲେଇଥିସନ୍, ଆଉ ଯେତେବେଳେ

0: ଅସୁବିଧାଟା ହେସି, ତ ସେତେବେଳେ କାଣ ହେସି, ଇନୁ ଚାଷୀ ହତୋତ୍ସାହ ହେସି ଯେ ଚାଷ ମୁଇଁ ନାଇଁ କରେ ବୋଲି। ତ ହେନ୍ତା ଆଜିକାଲି ଯଦି ଦେଖ୍ମା ଧାନ ଚାଷ୍କେ କଲେ ପ୍ରାୟ ଚାଷୀ କହୁଛନ୍ ଯେ ଖର୍ଚ୍ଚାଟା କେତନି କେତେ ହଉଛେ, ଆମଦାନୀଟା କମ୍ ହଉଛେ। ତ ଇ ଯେନ୍ ଧାନ ଚାଷ୍ କଥା ପଡ଼ିଛେ, ତ ଧାନ ଚାଷ୍କେ ଛାଡ଼ିକରି ଆମେ ଯଦି ବି ଅନ୍ୟ ଚାଷ୍ କର୍ମା, ଯେନ୍ତାକି ବେସାପାତି ଯେନ୍ଟା କହୁଛୁ, କୁନ୍ଦୁରୁ, ପୁଟଲ, କଦିଲ, ଅମୃତମଡ଼ା, ପିଜୁଳି ହେଲା କି ବା ବୁରୁ ହେଲା, ଯେ ବରକୋଳି ଯେନ୍ଟା ଆମେ କହୁଛୁ, ଆମ୍ ହେଲା, ତ ଏନ୍ତା ଗଛ ମାନେ ଫଳ ଗଛ ଚାଷ୍ କରିକରି ତାର୍ ସାଙ୍ଗେ ସାଙ୍ଗେ ଆମେ ବେସାପାତି ଚାଷ୍ କରିକରି କେନ୍ତା କରି ଅତକା ଦୁଇ ପଇସା କରିପାର୍ମା, ଆଉ ଅତକା ଦୁଇ ପଇସା କରିକରି ଆମେ କେନ୍ତାକରି ଉନ୍ନତି ମାର୍ଗେ ଚାଲିପାର୍ମା। ତ ସେନ୍ତା ଗୋଟେ ଚାଷୀ ଆମର ଧାନ ଚାଷ୍କେ ମୁଖ୍ୟ ଚାଷ୍ ନାଇଁ କରିକରି ବେସାପାତିକେ କେନ୍ତାକରି ନିଜର ମୁଖ୍ୟ ଚାଷ୍ କରିଛନ୍, ତ ସେନ୍ତା ଗୋଟେ ଚାଷୀ ଆଜି ଆମର ପାଖେ ଉପସ୍ଥିତ ଅଛନ୍। ତାଙ୍କ ନାଁ ହଉଛି ବିନୋଦ କୁମାର ବିଶ୍ୱାଲ, ସେ କନକତୁରା ପଞ୍ଜଗାଁନୁ ଆସିଛନ୍। ଆପଣଙ୍କୁ ବୈଠକିକେ ସ୍ୱାଗତ ଜଣାଉଛୁ, ଜୁହାର।
1: ଆମର ଶ୍ରୋତାବନ୍ଧୁମାନଙ୍କୁ ମୋର ତରଫରୁ ନମସ୍କାର।
0: ତ ପହିଲା ଆମ ଚାଷୀମାନଙ୍କୁ ଗୋଟେ କଥା କହୁନ୍ ଯେ ଆପଣ ଯେନ୍ ଚାଷ୍ଟା କରୁଛନ୍, କେନ୍ କେନ୍ ଚାଷ୍ କରୁଛନ୍?
1: ଧାନ ସାଙ୍ଗେ ଆମେ ପନିପରିବା ଯେନ୍ତା କୁନ୍ଦୁରୁ, ପୁଟଲ, କର୍ଲା ଏସବୁ ସାଙ୍ଗେ କଦଳୀ ଏସବୁ ଚାଷ୍ କରାହଉଛେ।
0: ଆଜ୍ଞା, ତ ଏଇଟା ତ ଭଲ କଥାଟେ କହିଲେ ଯେ ଆପଣ ଧାନ ସାଙ୍ଗେ ସାଙ୍ଗେ ପୁଟଲ, କୁନ୍ଦୁରୁ, କଦିଲ, ଅମୃତମଡ଼ା, ପିଜୁଳି କେନ୍ଦା ହେଲା, ଫଲ ହେଲା, ବରକୋଲି ହେଲା, ଯେନ୍ଟାକି ଆମେ କହୁଛୁ ଆମ୍ ବି ଚାଷ୍ କରୁଛନ୍ ବୋଲି କହିଲେ। ତ ଗୋଟେ ଚାଷୀଟେ ଦେଖ୍ଲେ ଧାନ ଥି ମାନେ ଚାଷ୍ କଲେ ଏକଡ଼େ ପ୍ରତି ଯେନ୍ ସେ ଖର୍ଚ୍ଚାଟା କରୁଛେ, କେତେ କେତେ ଖର୍ଚ୍ଚା କରୁଛେ ସେଟା ଟିକେ କହୁ।
1: ଧାନରେ ସାଧାରଣତଃ ଆମେ ଗୋଟେ ଏକଡ଼ ଚାଷ୍ କଲା ବେଲ୍କେ ଆମର ହାରାହାରି 30,000 ଟଙ୍କା ଆଦାୟ ହେସି, ଯଦି ଆମେ 10 କ୍ୱିଣ୍ଟାଲରୁ 15 କ୍ୱିଣ୍ଟାଲ ଆମର ମାଲ୍ ଚାଷ୍ ଯେନ୍ ହେସି ଆମର ଅଞ୍ଚଳରେ ସେ ହିସାବ କଲେ, ଆଉ ସେ ଭିତରୁ ପ୍ରାୟ ପ୍ରାୟ 15,000 ଖଣ୍ଡେ ଖର୍ଚ୍ଚା କରିଦେସି ଚାଷୀ।
0: ଆଜ୍ଞା,
1: ତ ତାର ବର୍ଷକର କମାନି ଦେଖ୍ଲା ବେଲ୍କେ ତାହାକେ 10,000 ନ ପଡ଼୍ସି, ଯେନ୍ଟାକି ଗୋଟେ ପରିବାରକେ ପ୍ରତିପୋଷଣ କରବାର୍ ଲାଗି ବହୁତ କମ୍ ହେ। ଆମର ଧାନ ଚାଷୀ ଧାନ ଚାଷ୍ କଲା ପରେ ସେ ଭାବ୍ସି ଯେ ଖାଲି ଧାନ ଚାଷ୍ରେ ମୁଇଁ ଜୀବିକାଟା ନିର୍ବାହ କର୍ମି, ପରିବାରକେ ପୋଷଣ କର୍ମି, କିନ୍ତୁ ଗୋଟେ ବର୍ଷରେ 52 ଯେନ୍ ବଜାର ହେସି ପ୍ରତ୍ୟେକ ବଜାରରେ ତାର ନା ଚାହିଁଲେ ବି 500 ଟଙ୍କାରୁ ଉର୍ଦ୍ଧ୍ୱ ଖର୍ଚ୍ଚା ହେସି, ଆଉ ସେ 500 ଟଙ୍କା ଖର୍ଚ୍ଚା ହିସାବରେ 50 ବଜାର ବି ସେ ଯଦି କର୍ବା ବୋଲେ 25,000 ଉର୍ଦ୍ଧ୍ୱ ତାର ପନିପରିବାରେ ଖର୍ଚ୍ଚା ହେଇଯାଏ। ତ ଦେନ୍ ଇନକମ୍ଟା ସେ ଧାନରୁ କରିଛ କହିକିରି ଭାବୁଥିସି, ସେ ଇନକମ୍ରେ ସେ ବଜାର ଖର୍ଚ୍ଚାରେ ଅଲରେଡ଼ି ସାରିଦେସି, ବୋଲେ ତାର ପରିବାର ପୋଷଣ କରବାର୍ ଲାଗି ଅନ୍ୟାନ୍ୟ ଆଉ ଯେନ୍ ଖର୍ଚ୍ଚା ଅଛେ ସେଟା ମେଣ୍ଟେନ୍ କରବାର୍ ଲାଗି ତାହାକେ ଟିକେ ଅସୁବିଧା ହେସି। ତେଣୁକରି ଆମେ ଧାନ ଚାଷ୍ ସାଙ୍ଗେ ସାଙ୍ଗେ ଆମର ବ୍ୟବସାୟ ଚାଷ୍କେ ଯଦି ଆମେ ନେମା ଆଉ ଆମର ହିସାବ ଯଦି କର୍ମା ବୋଲେ ବ୍ୟବସାୟ ଚାଷ୍ରେ ତାର ଧାନ ଚାଷ୍ରୁ ଟିକେ ବେଶୀ ପ୍ରଫିଟ୍ ହେସି।
0: ଯେ ଆପଣ ଯେନ୍ ଚାଷ୍ଟା କହିଲେ ପୁଟଲ ଚାଷ୍ କରୁଛେ, କୁନ୍ଦୁରୁ ଚାଷ୍ କରୁଛେ, ତାର ସାଙ୍ଗେ କଦଳୀ ଅଛେ କି ଆମର ଯେନ୍ଟା ପିଜୁଳି ଅଛେ ଆଉ ଆମ୍ ବି ଅଛେ, ତ ଏନ୍ତା ଅନେକ ଚାଷ୍ କଥା କହିଲେ, ବନ୍ଧାକୋବି ଫୁଲକୋବି ବି ଚାଷ୍ କରୁଥିବେ, ତ ଏଇ ଯେନ୍ ପୁଟଲ ଚାଷ୍ଟା କହିଲେ, ତ ଏଇଟା କେନ୍ତା କରି କରୁଛନ୍ ଏଇଟା ଟିକେ କହୁ।
1: ଆଜ୍ଞା, ପୁଟଲ ଚାଷ୍ ସାଧାରଣତଃ ଆମର ଯେନ୍ ମାଲ ଅଞ୍ଚଳରେ ଯେନ୍ ଚାଷୀ ଭାଇମାନେ ଅଛନ୍,
0: ଆଜ୍ଞା,
1: ସେନେ ପୁଟଲ ଚାଷ୍ଟା ସହଜେ ଗୋଟେ ଚାଷୀକେ ଲସ୍ ନେ କରେଇଦିଏ।
0: ଆଜ୍ଞା,
1: ତ ତାର ଯେତିକି ଖର୍ଚ୍ଚା କରିଛି ତାରନୁ ବେଶୀ ଇନକମ୍ ପୁଟଲ ଚାଷ୍ରେ ଆସି। ପୁଟଲ ଚାଷ୍ କରବାର୍ ଲାଗି ଆମେ ଧାଡ଼ିକେ ଧାଡ଼ି 5 ଫୁଟ୍ ରଖିଦେସୁଁ ଏବଂ ଗଛ ନୁ ଗଛ 2.5 ଫୁଟ୍ ଦୂରତାରେ ତାର ରୋପଣ କରାଯାଏସି, ଏବଂ 10:1 ମାନେ 10 ମାଇ ଗଛରେ ଗୋଟେ ଅଣ୍ଡରା ଗଛ ବି ଲଗାବାକେ ପଡ଼୍ସି।
0: ଆଜ୍ଞା,
1: ତାର ସାଙ୍ଗେ ଯଦି ଆମେ ତାର ଯେନ୍ ଉନ୍ନତ ପ୍ରଣାଳୀ ହେଲାନ ଡ୍ରିପ୍ ଇରିଗେସନ୍ ବା ବୁନ୍ଦା ଜଳସେଚନ ଇତାକେ ବି ଯଦି ଆମେ ସେତେ ବ୍ୟବହାର କରିପାର୍ମା, ମଲ୍ଚିଂ ଯଦି ବ୍ୟବହାର କରିପାର୍ମା, ତ ଆମର କମ୍ ଖର୍ଚ୍ଚରେ ଆମେ ବେଶୀ ଆଦାୟ କରିପାର୍ମା। ଆଉ ପୁଟଲର ରେଟ୍ ପ୍ରାୟତଃ ମାର୍କେଟରୁ 20 ଟଙ୍କାରୁ କମ୍ ନଥାଏ, ଆଉ ଏପରିକି 100 ଟଙ୍କା ତକ ବି ତାର ରେଟ୍ ଥିସି। ତ ମାର୍କେଟ୍କେ ଦେଖିକରି ବା ବଜାରକୁ ଦେଖିକରି ଯଦି ଆମେ ପୁଟଲ ଚାଷ୍ କର୍ମା, କୁନ୍ଦୁରୁ ଚାଷ୍ କର୍ମା, ବୋଲେ ସେଥିରେ ଆମେ ନିଶ୍ଚିତ ଭାବରେ ଲାଭବାନ ହେମା ଆଉ ଆମେ ଲାଭବାନ ହେଉଛୁ।
0: ଏଇଟା ତ ବଢ଼ିଆ କଥାଟେ କହିଲେ ଯେ ପୁଟଲ ଓ କୁନ୍ଦୁରୁ ଚାଷ୍ଟା ତାର ସାଙ୍ଗେ ମଲ୍ଚିଂ ଯଦି କର୍ମା ବୋଲେ ମାନେ ଘାସ ଲଟା ତ ହେନ୍ତି ସିନା ହୁଏ, ଆଉ ପେନ୍ର ସୁବିଧା ହେଲେ ତ ସେଥି ଖାଲି ସାର ଟିକେ ଟିକେ ଦେଲେ ଆରାମସେ ସେ ଫଲୁଥୁସି, ଆଉ ଏଥି ଯହ ରୋଗ ବେମାରଟା ନାଇଁ ଲାଗେ। ତ ଆଉ ଗୋଟେ କଥା କହିଲେ ଯେ କଦିଲ ଚାଷ୍ କରୁଛେ ବୋଲି, ମାନେ କଦିଲ କେତେ ଚାଷ୍ କରୁଛନ୍ ଓ କେନ୍ତା କେନ୍ତା କରୁଛନ୍?
1: କଦଳୀ ଚାଷ୍ଟା ଆମେ ଆମର ହର୍ଟିକଲଚର ଡିପାର୍ଟମେଣ୍ଟ ତରଫରୁ ଥରେ ପାଇଥିଲୁ ତାର ଚାରା, ଆଉ ସେ ହିସାବରେ ଆମେ କଦଳୀ ଚାଷ୍କେ ନେଇଥିଲୁ ଗୋଟେ ଚାଷ୍ କରବାର୍ ଲାଗି। କିନ୍ତୁ ସେଥିରେ ଗୋଟେ ବଢ଼ିଆ ଜିନିଷ୍ ହେସି ଯେ କଦଳୀ କେନ୍ସି ଜିନିଷ୍ ମାନେ ସାର, ପାଣି ଏସବୁକେ ବେଶୀ ନାଇଁ ବାହାରେ।
0: ଆଜ୍ଞା,
1: ମାନେ ସାର୍ ଯେତ୍କି ଦେଲେ ବି ତାହାକେ ଅସୁବିଧା ନଥାଏ, କମ୍ ଦେଲେ ତାର ପ୍ରଡକ୍ସନ୍ ଟିକେ କମିଯାଏସି। ତ ଆମେ ବିନା ଇଏରେ ହିଚକ

ବର୍ତ୍ତମାନ ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ ଶିଳ୍ପୀ ହେଉଛନ୍ତି ଶୋଭା ଗୁରୁତୁ। ପରିବେଷଣ କରିଛନ୍ତି ଠୁମରି ରକ୍ ମିଶ୍ର ଖମାଜ। ଶିଳ୍ପୀଙ୍କୁ ସାରଙ୍ଗୀରେ ସଙ୍ଗତ କରିଛନ୍ତି ସୁଲତାନ ଖାଁ। ତବଲାରେ ସଙ୍ଗତ କରିଛନ୍ତି ସାବିର ଖାଁ। ହାରମୋନିୟମରେ ସଙ୍ଗତ କରିଛନ୍ତି ପୁରୁଷୋତ୍ତମ ୱାଲୱାଲକର। ଶୁଣନ୍ତୁ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତ ଶିଳ୍ପୀ ହେଉଛନ୍ତି ଶୋଭା ଗୁରୁତୁ।

0: ଆଜ ତୁମେ କେନ୍ତା କଥାର କହୁଚ?
1: ନାଇଁ ନାଇଁ ନାଇଁ, କିଛି ନାଇଁ।
0: ଏ କାଣ ହେଇଛେ ତୁମର ବୋଲୁଛେ? ଭିତରେ ଭିତରେ ଏନ୍ତା ଚଲି ପୁଡ଼ି ଯାଉଛ, କାହାରି କିଛି ଶୁନବାର ନାହିଁ, କାହାକେ କିଛି କହିବାର ନାହିଁ, ଫତେ ଫିଲ୍ ନାହିଁ କହ, ପାସରି ଦେଲ ମତେ କାହିଁ ଗୋ? ପରାଡ଼େ ଦେଖ ତ, ସୋର କରୁଛ କେ? ସେ ପହିଲା ରାତି ପରମୁଡ଼ାର ଉଣ୍ଡା ଖୋଲି ଆଖି ଲୁହ ବୁଝି କାଁ ବୋଲିଥିଲ ଯେ ଆଶା ଆଇଜନୁ ସାତ ଜନମ ତକ ତୋର ମୋର ସୁଖ ଦୁଃଖ ଫଲମାନ ସବୁ ଗୋଟିଏ ରଙ୍ଗରାଏ। ସେ ରଙ୍ଗଟା କାଣା ଏତେ ଜଲ୍ଦି ଫିକା ପଡ଼ିଗଲା? ସେ କଥାକେ ତମେ ଏତେ ଜଲ୍ଦି ହେଲେ ପାସରି ଦେଲ? ତୁମର ସୁଖଟା ଖାଲି କାଣା ମୋର ସୁଖ ଥିଲା, ତୁମର ଭଲଟା ଖାଲି କାଣା ମୋର ଭଲ ଥିଲା। ତୁମର ଦୁଃଖକେ ଟିକେ ଉନା କରବାର ଅଧିକାର ବି ମୋର ନାଇଁନ, କି ସାଜନ ତକ ସାଥ ଦେଇପାରମି ବୋଲି ମନ ତୁମର ବିଶ୍ୱାସ ନାଇଁନ। ଉଠ, ଇତିହାରେ ବାହାରେ କି ଆଇଲେ କଲେ କାଁ ବୋଲବା କହ ତ? ଉଠ ଗୋ, ଝାକର ବୁଢ଼ା ନୂଆ ଚାଉଲ ଦେଇକରି ଗଲାନ। ଝାକର ବୁଢ଼ା ନୂଆ ଚାଉଲ ଦେଇକରି ଗଲାନ ବୋଇଲି, ଯତ ଯ ହଟଲି ନୁ କାଇଁ କାଇଁଟା ଟିକେ ମିଲ୍ବା ବୋଇଲେ ଆନ୍ବ ଯ। ଉଠ, ଉଚୁର ନାଇଁ କର ଗୋ, ଯ
1: ଚିମି ଯେ ମାହାଲିଆ ମାହାଲିଆ କିଏ ତତେ କାଣା ଧରେଇ ଦେବା କାଏଁ? ପଇସା ଥୁଡ଼େ ହାତେ ଅଛେ, ପାଞ୍ଚ ପଇସିଟେ ବି ତ ନାଇଁନ। ହଁ, ଏ ସେ ପାଞ୍ଚ ଟଙ୍କିଟା ଦେଇଥିବୁ ତ, ଦରମା ମିଳିଲେ ଏକା ସାର ସୁଦ ସହିତ ଫେରେଇଦେମି।
0: ପାଞ୍ଚ ଟଙ୍କି? କେନ୍ ପାଞ୍ଚ ଟଙ୍କିର କଥା କହୁଛ?
1: ତତେ ଯେନ୍ ସେଦିନ ଧରେଇଥିଲି। ଦେ ଦେ ଦେ ଦେ, ହଟଲି ବନ୍ଦ ହେଇଯିବା ତିହାର ବାହାର କଥା।
0: ମତେ ଦେଇଥିଲ କେବେ ଗୋ?
1: ଅହ, ପହିଲା ଦେ ତ, ପଛେ ସୋର କରୁଥିବୁ କେବେ ଯେ।
0: ନାଇଁ ଗୋ ମା, ତୁମେ ମତେ କେବେ ନାଇଁ ଦେ।
1: କାହାକେ ସେ ଦେଲି? ମୁଡ଼େ ଯଦି ଗୁବର ନାଇଁ ଭରି ଟିକେ ଜୋର ଦେ ଆର ବନେ କରି ସୋର କର। ବଜାରୁ ସାମାନ ଆଣିଲି 494 ଟଙ୍କାର, ଆର ଟଙ୍କା କର ଗୁଲଗୁଲା ଆଣିଲି ମୁନିର ଲାଗି, ଆର ସେନୁ ଯେନ୍ ଅଗ୍ରିଲା ପାଞ୍ଚ ଟଙ୍କିଟେ ଦରକାର ପଡ଼ିଲେ ଖର୍ଚ୍ଚା ବର୍ଚ୍ଚା କରବୁ ବୋଲି ତୋର ହାତେ ଧରେଇ ଦେଇଥିଲି। ସୋର କର, ସୋର କଲୁ?
0: ହଁ, ତୁମେ ମତେ ନାଇଁ ଧରେ।
1: ଧରେଇଛେ
0: ନାଇଁ ଧରେଇ ଗୋ, ତୁମେ କହ ତ, ଟଙ୍କା ଯଦି ମତେ ଧରେଇଥି ତ ହେ ରାଣୀର କୁଚିନୀର ଉଧାରିଟା ନାଇଁ ଚୁକେଇ ଦେତି ନ? କାଁ ହେଲା ଯେ ରୋଜ ଦଶ କଥା ଶୁଣି ମରୁଥିତି?
1: ହେଟା ତୁଇ ଜାନବୁ ଆର ସେ କୁଚିନୀ ଜାନବା, ହେଲେ ମୁଇ ତତେ ପାଞ୍ଚ ଟଙ୍କିଟା ଧରାବାରଟା ଧରେଇଛେ। ସୋର କର, ପେଲ ବୁଡ଼ି ବୁଡ଼ି ଯାଇଥିଲା, ରନ୍ଧା ଘରେ ତୁଇ ରାନ୍ଧୁଥିଲୁ, ତତେ ଧରେଇଛେ ଆର ତୁଇ ତୋର ପନତ କାନିତି ମୋର ଆଗମୁଡ଼େ ଗଠେଇଛୁ।
0: ହେ ମା, ମୁଇ ମରିଯିମି ଗୋ, ତୁମେ ମତେ ନାଇ ଧରେ।
1: ଷ୍ଟାର୍ଟ ହେଲା, ସୁରୁ ହେଲା କାଏଁ? ତୁମର ତୁମର ମାଝି ମାନଙ୍କର ଏଟା ଆଚ୍ଛା ଗୋଟେ ବଦଗୁଣା ହୋ, କାଣା ଟିକେ ହେଇଛି କି ନାଇଁ? କାନ୍ଦି ରଡ଼ି କରି ଆଇକାଡ଼ୁ ଏକଦମ ଗଙ୍ଗା ଯମୁନାର ସ୍ରୋତ ବାହାର କରୁଛ। ଏଇ ଏଇ, ବନ୍ଦ କରି ପେଖନ, ଆରେ ଆରେ ବନ୍ଦ କରି ପେଖନ।
0: ତୁମକୁ ମଜା ଲାଗୁଛେ କାଇଁ ଗୋ? ମୋର ଦେହ ପରାନ ବାହାରି ଗଲାନ, ମୁଁ ନିର୍କିରିଆ, ମୁଇଁ ଯଦି ଅସତ କହୁଥିବି ବେଲେ ଇହାଦେ ପଟ କରି ମରିଯିମି। ସ୍କୁଲ ଗଲା ବେଲକେ ମୁନି ରୋଜ ଆଠଟିଟେ କି ଚାରିଟେ ଲାଗି କେତେ କାନ୍ଦସି, ମୋର କାନି କିଛି କିଛି ପଇସା ମାଗୁଛେ, ହେଲେ ମୁଇଁ ଅଲା ଯୁଗେନ ଆଠଟିଟେ କି ଚାରିଟେ ତାକେ ଗିନି କାଇବାରକେ ଦେଇ ନାଇଁ ପାରବାର, ଉଲଟିଆ ତାକେ ପିଟି ମାରି କରି କେନ୍ଦୁଛେ।
1: ଆଚ୍ଛା ମୁସ୍କିନ, ତ ପାଞ୍ଚ ଟଙ୍କିଟା କାହିଁ ଗଲା? ସେ ଉଭି ଗଲା କି ମୂଷା ବୁହି ନେଇ ଗଲା? ଆଏ ଇଥି ଫେରି ମାନେ ଘର ଗୃହସ୍ଥୀ ସମ୍ଭଲାବେ କାଏଁ ହୋ? ମାସ ଯାକର ଗାଈ ବଲଦ ଖଟଲା ଲେଖେ ଟଙ୍କା ଗୁଡ଼ା ଦୁ କମାବ, ଆର ଇ ମାନେ ଥିବେ ଯେ ଘରେ ବସିକିରି ଏନ୍ତା ମଉଜ କରୁଥିବେ।
0: ମୁଇଁ ସତ କହୁଛେ, ମୁଇଁ କିଛି ନାଇଁ ଜାନି।
1: ହଁ ତ, ସତ ତୁଇ କହୁଛୁ, ଅସତ କାଇଁ ମୁଇଁ କହୁଛେ? ଆରେ ଖାଲି ବଡ଼େ ବଡ଼େ କଥା କହିଦେଲେ ନାଇଁ ହୁଏ, ତାକେ କରିକିରି ଦେଖେଇ ପାରିଲେ ଯାଇ ଇଟା ତୁଇ ମୋର ଦୁଃଖ ଉନା କରୁଛୁ। ହଁ, କି ଉନା।

0: ଅଛେ ଯେ ଭର୍ଣ୍ଣା କରୁଛୁ
1: ସତ କହୁଛେ ପାଞ୍ଚ ଟଙ୍କିଟା
0: ମୋର ବୁଆ ଖାଇଦେଲା ହେଲା
1: ପାଞ୍ଚ ଟଙ୍କିଟା ମୁଇଁ ଖର୍ଚ୍ଚା କରିଦେଇଛେ ହାତ ଚୁଡ଼ାକ ମେଲା ମେଲା ଲାଗୁଥିଲା ଯେ ଛୁରୀ ପଟୁ ଘିନି ପକେଇଥିଲି
0: ନାଇଁ କହୁଛେ ନାଇଁ କହୁଛେ କାଏଁ ହୋ ପହଲାନ ମୁଁ ସତ କଥା କହିଦେଇଥିଲେ ତ ଯାଇଥିତା ପଟି ଏତେ କଥା କହୁ ଆଇଲା ହୋ
2: ବାଲମକୁନ୍ଦ ଦାଦା
0: କିଏ ଆରେ ସୀତାରାମ ତୁଇ
2: ନୂଆଖାଇ ଜୁହାର ଦାଦା
0: ଜୁହାର ଜୁହାର ଆ ଆ ବସ ଆର କେନ୍ତା ଅଛୁ ବୋ ଜିଇଁଛୁ ତ
2: ମୁଇଁ ତ କେବୁ ମରି ସାରିଥି ନବୁ ତୁମେ ମାନେ ଅଛ ବୋଲି ଜିଇଁଛେ
0: କାଁ ହେଲା ବୋ
2: ଦାଦା ଏଇ ଯେନ୍ ମୁନସର ଦିହେ ଚାର ଆଙ୍ଗୁଲିର ପେଟଟା ଲଟକିଛେ ନାଇଁ ବଢ଼ା ରଢ଼ା ହେବୁ ଯେତେ ଖୁଆଲେ ପିଆଲେ ଭି ତାର ପେଟ ନାଇଁ ପୁରେ ଆର ଆମର ଲେଖେନ୍ ଲୋକର ଭାଗ୍ୟ ତ ବେଲେ ଖାଇଲେ ଦୁଇ ବେଲ ଉପାସରେ ଘାଏ ଘା ମୁଇଁ ଭାବସି ଚୋରି କରତି କାଁ ଡକାୟତି କରତି କାଁ ଭଲ କରି ମୁଠେ ଖାଇପାରତି ଭଲ କରି ମୁଠେ ଖୁଇପାରତି ହେଲେ ତୁମର ମାନଙ୍କର ସ୍ନେହ ମମତା ମୋତେ ମନା କରସି ରେ ନାଇଁ ସୀତାରାମ ନାଇଁ ବେଶ ସୀତାରାମ ଜିଇ ଯାଇସି ତାର ଆତ୍ମା ଜିଇ ଯାଇସି
0: ଆର ମା ଦୀପା କେନ୍ତା ଅଛେ
2: ଭଲ ଅଛେ ଚଲାବୁଲା କଲାନ ଆରେ ମୁଇଁ ତ ପାସିରି ଦେଇଥିଲି ଏ ଦେ ନେ ପାଞ୍ଚ ଟଙ୍କିଟା ଉଧାରି ତ ଚୁକେଇ ଦେଲି ଦାଦା ହେଲେ ଏହସାନଟା
0: ସେଦିନ ମୁଇଁ ପାଞ୍ଚ ଟଙ୍କିଟା ତତେ ଦେଇଥିଲି ନା
2: ହଁ ବୋ ମୁନସର ଭିଡ଼ତି ମନୁଷ୍ୟ ଖୋଜିମି ବୋଲେ କେନ ମିଳୁଛି ଉଷ କଷା ଟିକେ ଘିନବାର ଲାଗି ସେଦିନ ତୁଇ ପାଞ୍ଚ ଟଙ୍କିଟା ନାଇଁ ଦେଇଥିତୁ ବୋଇଲେ କିଏ ଜାଣେ ମୋର ମା ବଞ୍ଚିଥିତା କି ନାଇଁ ଯେ ମୋର ମା ତତେ ଆଶୀର୍ବାଦ ପଠେଇଛେ ରେ ଛୋଟି ଛୋଟା ଦେଖିକରି ବହୁ ସାଙ୍ଗେ ଘା ହେବ ନା ଯେ ଘର ଆଡ଼େ ବହୁ କେନ୍ତା ଅଛନ୍ ଦାଦା
0: ଏ କାଁ ବୋଇଲୁ
2: ବହୁ କେନ୍ତା ଅଛନ୍ ଆଇଥିଲା ବୋଇଲି ଦେବୁ ମୁଇଁ ଯାଏସି ବାହାରେ ଜଣକୁ ଟକେଇ ଦେଇଛେ ଆର ଦିନେ ଆମି ଯେ ସୁଖ ଦୁଃଖାମା ଯାଏସି ଦାଦା ଜୁହାର
0: ଜୁହାର ଆଶା ଆଶା ତୁ କାଣ ଆଉ ବୋଲୁଛେ ମନୁଷ୍ୟ ତ ନୁହଁ ମନୁଷ୍ୟ ହେଇଥିଲେ ଯାହାପାରି ତାହା କାଲି କହିତି ଆର ତୁଇ ତତେ ମୁଇଁ ସତେ ପାଞ୍ଚ ଟଙ୍କିଟା ଦେଇଥିଲି
1: ତୁମର ଆଗମୁଣେ ତ ମୁଇଁ ମୋର କାନିତି ଗଟେଇଛେ
0: ଆର ସେ ପାଞ୍ଚ ଟଙ୍କା ତୁଇ ଚୁଡ଼ି ଘିନି ଦେଇଛୁ ନାଇଁ ମୁଇଁ କାଣ ପଚାରୁଛି ଯେ ଶୁଭୁଛେ କି ନାଇଁ ସେ ପାଞ୍ଚ ଟଙ୍କା ତୁଇ ଚୁଡ଼ି ଘିନି ଦେଇଛୁ ଆଇ କି ନାଇଁ ମୋର ଆଡ଼େ ଦେଖିକରି କହ ତୁଇ ସତ କହୁଛୁ କହ ଆଶା କହ ତୁ ସତ କହୁଛୁ ଆଶା ଆଶା ଜନମ ନୁ ଆସ୍ତକ ଯାହା ଗାଲି ଶିଖିଥିଲି ତେତେଲ କରି ଆର ତୁଇ ମହାପ୍ରୁ ବିଷ ପିଲା ବାକି ସବୁ ସହିତେଲ କଲୁ ତୋର ଆର ଗୋଟେ ନା ସରବ ସୈନୀ ହେଲି ଫିଲ ତୁ ଆର କେତେ ସହେବୁ ଲୋ କେତେ ସହେବୁ ତୁଇ ତ ମନୁଷ୍ୟ ନୁହ ଦେବୀ ଟିଏ।

0: ଆଶା, ମୋତେ ଭୁଲ ନାଇଁ ବୁଝବୁ, ଏକାଶରେ ମୋ ନୌକରୀ ପଲେଇ ଗଲା, ମୁନିକି ବି ମହାପୁରୁ ମୋ ଠାରୁ ଛଡ଼େଇ ନେଲା, ମୁଇଁ ଆଉ କାଁ କରତି, ଖର୍ ଛାଡ଼ି ଯାଉଛେ, କେବେ ଫିର୍ମି କହି ନାଇଁ ପାର୍ବା, ଯଦି ବି ଫିର୍ମି ମୁଇଁ ସେହି ବାଲ୍ମୁକୁନ୍ଦି ଫିର୍ମି କି ନେଇକେ ଜାଣି, ମୋତେ ମାଫ କରିଦେବୁ ଆଶା, ତୋର ଅଭାକା ବାଲ୍ମୁକୁନ୍ଦ।
1: आज दुई मास ही गला बापा से के नथिबे काणा करूथिबे किए ताकर सुख दुख बुझुथबा किछि खबर दबर ताकर नना नै गला बापा फते बहुत डर लागुचे फते बहुत डर लागुचे बापा
2: डर ही एंता डर संछुआ कर लेखे जा जा तो मा जा थीर पाइन जेनटा भी अच्छे टिके पी पका बालमुकुंद गले दिन नु ना तो ठीक भावे खाऊछु ना तो ठीक भावे सूछु जेते बेले देखबो खाली हेके ही कांदुछु न एंता हेले चलबा काई लो मा देख तो तोर अवस्था केंता दिसलु न जे काल के बालमुकुंद आयले का बोलबे कह त
1: पापा तुम्हें सत कह कल के आए तो
2: मोर माँ बेड़ी ते कह रे हट हलो केन के जाई छन जे सेटा नाई आएते है
1: तुम्हें नाई जानी पापा से केते अभिमानी जे सब वो किछि सही जिबे हेले ताकर स्वाभिमान थी दाग टिके लागले
2: हलो माँ ताकर आत्मा के ठेस पहुंची थिबा नाही तो बालमुकुंद ଗୁଡ଼ୁ ମୁହୂର୍ତ୍ତକ ମନୁଷ୍ୟଟା ଗୋଟେ ଆଦର୍ଶବାଦୀ ସାକ୍ଷାତ ଗୋଟେ ଅବତାର ହେଲେ ରେ ମା ଇଲୁକେ ପ୍ରଭୁ ଶ୍ରୀରାମକୁ ହେଲେ କେନ୍ ଛାଡ଼ିଥିଲେ ଇଟା ତ ଯୁଗ ଯୁଗର କଥା ନିଆଏ ଦୁଃଖ ତ ଲାଗିଥିବା ଜୀବନକେ ଅସ୍କଟ ତ ଲାଗିଥିବା ସମାଜକେ ସେଥିରେ ଲାଗି ସେ
1: ବାପା ମତେ ଡର ଲାଗୁଛି ବାପା
2: ମନକେ ଟିକେ ଜବର କରଲୁ ମା ମନକେ ଟିକେ ଜବର କର ଇ ମୁନସର ମନଟା ନା ଫୁଲ ନୁଭିଲ ଜହ କଁଲାଏ ହେଲେ ତୁକ ସହେବାର ଲାଗି ତାକେ ପଥର ନୁଭିଲ ଜହ ଜବର କରବାରକେ ପଡ଼ସି ନାହିଁ ତ ମା ଉର୍ମିଲା ବଛର ବଛର ଧରି ପ୍ରଭୁ ଲକ୍ଷ୍ମଣଙ୍କର ଆଇବାର ବାଟକେ ଟାକି ବସି ପାରିଥିତେ କାହିଁଲୁ
1: ବାପା
2: ହଁ ରେ ମା ହଁ ସବୁ ଯୁଗେ ଅସତ ଉପରେ ସତର ଅନିୟର ଉପରେ ନିର ଅଧର୍ମ ଉପରେ ଧର୍ମର ଜିତ ହେଇ ଆଇଛେ ଆର୍ ହେଉଥିବା ତୁଇ ଖାଲି ଟିକେ ଧୀରସ୍ଥର ମା ତୁଇ ଖାଲି ଟିକେ ଧୀରସ୍ଥର।

0: ଆସ ଆସ ହାବିଲଦାର ପଣ୍ଡୁରା, ଖବର କାଣା?
1: ଗୋଟେ ଖାସ ଇନଫର୍ମେସନ୍ ଦେବାର୍ ଲାଗି ଆଇଛେ ମୁଇଁ। ଶୁନ, ଆଜ ରାତିର 12 ବଜେ ନୁ 2 ବଜେ ଭିତରେ 2 ନମ୍ବର ଆର 4 ନମ୍ବର ଗେଟ୍ ଥି ଚେକିଂ ଅଛେ।
0: ଆଚ୍ଛା,
1: ଯାହା ମାଲ ପତର ପାର କରବାର ଅଛେ 12 ଆଗୁ ଆର 2 ବଜେ ଉତରୁ ପାର କରିଦିଅ, ନା ତ ଆଜ ଗଡ଼ବଡ଼।
0: ଇନଫର୍ମେସନ୍ଟା ସହି ଆଏ ତ?
1: କାଣ କହିସି ରେ, 14 ପୁରୁଷ ହେଲାନ ହାବିଲଦାରୀ କରିଯାଉଛୁ। ମୋର ବାପା ପଣ୍ଡୁରାମ ସାନବଡ଼ ହାବିଲଦାର ଥିଲେ, ମୋର ଅଜା କଣ୍ଡୁରାମ ସାନବଡ଼ ହାବିଲଦାର ଥିଲେ, ମୋର ପୈନଜା
0: ହାବିଲଦାର, ତୁମେ ହେନ୍ତା କରି ତ ସେ ବନମନୁଷ ଜମାନତ ପଲିଯିବ ଲେଖେ ଲାଗୁଛି।
2: ନିଅ ପାଣ୍ଡୁରାମ, ରଖ ପୁରା ହଜାରେ ତୁମର ଦରମା।
1: ହଜାରେ ଇଠି କାଣା ହବା ଆଜ୍ଞା,
0: ଟଙ୍କା ପଇସା କେ ତ ବଡ଼ା ଲୋଭ।
1: କାଣା କର୍ମି ବୁଢ଼ା ଲୋକ, ମୋର 6-6ଟା ଝି, ଗୁଟେ ନାଇଁ ଯୁଡ଼େ ନାଇଁ, ଏକା ସାର 6-6ଟା, ଅଧା ଡର୍ଜନ ବଡ଼ ବଡ଼। ମୋର ମୋର କାଁ କରି ଅଧା ଡର୍ଜନ ଝି ଜାଣିଛ? ସେମାନେ ଅଧା ଡର୍ଜନ ଝି ଆନ ବୋଲି ନୁହେଁ, ସେମାନେ ଖାଲି ଗୁଟେ ପୁଅ ନୁହଁ ବୋଲି। ଆରେ ଆରେ ମୁଇଁ ବି ସେନ ରହିସି, ଯେନ ଝିକେ ମୁନୁଷ ହିସାବେ ନାଇଁ, ବଜାରେ ବସାଲା ଗୁଟେ ତରବ ଲେଖେ ଦେଖା ହେସି, ଯେନ୍ଟାକି ବିକା ହେସି, ଘିନା ହେସି, ଆର୍ ଯହ ଦିନ ଗଲେ ପଚି ସଢ଼ି ବି ଯାଏସି।
0: ଆରେ ହାବିଲଦାର, ମୁଇଁ ତମକୁ ଖେଚଡ଼ କରୁଥିଲି, ତମେ ତ ପୁରା ଇମୋସନାଲ ହେଇଯାଉଛ।
1: ଇମୋସନ ଟିକେ ଅଛି ବୋଲି ତ ମୋର ମୋସନ ଚଲୁଛେ, ନା ତ କହସନ୍ ଝି ଜନମ ଚୁଲମୁଡ଼କି, ସତ କଥା ନା ତ ହର ଦିନ କାଠ ଲେଖେ ବୁଝା ବୁଝା ଝି ଜଲା ହଉଥୁ ତାକେ। ଟଙ୍କା ଟଙ୍କା ହଜାରେ ଗଣ୍ଠାଲା ଗୁଟେ ହାବିଲଦାର, ତାର ଅଧା ଡର୍ଜନ ଝିକେ ବିହା କରି ପାର୍ବା? ମୁଇଁ ମୁଇଁ କାଣା କର୍ମି? ହାବିଲଦାର ସଙ୍ଗେ ସଙ୍ଗେ ଗୁଟେ ଭାବ ପିଲା ନାଚାର ବାପ।
2: ଠିକ ଅଛେ ଠିକ ଅଛେ, ଆଇବା ମାସୁ ତୁମର ଦରମା ପୁରା 5 କେ ଲାଗିଗଲା, ହେଲା ତ? ହେଲେ ଇନଫର୍ମେସନ୍ଟା
1: ଖାସ ନୁ ଖାସ ନୁ ଖାସ ହବାର ଚାହିଁ।

0: ಗೋವಿಂದ ಗೋವಿಂದ ಗೋವಿಂದ ಪದುಗಳು ಚಿಮಕರಂದ ಶ್ರೀಮಕರಂದ ಪಾನ ಕರಿ ಹೆಲೆ ತರಿಲೆ ಬ್ರಜ ನಾರಿ.
1: কে আসুন।
2: আজ্ঞা নমস্কার।
1: নমস্কার
2: আজ্ঞা, এটা বালমকুন দাসকর ঘর তো?
1: আজ্ঞা হ্যাঁ।
2: আপন
1: বালমকুন মোর জুয়ান।
2: ও আচ্ছা আচ্ছা আচ্ছা,
3: কে আসিছন বাপা?
1: এটা মোর ঝি আশা।
4: নমস্কার,
1: বসুন আজ্ঞা।
2: থ্যাঙ্কস।
1: কাই কাম ছিলা তাঙ্কর না?
2: ଆଜ୍ଞା, ମୁଇଁ ଏଏସ୍ଆଇ ରାଜେଶ ପ୍ରଧାନ। କାଲି ପୋଲିସ ଫାଇଲ ଦେଖୁନ୍ ଦେଖୁନ୍ ଅବେ ବାଲମକୁନ୍ଦ ବାବୁଙ୍କର ଉପରେ କରପ୍ସନ୍ ଏଲିଗେସନ୍ ଆଉ ସେ ଘରୁ ନିଖୋଜ ହେଇଯିବାର ଖବରଟା ପେପର ମାନକେ ପଢ଼ିଥିଲି ଆଗରୁ। କିନ୍ତୁ ଆଚ୍ଛା, ବାଲମକୁନ୍ ବାବୁ ଏଇ ଭିତରେ କେବେ ଆଇଥିଲେ ଭାଇଲ?
4: ହଁ ହଁ, ପରଦିନ।
2: ହଁ ହଁ, କହୁନ୍ ପରଦିନ।
4: କିଛି ନାହିଁ, କିଛି ନାହିଁ।
1: ଛଅ ମାସ ହେଇଗଲାନ ଆଜ୍ଞା। ଦେଖୁନ୍ ତ, ତାଙ୍କର କିଛି ସୋର୍ସବତ ନାଇଁ ମିଳିଲା ଯେ। ପୁଲିସ ନ ରିପୋର୍ଟ ଲେଖୁ ଲେଖୁ ବୋଇଲେ ବି ଆମର ବୁଇ ନାଇଚେ ନାଇଁ ବୋଲୁଛେ ଆର ଏନ୍ତା।
4: ଓହୋ ବାପା, ତୁମେ ତ ସେଇ ସେଇଟା ହେଉଥିସ ଗୋ।
1: ଦେଖିଲେ ଦେଖିଲେ କା ଆଜ୍ଞା? ଆପଣ ହେଲେ କିଛି
2: ଇଟା ଖାଲି ରାତିର କଥା। ମୁଇଁ ଆର୍ ମୋର ଏସଆଇ ସଙ୍ଗ ଯୁଡ଼େ ଖବର ତବର ଲଗେଇକରି ଗୋଟେ ମିନି ବସ୍କେ 15-20 କିଲୋମିଟର ନର୍ଦାଲା ଉତରୁ ଯାଇକିରି ରାତି 11 ବଜେ ନିକେ ତାକେ ଧଇଲୁ। 50-60 ବାଗି ଲୋକ ହେବେ ଅନ୍ଧାରେ ଅନ୍ଧାରେ ବୋଲୁଛନ୍ ବସ୍ ନୁ ଉତରି ଜଙ୍ଗଲ ଆଡ଼େ ଫେରାର।
1: ଆଚ୍ଛା ଆଚ୍ଛା,
2: ଖାଲି ମଦନ ବୋଲି ଜଣକୁ ଆମେ ଧରିପାରିଲୁ ଆର୍ ତାକେ ଗିରଫ କଲୁ।
1: ଆଜ୍ଞା,
2: ବସ୍ କେ ଜବତ କରାଗଲା। ଆପଣ ଜାଣିଛନ୍ ବସ୍ ଭିତରେ କାଣ ସପ୍ଲାଏ ହେଉଥିଲା ଯେ? ମଦ, 2000 ଲିଟର ମଦ।
1: ପ୍ରଭୁ,
2: ମଦ ତ ନୁହେଁ, 20 ମହରାଏ, ଯେନ୍ଟାକି 2 ଦିନ ହେଲାନ ସାରା ସହର ନ ଛାଡ଼ୁ। ହେଲେ ମୋର ଇଟା ଆପଣଙ୍କୁ କହିବାର ମାନେ ହେଲା, ସେ 50-60 ଜଣଙ୍କର ଭିତରେ ବାଲମକୁନ୍ ବାବୁ ବି ସାମିଲ ଥିଲେ।
1: ଆପଣଙ୍କର କହିବାର ମାନେ? ନାଇଁ ଆଜ୍ଞା, ନାଇଁ ବାଲମକୁନ୍ ଆର ଏନ୍ତା ହିନ୍ କାମ ନାଇଁ। ନାଇଁ ଆଜ୍ଞା, ନାଇଁ ମୁଇଁ କାଣା କେହି ବିଶ୍ୱାସ ନାଇଁ କରନ୍। ଏନ୍ତା ବି ହେଇଥାଇପାରେ କି ବାଲମକୁ ନାଇଁ ହେଇଥିବେ ଆର ଆପଣ
2: ହେଇଥାଇପାରେ। ଦେଖୁନ୍, ସେ ଉପରେ ଇନଭେଷ୍ଟିଗେସନ୍ ଚାଲିଛେ, କିନ୍ତୁ ସେ ଲୋକଟା ଯେ ଧରା ପଡ଼ିଛେ ମଦନ, ସେ ପୋଲିସ ଆଗାଡ଼େ ସମ୍କରି ନାଁ ଗାଁ ବତେଇ ସାରିଛେ, ତ ପୋଲିସ ଫାଇଲ ଭିତରେ ବାଲମକୁନ୍ ବାବୁ ବି
1: ଶୁଣୁଛୁ। ଲୋ ମା, କାଣ ଭାବୁଛୁ?
4: କିଛି ନାହିଁ, କିଛି ନାହିଁ ବାପା। ଆର୍ କାଣା କରତେ, ଆର୍ କାଣା କରିଥିତେ? ସୁଖେ ଦୁଃଖେ ଅଭାବ ଅସୁବିଧା ଭିତରେ ସଢ଼ି ସଢ଼ି କେଡ଼େ ସୁନ୍ଦର ଚଲୁଥିଲେ, ହେଲେ କେହି ସେ ଟିକ ବି ଦେଖି ନାଇଁ ପାରିଲେ। ଆର୍ ଆଜ ଆପଣ ଯାଉନ୍, ତାଙ୍କୁ ଗିରଫ କରୁନ୍, ଜେଲ୍ଥି ପକଉନ୍, ଫାଶୀକାଟେ ଝୁଲେଇ ଦଉନ୍। ଲୁକେ ଆପଣଙ୍କର ଗୁନଗାନ କରବେ, ସରକାର ନୁ ବଡ଼େ ବଡ଼େ ମେଡେଲ ପାଇବେ, ଯାଉନ୍।
2: ଦେଖୁନ୍, ଆପଣଙ୍କର ଭାବନାକେ ମୁଁ ବୁଝୁଛେ, ଅନୁଭବ କରୁଛେ। ଆପଣଙ୍କର ଜାଗାଥି ମୁଇଁ ଥିଲେ ବି ବୋଧେ ହେଇଟା କହିଥିତି, ହେଲେ ଡ୍ୟୁଟିଟା ସଂକ୍ରମଣ ଉପରେ ଆଏ। ଥରେ ଭାବି ଦେଖୁନ୍ ତ, ବାଲମକୁନ୍ ବାବୁ ଯାହା କରୁଛନ୍ ଠିକ୍ ଆଏ କେଁ? ଠିକ୍ ଆଏ ନୁହେଁ, ବିଲକୁଲ ନୁହେଁ। ଆଉ ଲୁକେ ମୋର ଗୁନଗାନ କରୁନ୍ ନାଇଁ କରୁନ୍, ସରକାର ମୋତେ ମେଡ଼େଲ ଦଉନ୍ ନାଇଁ ଦଉନ୍, ଲ ଆଣ୍ଡ ଅର୍ଡ଼ର ରଖବାରଟା ମୋର ଡ୍ୟୁଟି ଆଏ। 2 ଦିନ ହେଲା ନା ହେମାନଙ୍କର ସପ୍ଲାଇ କଲା ମଦ ପିଇକରି ଶହ ଶହ ଲୋକ ପୋକ ମାଛି ମିତା ମରୁଛନ୍, ସେ ଉପରେ ଆପଣ କିଛି ଜାଣୁଛନ୍? ନାଇଁ, ହସ୍ପିଟାଲ ଥି ଶହ ଶହ ଲୋକ ଆଡମିଟ ହେଲେନ, ସେ ଉପରେ ଆପଣ କିଛି ଜାଣୁଛନ୍? ନାଇଁ, ହେଲେ ହେ ଏମାନଙ୍କୁ ଗିରଫ କରିଦେଲେ କିଏ ଆମର ଗୁନଗାନ କରବା ସେଟା ଖାଲି ଜାଣୁଛନ୍, କିଏ ବଡ଼େ ବଡ଼େ ମେଡାଲ ଦେବା ସେଟା ବି ଜାଣୁଛନ୍। ନିଜର ଲାଗି ଜିଇଁଲେ ଜୀବନ ନୁହେଁ ଆଶା ଦେବୀ, କି ନିଜର ଲାଗି ଲଢ଼ଲେ ଲଢ଼େଇ ନୁହେଁ। ଏନ୍ତା 1000 ଲୋକକୁ ମାରିଦେବାର ଅପେକ୍ଷା ନିଜକୁ ଥରେ ମାରିଦେବାଟା ଭଲ ହେ। ନମସ୍କାର।

0: ଆଲମକୁନ୍ ପେପର ପଢ, ଖାସ କରି ଇ ଖବରଟା
1: ଦେ ଦାଦା, ମୁଇଁ ରଡ଼ି ରଡ଼ି ପଢ଼ୁଛେ।
0: ପଢ।
1: ଅସାମାଜିକ ବ୍ୟକ୍ତିଙ୍କ କବଳରୁ ସ୍ୱାମୀଙ୍କୁ ଫେରାଇ ଆଣିବା ପାଇଁ ଆଶା ଦେବୀଙ୍କ ଆମରଣ ଅନଶନ।
0: ଯେନ୍ତା ଆମେ ତତେ କିଡନାପ କରି ଆଣିଛୁ।
1: ପୁରସ୍କାର ତ ଫେର ଦେଖ ଦାଦା, ଆମକୁ ଯେ ଧରବା 50,000 ଟଙ୍କା ପାବା।
2: ଆଶା ଦେବୀ, ଏଇଟା ଏଇଟା ତ ମୋର ଆଶା।
0: ହଁ ହଁ, ଭଲ କରି ଜାଣିଛେ।
2: ମୋର ଲାଗି ବୋଲି ଆମରଣ ଅନୁଷ୍ଠାନ ନାଇଁ ନାଇଁ, ତାର ମାନେ
0: ତୁଇ ବି ଦେଖସି ବାଲମୁକୁନ୍, ଇ ଛୁଆ ମାନଙ୍କର ଲେଖେ ହେସୁ।
2: ଆରେ ତୁଇ ନାଇଁ ଜାନି ଆଶାକେ, ସେ ମତେ ଯେତିକି ଭଲ ପାଏସି ତା ନୁ ଅଟକା ଚିଟକୋ ରହେ। ମୋର ଲାଗି ଏ ଆମରଣ ଅନଶନ ତାର ଲାଗି ବଡ଼ କଥା ନୁହେଁ। ସେ ନାଇଁ ନାଇଁ, ସେ ମରିଯିବା ପଛେ ହେଲେ ନାଇଁ ନାଇଁ ନାଇଁ
0: ଫେର। ଆରେ ଇ ସବୁ ଗୋଟେ ଫାର୍ସ ଆରେ
2: ଫାର୍ସ।
0: ଆର୍ ସେ ପୁଲିସ ମାନଙ୍କର ଲିଖିଲା ଗୋଟେ ନାଟକ ଆଏ ନାଟକ। ସେମାନେ ଜରୁର ତୋର କନିଆର ଉପରେ ଜୋର ପକେଇଛନ୍।
2: ହେଲେ କାଁ କରି,
0: ତୁଇ ତୁଇ ବେଡ଼ା ଟେକାଏ ରେ। ହଁ
1: ବାଲମୁକୁନ୍, ତତେ ଧରବାର ଲାଗି ଆମକୁ ଧରବାର ଲାଗି ଇଟା ପୁଲିସ ମାନଙ୍କର ଗୋଟେ ଗେହରି ଚାଲ ଆଏ।
2: ଆଉ ଯଦି ଏନ୍ତା ନାଇଁ ହେଇଥାଏ, ମୋର ଆଶାକେ ଯଦି କିଛି ହେଇଯାଏ, ନାଇଁ ନାଇଁ ନାଇଁ, ପାପ ମୁଇଁ କର୍ମି ଆର୍ ସେ ଭାଗିଦାର ହେବା, ଦୋଷ ମୁଇଁ କର୍ମି ଆର୍ ସଜା ପାଇବା ଆଶା। ନାଇଁ ନାଇଁ ନାଇଁ ନାଇଁ, ମୁଇଁ ନିଜକୁ କେବେ ମାଫ ନାଇଁ କରିପାରେ, କେବେ ବି ନାଇଁ ପାରେ।
0: କାଁ ହେଲା ବୋ, କାଁ ହେଲା?
2: ଆଜ ମୁଇଁ ଘରକେ ଯିମି, ମତେ ଯିବାକେ ପଡ଼ବା।
0: ଘରକେ ଯିବୁ? ପାଗଲ ହେଲୁ? ଆମର ସପ୍ଲାଏ କଲା ମଦ ପିଇକିରି ଲୁକେ ପୋକ ମାଛିବାକି ମରଲା ଦିନୁ ସାରା ପୃଥିରେ ଆଙ୍କି ଯେନ୍ତା ଆମର ଉପରେ ବିଛେ ହେଇକିରି ପଡ଼ିଛେ। ପୁଲିସ ନୁ ଗଲା ଯେ ପବ୍ଲିକ, ସିବିଆଇ ନୁ ଗଲା ଯେ ଏକ୍ସାଇଜ, ସଭେ ପାଗଲ କୁକୁର ଲେଖେ ଆମର ପଛାଡ଼େ ପଡ଼ିଛନ୍। କେତେବେଲେ ହାଲକିଟେ ଦେବେ ଯେ? ଆରେ ତୁଇ ତୁଇ ନାଇଁ ଯିବାଟା ଆମର ଲାଗି ଭଲ ଆଏ। ଆଉ ଦିନା ତୁ ଯାଉ, ମାମଲାଟା ଟିକେ ଥଣ୍ଡା ପଡ଼ୁ।
1: ହଁ ବାଲମୁକୁନ୍, ରତନ ଦାଦା ବରାବର କହୁଛେ, ଇଟା ଆମର ଖରାପ ସମୟ ପଡ଼ିଛେ, କାଲ ଆସୁଛେ। ତୁଇ କାଣା ଭାବୁଛୁ, ତୁଇ ଆଜ ଗଲେ ଆର୍ ଫେରି ଆସି ପାରବୁ? ନାଇଁ ପାରୁ। ହାତେ ହାତ କଡ଼ି ପିନ୍ଧବୁ, ଜେଲ୍ଟି ପଡ଼ବୁ, ହାସି ଖୁଟେ ଝୁଲବୁ, ତୁଇ ବର୍ବାଦ ହେଇଯିବୁ, ତୋର ସବୁ ବର୍ବାଦ ହେଇଯିବା। ଆମର କଥା ମାନ, ଯିବାର ନା ଗାଁ ନାଇଁ ଧର। ପୁଲିସ ତୋର ଘରର ଚାରିଆଡ଼େ ଘେରି ରହିଛନ୍।
2: ଘେରୁନ୍ ଘେରୁନ୍, ମୁଇଁ ଠାନି ସାରିଛେ, ମୁଇଁ ସରେଣ୍ଡର କର୍ମି, ପୁଲିସ ଆଗରେ ନିଜକୁ ସରେଣ୍ଡର କରିଥିମି।
0: ଇହାଦେ ତ କନଫର୍ମ ହେଇଗଲି ଯେ ତୁଇ ଅଧା ନୁହୁଁ, ପୁରା ପାଗଲ ବୋଲି। ତୁଇ ତ ମରବୁ ମରବୁ, ଆମକୁ ଭିଲ ମାରବୁ।
2: ସତ କହୁଛେ, ମତେ ବିଶ୍ୱାସ କର, ମତେ ବିଶ୍ୱାସ କର। ପୁଲିସ ଆଗରେ ମୁଁ ଟୁନ୍ ନାଇଁ ଖୋଲେ, ମୋ ଜୀବନ ପଛେ ପଳେଇ ଯାଉ, କିନ୍ତୁ କିନ୍ତୁ ଆଶା ମୁଁ ଲାଗି ନାଇଁ ନାଇଁ ନାଇଁ ନାଇଁ, ମୋର ଆଶାକେ ମୁଇଁ ହେନ୍ତି ମରି ନାଇଁ ଦିଏ। ଯାହାକେ ଯାହାପାର ଲେଖି ନିଜକୁ ମରାଲି, ଆଜ ପ୍ଲିଜ ପ୍ଲିଜ ମତେ ଯାଇଦିଅ, ମତେ ଏନୁ ଯାଇଦିଅ।
0: ବିଲକୁଲ ନାଇଁ,
2: ତୋର ଭିତରୁ ସ୍ନେହ ମମତା ଆଶା ନିରାଶା ଡର ଭୟ ସବୁ ସରି ସାରିଛେ। ତୁଇ ଅସୁର ପାଲଟି ଯାଇଛୁ, ପଥର ପାଲଟି ଯାଇଛୁ ତୁଇ, ତୋର ଦିହ ରକତ ନାଇଁ ବୁଇବାର, ପାଏନ ବୁଇଛେ ପାଏନ। ହେଲେ ହେଲେ ମୁଇଁ ଆକାଶ ପାତାଲ ଗୋଟେ ହେଇଗଲେ ବି ଜିମି ମାନେ ଜିମି, ମତେ ମତେ କିଏ ଅଟକେଇ ନାଇ ପାରନ, ମତେ କିଏ ଅଟକେଇ ନାଇ ପାରନ।
0: କାଲ କୁଠରିର କାନୁନ ବୋଧେ ତୁଇ ନାଇ ଜାନି ବାଲମୁକୁନ୍। ଅର୍ଜୁନ
2: ଜାନବାର ଫିର ମୋର ଦରକାର ନାହିଁ, ମୋର ମୋର ଇ ଦୁନିଆ ଦରକାର ନାହିଁ। ମୁଇଁ ଜିମି ମାନେ ଚରୁଛିମି, ଚରୁଛିମି ମୁଇଁ, ମତେ ମତେ ଛାଡ଼ ଛାଡ଼ ଛାଡ଼ ମତେ ଛାଡ଼ିବ ମତେ।

ଶୁଣିଲେ ସମ୍ବଲପୁରୀ ନାଟକ କାଲ୍, ରଚନା ପ୍ରଶାନ୍ତ କୁମାର ମାଝି, ନିର୍ଦ୍ଦେଶନା ଡକ୍ଟର ଦ୍ୱାରିକାନାଥ ନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା, ପରିବେଷଣ କରିଥିଲେ ଚେତନା ସାଂସ୍କୃତିକ ଅନୁଷ୍ଠାନ ଧନୁପାଲି ସମ୍ବଲପୁରର କଳାକାରମାନେ। ସେମାନେ ହେଲେ ବାଲମୁକୁନ୍ଦ, ଉତ୍ତମ କୁମାର ବେହେରା, ସୀତାରାମ, ଅନିଲ ମିଶ୍ର, ମହାଦେବ, ସଞ୍ଜୀବ ମାଝି, ସିଭିଲ ସପ୍ଲାଇ ଅଫିସର ପ୍ରକାଶ ନାୟକ, ଆଶାର ବାପା ଅଜୟ ନାଥ, ପୋଲିସ ଏଏସ୍ଆଇ ସଞ୍ଜୀବ ସାନବଡ଼, ହାବିଲଦାର ସଞ୍ଜୟ ମିଶ୍ର, ରତନ ସୁରେଶ ତ୍ରିପାଠୀ, ଅର୍ଜୁନ ସୂର୍ଯ୍ୟ ପାଣିଗ୍ରାହୀ, ଆଶା ତୃପ୍ତି ପଣ୍ଡା। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଲଘୁ ସଙ୍ଗୀତ କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଏହି ଗୀତଟି। କଣ୍ଠଶିଳ୍ପୀ ବବୁଲ ସୁପ୍ରିୟ, ଗୀତ ରଚନା ନିଜାମ, ସଙ୍ଗୀତ ବିଭୂତି ଭୂଷଣ।

0: ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
0: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଏହି ଗୀତଟିରେ କଣ୍ଠଦାନ କରିଛନ୍ତି କଣ୍ଠଶିଳ୍ପୀ ଅରବିନ୍ଦ, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ଦେଇଛନ୍ତି ବିଭୂତି ଭୂଷଣ।